ଆକାଶବାଣୀ ବାରିପଦା। ଆଜି ଶନିବାର 1948 ଖ୍ରୀଷ୍ଟାବ୍ଦ ଶ୍ରାବଣ 17 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 8 ତାରିଖ। ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ସ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରର ଭିକାରୀ ଚରଣ ବଳ ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କଣ୍ଠରେ ତାଙ୍କର ରାଧାନାଥ ଦାସଙ୍କ ରଚନା।

ଏହି ଭକ୍ତିଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଟିକିଏ ପରେ।

ସୁପ୍ରଭାତ ଶ୍ରୋତା ବନ୍ଧୁ, ସେଦିନ ଗଙ୍ଗା ନଦୀର ଦୁଇ କୂଳରେ ଜମା ହୋଇଥାନ୍ତି ପ୍ରବଳ ଲୋକ। ଏତେ ଜନଗହଳି ଯେ ସୋରିଷଟିଏ ପକାଇବାକୁ ବି ଜାଗା ନାହିଁ। ଧୀରେ ଧୀରେ ଜନଗହଳି ବଢି ଚାଲିଛି, ଆଉ ସେତିକି ବେଳେ ରାମକୃଷ୍ଣ ପରମହଂସଙ୍କ ପାଖରେ ଶିଷ୍ୟଟିଏ ବସି ଧର୍ମ ଉପଦେଶ ଶୁଣୁଥାଏ। ହେଲେ ଶିଷ୍ୟଟି କଥା ଶୁଣିବ କଣ, ଖାଲି କନ କନ ଛନ ଛନ ହେଉଥାଏ। ରାମକୃଷ୍ଣ ପରମହଂସ ପଚାରିଲେ, ତୁମେ ଏମିତି କାହିଁକି ହଉଛ? କଥା ଶୁଣିବାରେ ତୁମର ତ ମୋଟେ ମନ ନାହିଁ, କଣ ହେଇଛି ତୁମର? ଶିଷ୍ୟଟି କହିଲା, ଗୁରୁଦେବ, ଆଜି ଗଙ୍ଗା ନଦୀରେ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ମୋର ସବୁ ସାଥିମାନେ ସେଠାକୁ ଚାଲିଗଲେଣି, ମୁଁ ବି ସେଠାକୁ ଯିବାକୁ ଚାହୁଁଛି। ରାମକୃଷ୍ଣ ପରମହଂସ କହିଲେ, ତେବେ ଠିକ ଅଛି, ଚାଲ ଯିବା, ମୁଁ ବି ତୁମ ସହିତ ଯିବି, କି ଅଦ୍ଭୁତ ଘଟଣା ଘଟିବ ମୁଁ ବି ତୁମ ସହିତ ଦେଖିବି। ରାମକୃଷ୍ଣ ପରମହଂସ ଶିଷ୍ୟ ସହିତ ଯାଇ ଗଙ୍ଗା ନଦୀ କୂଳରେ ପହଞ୍ଚିଲେ, ଦେଖିଲେ ସତକୁ ସତ ପ୍ରବଳ ଜନଗହଳି। ଗୋଟିଏ ସ୍ଥାନ ସ୍ଥିର କରି ଗୁରୁ ଶିଷ୍ୟ ଦୁହେଁ ଠିଆ ହେଲେ। ଏହି ସମୟରେ ଘୋଷଣା କରାଗଲା ଯେ ଅମୁକ ସାଧକ ଶ୍ରୀ ଶ୍ରୀ ଶ୍ରୀ 108 ଶ୍ରୀ ହିମାଳୟରୁ ତପସ୍ୟା ସାରି ଆସିଛନ୍ତି। ଦୀର୍ଘ 12 ବର୍ଷର କଠୋର ସାଧନା ବଳରେ ସେ ଏପରି ଗୋଟିଏ ଅଲୌକିକ ବିଦ୍ୟାକୁ କରାୟତ କରିଛନ୍ତି ଯେ ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବାବା, ଆଜି ଆପଣମାନଙ୍କ ଆଗରେ ତାଙ୍କର ସେହି ଦିବ୍ୟ ବିଦ୍ୟାକୁ ପ୍ରଦର୍ଶନ କରାଇବେ, ଆପଣମାନେ ଦେଖିବେ। ବାବା ଆଜି ଖାଲି ପାଦରେ ପାଣିରେ ଚାଲି ଚାଲି ନଦୀ ପାର ହୋଇଯିବେ। ସେ ପାଣିରେ ବୁଡ଼ିବେନି, କିମ୍ବା ତାଙ୍କ ଦେହରେ ଟିକିଏ ହେଲେ ବି ପାଣି ଲାଗିବନି। ପ୍ରବଳ ଉତ୍କଣ୍ଠାରେ ଅପେକ୍ଷା କରିଥିବା ଜନସମାଜ ଏ ଖେଳ ଦେଖିବାକୁ ଚାହିଁ ରହିଥାନ୍ତି।

ଯଥା ସମୟରେ ବାବା ଜଣଙ୍କ ନିଜର ପୂଜାପାଠ ଶେଷ କରି ଖାଲି ପାଦରେ ପାଣିରେ ଚାଲିବାକୁ ଆରମ୍ଭ କଲେ ଆଉ ଖୁବ୍ କମ୍ ସମୟ ମଧ୍ୟରେ ଗଙ୍ଗା ନଦୀର ଏ କୂଳରୁ ସେ କୂଳକୁ ଚାଲିଗଲେ ଏବଂ ପୁଣି ଫେରି ଆସିଲେ। ସମସ୍ତେ ବିସ୍ମୟର ସହିତ ଦେଖୁଥାନ୍ତି ଏବଂ ବାବାଙ୍କୁ ଉତ୍ସାହିତ କରିବାକୁ ଯାଇ କରତାଳି ମଧ୍ୟ ଦେଉଥାନ୍ତି। ଖେଳ ସରିଲା ଯିଏ ଯାହା ଘରକୁ ଗଲେ ସମସ୍ତଙ୍କ ମୁହଁରେ ବାବାଙ୍କର ପ୍ରଶଂସା। ସବୁଆଡ଼େ କେବଳ ସେହି ଆଲୋଚନା ଚାଲିଥାଏ, କିନ୍ତୁ ରାମକୃଷ୍ଣ ପରମହଂସଙ୍କ ପରି ମହାନ ସାଧକଙ୍କ ମନକୁ ଏ କଥା ପାଇଲା ନାହିଁ। ସେ ଧୀରେ କରି ତାଙ୍କ ଶିଷ୍ୟମାନଙ୍କୁ ପଚାରିଲେ, କହିଲ, ତୁମକୁ ସବୁ ଏ ଖେଳ କେମିତି ଲାଗିଲା? ଶିଷ୍ୟମାନେ କହିଲେ, ଆମକୁ ବହୁତ ଭଲ ଲାଗିଲା। ଦେଖିଲେ ନା, ଆମେ ଯେମିତି ରାସ୍ତାରେ ଚାଲୁଛୁ ସେମିତି ସେ କେମିତି ପାଣି ଉପରେ ଚାଲିଗଲେ? ରାମକୃଷ୍ଣ ପରମହଂସ ଟିକିଏ ହସିଲେ, କହିଲେ, ହେଲା ଯେ, ମାତ୍ର 2 ପଇସା ଦେଲେ ଭୁଟୁ ଭୁଟୁ ଡଙ୍ଗାରେ ବସି ମୁଁ ତ ଗଙ୍ଗା ନଦୀର ଏ କୂଳରୁ ସେ କୂଳକୁ ଯାଇପାରୁଛି, କିନ୍ତୁ ଏଥିପାଇଁ ତାଙ୍କୁ ଦୀର୍ଘ 12 ବର୍ଷର ସାଧନା କରିବାକୁ ପଡ଼ିଛି। ଲାଭ କଣ ମିଳିଲା? ଦୁର୍ଲଭ ମଣିଷ ଜନ୍ମର 12 ବର୍ଷ ସମୟ କିଛି କମ୍ ସମୟ ତ ନୁହେଁ। ଏହି ତୁଚ୍ଛ 2 ପଇସାର ବିଦ୍ୟାଟିକୁ ହାସଲ କରିବା ପାଇଁ ସେ ଏତେ ଗୁଡ଼ିଏ ସମୟ ଯାଏ ନଷ୍ଟ କରିଦେଲେ, ଭାବିଲା ଦୁଃଖ ଲାଗୁଛି। ସେ ଚାହିଁଥିଲେ କେତେ କଣ ସାଧନା କରିପାରିନଥାନ୍ତେ। କହିଲ, ମନୁଷ୍ୟର ସାଧନା ଯଦି ଜଗତର ହିତ କରି ନ ପାରିଲା, ତେବେ ସେମିତିକା ସାଧନା କରି ଲାଭ କଣ? ହଁ ଶ୍ରୋତା ବନ୍ଧୁ, ଆମେମାନେ ମଧ୍ୟ ଠିକ୍ ସେମିତି ଆମ ଜୀବନର ବହୁମୂଲ୍ୟ ସମୟକୁ ଏମିତି ଭାବରେ ନଷ୍ଟ କରିଦେଉଛୁ। ଅଯଥା କଥାରେ ମୁଣ୍ଡ ପୁରାଇ ଅଯଥା କାମ କରି କେବଳ ସମୟକୁ ଅପଚୟ କରିଚାଲିଛୁ। ଅନେକ ଜନ୍ମ ପୁଣ୍ୟର ପ୍ରଭାବରୁ ଆମେମାନେ ଏ ଦୁର୍ଲଭ ମନୁଷ୍ୟ ଜନ୍ମ ପାଇଛୁ। ଶାସ୍ତ୍ର ପୁରାଣ ପ୍ରମାଣ ଦିଅନ୍ତି ଯେ ଦେବତାମାନେ ମଧ୍ୟ ଏହି ଦୁର୍ଲଭ ମଣିଷ ଜନ୍ମ ପାଇବା ପାଇଁ ସୁରଧାମରୁ ନରଧାମକୁ ଓହ୍ଲେଇ ଆସିଥାନ୍ତି। ମୁନିଋଷିମାନେ ଜୀବନବ୍ୟାପୀ କଠୋର ତପ ଆଚରଣ କରନ୍ତି ଜଗତର କଲ୍ୟାଣ ପାଇଁ, ଏପରିକି ସମୟ ସମୟରେ ଜଗତର ହିତ ପାଇଁ ସେମାନେ ସେମାନଙ୍କର ସର୍ବସ୍ୱ ତ୍ୟାଗ କରିଥାନ୍ତି। କେତେବେଳେ ତାଙ୍କୁ ତାଙ୍କର ତପଶକ୍ତିକୁ ଦାନ କରିବାକୁ ପଡ଼ିଥାଏ ତ କେତେବେଳେ ନିଜର ଅସ୍ଥିଦାନ ମାଧ୍ୟମରେ ଜୀବନଦାନ କରିବାକୁ ପଡ଼ିଥାଏ। ଏ ଜଗତରେ ତପଶକ୍ତି ହେଉଛି ସବୁଠାରୁ ଦୁର୍ଲଭ ଶକ୍ତି। ଏହା କୌଣସି ଦୋକାନରେ ମିଳିନଥାଏ କି କାହାଠାରୁ ଜୋର ଜବରଦସ୍ତ ହାସଲ କରାଯାଇପାରେ ନାହିଁ। ଶ୍ରୀରାମଚରିତ ମାନସରେ ଗୋସ୍ୱାମୀ ତୁଳସୀଦାସ କହିଲେ, ଭଗବାନ ବ୍ରହ୍ମା ତପବଳରୁ ଏହି ଜଗତର ସୃଷ୍ଟି କରିଛନ୍ତି, ତପବଳରୁ ବିଷ୍ଣୁ ଏହି ଜଗତର ପରିପାଳନ କରୁଛନ୍ତି ଏବଂ ତପବଳରୁ ଶଙ୍କର ଭଗବାନ ସଂହାର କରିପାରୁଛନ୍ତି। ତେଣୁ ତପସ୍ୟାଠାରୁ କଠୋର ସାଧନା ଆଉ କିଛି ନାହିଁ। ସତରେ ଏତେ କଷ୍ଟରେ ସାଧନା କରିସାରି ଯଦି ଶେଷରେ ଫଳ ପାଇଲା ବେଳକୁ ଦେଖିବା ଯେ 12 ବର୍ଷର ସାଧନା ପରେ ଖାଲି ପାଣିରେ ଚାଲିପାରୁଛୁ, ତେବେ ଏଥିରେ ନିଜର କଲ୍ୟାଣ କଣ ହବ ନା ସମାଜର କଣ କଲ୍ୟାଣ ହବ? ନହେଲେ ଖାଲି ସମୟ ଗଢି ଚାଲିଥିବ, ବୟସରୁ ସମୟର ଫେଡ଼ାଣ ଅହରହ ଚାଲିଥିବ, ହେଲେ ଦେଖିଲା ବେଳକୁ ଫଳ କିଛି ନଥିବ। ନିଜର ବୁଦ୍ଧିକୁ, ନିଜର ବିବେକକୁ, ନିଜର ବିଦ୍ୟାକୁ ଠିକ ବାଟରେ ଉପଯୋଗ କରିପାରିଲେ ଯାଇ ସିନା ଆମର ନିଜର ମଙ୍ଗଳ ହେବା ସହିତ ଜଗତର ମଧ୍ୟ ମଙ୍ଗଳ ହେବ।

ଶୁଣିଲି ଅନୁଚିନ୍ତା ନିବେଦନ କରିଥିଲେ ସସ୍ମିତା ଦାସ ଆକାଶବାଣୀ କଟକ ଆସନ୍ତୁ ଶୁଣିବା ଅତିପରି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 120ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

0: ଶୁଣିଲି ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 120ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରତିନନ୍ଦା ରାଉତରାୟ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅଣଧାନ ଫସଲରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ ଓ ନାଳିର ମୁହଁକୁ ଖୋଲା ରଖନ୍ତୁ। ସବୁ ଫସଲରେ ନିୟମିତ ଭାବରେ ରୋଗ ପୋକ ସର୍ବେକ୍ଷଣ କରନ୍ତୁ। ସାର, କୀଟନାଶକ ଓ ଘାସମରା ଔଷଧ ସିଞ୍ଚନ ସାମୟିକ ବନ୍ଦ ରଖନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳଚଢ଼ା ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି ଏକ ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ ସହିତ ମାଙ୍କଜେବ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିନ ସହିତ ମାଙ୍କଜେବ ଓ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲ ମୂଳକୁ ସିଞ୍ଚନ କରନ୍ତୁ। ପନିପରିବା ତଳିଘେରାକୁ ଅଧିକ ବର୍ଷାରୁ ରକ୍ଷା କରିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ତଳିଘେରା ଉପରେ ଛାମୁଡ଼ିଆ କରନ୍ତୁ। ରୁଆ ବୁଣଧାନ 15ରୁ 20 ଦିନର ହୋଇଯାଇଥିଲେ 3ରୁ 4 ପତ୍ର ଥିବା ଅବସ୍ଥାରେ ରାସାୟନିକ ଉପାୟରେ ଘାସ ଦମନ ପାଇଁ ଏକର ପ୍ରତି 80 ମିଲିଲିଟର ବିସ୍ପାଇରିବାକ୍ ସୋଡିୟମ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏ ବଦଳରେ ଏକର ପ୍ରତି 250 ମିଲିଲିଟର ଫୋନସ୍କା ପ୍ରୋପୋପି ଇଥାଇଲ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଘାସମରା ଔଷଧ ସିଞ୍ଚନ କରିବା ପୂର୍ବରୁ ଜମିର ପାଣି କାଟି ଦିଅନ୍ତୁ ଏବଂ 2ରୁ 3 ଦିନ ପରେ ଜଳସେଚନ କରନ୍ତୁ। ବର୍ଷା ପାଗରେ ହରଡ଼ ଫସଲରେ ନାଲି ସମ୍ବଳ ପୋକ ଦେଖାଦେବାର ସମ୍ଭାବନା ରହିଛି। ଏହି ପୋକର ଦମନ ପାଇଁ ଏକର ପ୍ରତି 10 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ସକାଳ ବେଳା ପ୍ରୟୋଗ କରନ୍ତୁ। ଜମିରେ ଅଧିକ ପାଣି ରହିଥିଲେ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ। ଜୈବିକ ଉପାୟରେ ମକା ଫସଲରେ ଫଲ୍ ଆର୍ମୱାର୍ମ କୀଟର ପରିଚାଳନା ପାଇଁ ଏକର ପ୍ରତି 1200 ଗ୍ରାମ ବିଭରିଆ ବାସିଆନ ନାମକ ଜୈବିକ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 10ରୁ 12ଟି ବାଉଁଶ କଣୀ ବା ଶୁଖିଲା ଡାଳ ପୋତିଲେ ତା ଉପରେ ଶିକାରୀ ପକ୍ଷୀ

0: ବସି ଶୁକ ଏବଂ ଅଣ୍ଡା ଗୁଡ଼ିକୁ ଖାଇଯାଆନ୍ତି। ଚଅର ଆସିବା ପୂର୍ବରୁ ଏହି ବାଉଁଶ କଣି ଗୁଡ଼ିକୁ କାଢି ଦିଅନ୍ତୁ। ମକା ଗଛର ପତ୍ର ସନ୍ଧିରେ ବାଲି ମାଟି ଏବଂ ପାଉଁଶର ମିଶ୍ରଣକୁ ବିଞ୍ଚି ଦିଅନ୍ତୁ। ଏହା କରିବା ଦ୍ୱାରା ପତ୍ର ଗୁଡ଼ିକ ପୋକମାନଙ୍କର ଖାଇବା ପାଇଁ ଅରୁଚିକର ହୋଇଥାଏ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଇଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରା ଟନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚିନାବାଦାମ ଗଛରେ ଫୁଲ ଆସିବା ପୂର୍ବରୁ କୋଡ଼ା ଖୋସା ସାରି ଦିଅନ୍ତୁ, ନଚେତ ଓହଳ ନଷ୍ଟ ହୋଇ ଅମଳ କମିଯାଇଥାଏ। ପତ୍ର ଚଡ଼ଙ୍ଗୀ ପୋକ, ଯୌ ପୋକ, ପତ୍ର ଅଙ୍କୁଡ଼ି ଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 PPM କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକ ଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଇଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ର ଅଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ଅଛି। ଏହି ପୋକ ଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 PPM କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବ ସୂଚନାରେ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରେ ଜଣାଯାଇଛି ଯେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ହେତୁ ଏ ଜିଲ୍ଲାମାନଙ୍କରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ, ସଂସ୍କୃତିର ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
2: आकाशवाणी संप्रति वार्ताः श्रूयन्ताम् प्रवाचिका निधिः झा। अथ वार्ताः। संसदा सूक्ष्म लघु मध्यमोद्यम विकास संशोधन विधेयकम् 26 पारितम्। लोकसभया एतद् ह्यः अनुमोदितम्। राज्यसभया च सोमवासरे एव पारितम्। विधेयकस्यास्य उद्देश्यमस्ति धनदाने विलम्बनस्य निवारणम्, विवादसमाधानस्य च सरलीकरणम्। अस्य विधेयकस्य अनुसारं प्रत्येकः केन्द्रीयसार्वजनिकक्षेत्रोपक्रमः व्यापारप्राप्यविपणनव्यवस्थायाः अन्तर्गतम् सूक्ष्म लघु मध्यमोद्यमेभ्यः वस्तूनां सेवानां वा क्रयणसम्बद्धानां सर्वेषां देयानां निस्तारणं करिष्यति। विधेयकानुसारं विवादस्थितौ मध्यस्थता विफला भवति चेत् तस्यै सन्दर्भः मध्यस्थतायाः समाप्तेः दिनाङ्कात् 30 दिनाभ्यन्तरे एव करणीयः। नीतसम्बद्धे छात्रान्दोलने कथितारक्षकैः कृतकार्याणि सहितेषु विविधविषयेषु विपक्षस्य कोलाहलकारणात् संसदः उभयोः सदनयोः कार्याचरणं पुनरपि बाधितम्। विपक्षसदस्यानां निरन्तरविरोधकारणात् उभयोः सदनयोः कार्याचरणं भोजनावकाशात् पूर्वमेव स्थगितम्। विपक्षस्य कोलाहलकारणात् उभयोः सदनयोः प्रश्नकालः अपि न प्रवर्तितः। प्रधानमंत्री।

0: नरेन्द्र मोदी अद्य भारतीय प्रौद्योगिकी संस्थानस्य 75वें दीक्षांत समारोहं संबोधयिष्यति। समारोहेऽस्मिन् असौ विद्यावारिधि शोध छात्रेभ्यः सह 3,000+ छात्रान् संबोधयिष्यति। अस्मिन् प्रसंगे सः मेधाविभ्यः विविध स्वर्ण पदकानि प्रदास्यति। सहैव सोनीपत परिसरे परम प्रज्ञा इति कृत्रिम बुद्धि आधारित सुपर कंप्यूटर इति संगणक विशेषस्य आभासीय माध्यमेन उद्घाटनं विधास्यति। झारखंड राज्यस्य जेपीएससी जेएसएससी अथ अन्यासामपि प्रतियोगी परीक्षाणां विवादः अद्य विधानसभायां चर्चितः। झारखंड विधानसभायाः प्रावृष सत्रस्य द्वितीये दिने विपक्षेन एषः विषयः समुत्थापितः। सहैव परीक्षाणां निरस्तीकरणस्य सीबीआई निरीक्षणस्य च याचना विहिता। प्रशासन पक्षतः संसदीय कार्यमन्त्रिणा स्पष्टीकृतं यत् प्रशासनमस्य प्रश्नस्य उत्तरं दातुं सर्वथा तत्परो विद्यते। विदेशमंत्री डॉक्टर एस जयशंकर न्यगादीत यत् पाकिस्तान देशेन सह भारतस्य संबंधाः केवलं आतंकवाद मुक्तौ एव अग्रेसारयितुं शक्यन्ते। अद्य लोकसभायां एकस्मिन् लिखितोत्तरे डॉक्टर जयशंकर स्पष्टीकृतवान् यत् पाकिस्तानः अद्यापि अतिसीम्नि भारतं विरुध्य आतंकवादं अस्त्ररूपेण उपयुङ्क्ते। मंत्री अब्रवीत यत् पुलवामा आतंकी आक्रमणानन्तरं भारतेन पाकिस्तान देशाय प्रदत्तम् अति वरीयान् राष्ट्रस्य इति प्रत्याहृतम्। सहैव ततः आयातितानां सर्वेषां वस्तूनाम् उपरि सीमाशुल्कं 200% यावत् वर्धितम्। भारतं भारतीयानां जलपोतानां नाविकानां च सुरक्षां संरक्षां च प्रति अत्यधिकं प्राधान्यं ददाति। विदेशमन्त्रालयस्य प्रवक्ता रणधीर जयसवालः ह्यः नवदिल्ल्यां वार्ताहरान् एतत् संसूचितवान्। सः अवोचत् यत् खातीक्षेत्रेषु स्थिताः सर्वे भारतीयोपक्रमाः सम्बद्धदेशानां पत्तनपोत परिवहन जलमार्ग मन्त्रालयेन सह निरन्तरं सम्पर्के सन्ति। सः अवोचत् यत् भारतम् अन्ताराष्ट्रिय जलमार्गेषु सुरक्षितस्य निर्बाधस्य च नौसञ्चालनस्य तथा वाणिज्यस्य अबाधित प्रवाहस्य निरन्तरं समर्थनं करोति इति वार्ताः।
1: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:00। ଆଜି ଆମ କେନ୍ଦ୍ରର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସାନ୍ତାଳି ଖେଳା ପ୍ରଚାର କରିବ 7:25। ଆଜି ଏଥିରେ ରହିଛି ନାଟକ ଶିଖନାଥ କେ ଲହାନ୍ତି ଦାହାର, ରଚନା ତାରାଚାନ୍ଦ ମୁର୍ମୁ, ପ୍ରଯୋଜନା ପରିମଳ ହେମ୍ରମ୍। ସୁଗମ ସଙ୍ଗୀତ ଶୁଣିବେ 7:55। 8:15 ଗୀତାଞ୍ଜଳି। 9:00 ଏବଂ ପୂର୍ବାହ୍ନ 10:05 କାର୍ଯ୍ୟକ୍ରମରେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଶିଳ୍ପୀ ଉମାକାନ୍ତ ନାୟକ ଏବଂ ସାଥୀଙ୍କ ପରିବେଷିତ ଝୁମର ପ୍ରଚାର କରିବ ଆଜି ଦିନ 12:00। ଦିନ 1:20 ନାରୀମହଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 2:45 ସନ୍ଧ୍ୟା 6:00 ଯାଏ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଭକ୍ତିଗୀତ ପ୍ରଚାର କରିବ ସନ୍ଧ୍ୟା 6:00। ସନ୍ଧ୍ୟା 6:15 ଶୁଣିବେ କେତୋଟି ସୁଗମ ସଙ୍ଗୀତ। ସବୁଦିନ ପରି ସୂଚନା ଓ ସମ୍ବାଦ ସନ୍ଧ୍ୟା 6:30। ରାତି 7:00 ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ରହିଛି ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 8:30 ଆମର ସାପ୍ତାହିକ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ବିଜ୍ଞାନ ବାର୍ତ୍ତା। ଆଜି ଏଥିରେ ରହିଛି ଆଲୋଚନା, ଗଛର ଫୁଲ ଓ ଫଳଗୁଡ଼ିକ କାହିଁକି ରଙ୍ଗବେରଙ୍ଗର ହୋଇଥାନ୍ତି, ଏହାର ଏକ ବୈଜ୍ଞାନିକ କାରଣ ଆଲୋଚନା କରିଛନ୍ତି ସ୍ମିତା ଦାସ। ପୁରାତନ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ ରାତି 8:40। ରାତି 9:15 କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ରୂପକ ପ୍ରଚାର କରିବ ରାତି 10:00 ଏବଂ ରାତି

ଦଶଟା ବାଜେ ତିରିଶ ମିନିଟ୍ରେ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକେ ପରେ।

0: ତାଙ୍କ ପକ୍ଷରେ ଘୋଷିତ 10 ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟରୁ 9 ବରଗଡ଼ ଜିଲ୍ଲା ହାସଲ କରିଛି। ବରଗଡ଼ ସ୍ଥିତ ଉପଭାରଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ବରଗଡ଼ର କାରିଗର ଜିଲ୍ଲା ପାଇଁ ଗୌରବ ହାସଲ କରିଥିବା କହିଛନ୍ତି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଚାରାରୋପଣ, ବିଭିନ୍ନ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜଶେଖର ମାଥିଲି ବ୍ଲକର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସଂଶୋଧନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ସହ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ 146ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନକୁ ନେଇ ସର୍ବଦଳୀୟ ସମୀକ୍ଷା ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଦାବି ଓ ଆପତ୍ତି ସମ୍ପର୍କିତ ସମସ୍ତ ଫର୍ମର ତାଲିକା ହସ୍ତାନ୍ତର କରାଯାଇଛି। ବୁଥସ୍ତରୀୟ ଏଜେଣ୍ଟ ଜରିଆରେ ତାଲିକା ଯାଞ୍ଚ କରିବାକୁ ରାଜନୈତିକ ଦଳଗୁଡ଼ିକୁ ବୈଠକରେ ଅନୁରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପୁରୁଣା ବଜାର ନାରାୟଣ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିଶୁ ଅଧିକାର ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ପୁଣ୍ୟଶୋକ ରଥ ଶିଶୁ ଅଧିକାର ସମ୍ପର୍କିତ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ପାପଡ଼ାହାଣ୍ଡି ଶହୀଦ ଦିବସ ପାଳନ ଅବସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 24 ହେବାକୁ ଥିବା ଶହୀଦ ଦିବସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ହକି ଇଣ୍ଡିଆ ପକ୍ଷରୁ ପୁରୁଷ କନିଷ୍ଠ ଏସିଆ କପ୍ 2026 ପାଇଁ 18 ଭାରତୀୟ ଦଳ ଘୋଷଣା କରାଯାଇଛି। ଚଳିତ ମାସ 30 ଚୀନ୍ର ମୁଖ୍ୟଠାରେ ଆରମ୍ଭ ହେଉଥିବା ପ୍ରତିଯୋଗିତା ପାଇଁ ଘୋଷିତ ତାଲିକାରେ ଓଡ଼ିଶାର 5 ଖେଳାଳି ସ୍ଥାନ ପାଇଛନ୍ତି। ଏହାଛଡ଼ା ବିକଳ୍ପ ଖେଳାଳି ଭାବେ ଓଡ଼ିଶାରୁ ଅନ୍ୟ ଏକ ଖେଳାଳିଙ୍କୁ ମଧ୍ୟ ମନୋନୀତ କରାଯାଇଛି। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ସୁଦ୍ଧା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାପାତ୍ର କହିଛନ୍ତି।
1: ଉପକୂଳବର୍ତ୍ତୀ ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହାଫଳରେ ଆଗାମୀ 2 ପର୍ଯ୍ୟନ୍ତ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲକା ମଧ୍ୟମ ବର୍ଷା ସହିତ ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଜିଲ୍ଲାରେ ଯୋଉଟାକି ରେଡ୍ କଲର୍ ଆଲର୍ଟ ଜାରି କରାଯାଇଛି।
0: ଡକ୍ଟର ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ ଆସନ୍ତା ସପ୍ତାହ 12 ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ପିଲାଙ୍କ ମସ୍ତିଷ୍କ ପକ୍ଷାଘାତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଶକ୍ତି ପ୍ରସାଦ ଦାସ।
3: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ରୋଗଟିର କାରଣ ଅନେକ। ମା ପେଟରେ ଥିଲାବେଳେ ଯଦି ମା କୌଣସି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥାଏ ତେବେ ଏହା ଦେଖା ଦେଇଥାଏ। ଏହାକୁ ଛାଡିଦେଲେ, ଅସାବଧାନତା ଜନିତ କିଛି ଔଷଧ ଖାଇଦେଲେ ଏହା ହୋଇଥାଏ। ତେଣୁ ପିଲା ପେଟରେ ଥିଲାବେଳେ ମା ମାନେ ଯେକୌଣସି ଔଷଧ ଡାକ୍ତରଙ୍କୁ ପଚାରି ଖାଇବା ଉଚିତ। ଗର୍ଭବତୀ ମା ମାନେ ସମ୍ପୂର୍ଣ୍ଣ ଭଲ ଖାଦ୍ୟ ଖାଇବା ଆବଶ୍ୟକ, ନଚେତ ପିଲାଟିର ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡିଥାଏ। ଗର୍ଭାଶୟର ବିଭିନ୍ନ ପ୍ରକାର ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ। ଜନ୍ମ ସମୟର କାରଣ ମାନଙ୍କ ମଧ୍ୟରେ ଯଦି ଜନ୍ମ ହେବାର ସମୟ ଅଧିକ ଲାଗେ ବା ଯଦି ପିଲାକୁ ଯନ୍ତ୍ର ଦ୍ୱାରା ଟାଣି କରି ଜନ୍ମ କରାଯାଏ ତେବେ ମସ୍ତିଷ୍କ ଉପରେ ଆଘାତ ଲାଗିବାର ସମ୍ଭାବନା ଅଧିକ। ଛୋଟ ପିଲାଟିର ମସ୍ତିଷ୍କକୁ ଯଦି ସାମାନ୍ୟତମ ଅମ୍ଳଜାନର ଅଭାବ ପଡେ ତେବେ ପକ୍ଷାଘାତ ରୋଗର ଆଶଙ୍କା ଅଧିକ। ଯଦି ପିଲାଟି ଜନ୍ମ ପରେ କୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗେ, ଯଥା ଯଦି ଖଟ ଉପରେ ପଡିଯାଏ ଇତ୍ୟାଦି, ତେବେ ଏହା ମଧ୍ୟ ଦେଖା ଦେଇଥାଏ। ଯଦି ଜନ୍ମ ସମୟରେ କୌଣସି କାରଣରୁ ମେନିଞ୍ଜାଇଟିସ୍ ବା ମସ୍ତିଷ୍କ ଜ୍ୱର ହୁଏ, ଏହା ମସ୍ତିଷ୍କକୁ ନଷ୍ଟ କରିଦିଏ। ଆଜିକାଲି ଆମେମାନେ ବିଜ୍ଞାନର ଅଗ୍ରଗତି ହେତୁ 6 ପିଲାକୁ ବଞ୍ଚାଇ ପାରୁଛୁ, କିନ୍ତୁ ଏହି ପିଲାମାନଙ୍କର ମଧ୍ୟ ପକ୍ଷାଘାତ ହେବାର ଆଶା ଅଧିକ। ତେଣୁ ଏହି ଅପ୍ରାପ୍ତ ବୟସ୍କ ଶିଶୁଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ଏହି ପକ୍ଷାଘାତକୁ ଶୀଘ୍ର ଚିହ୍ନି ଚିକିତ୍ସା ଆରମ୍ଭ କଲେ ଅନେକ ଉନ୍ନତି ହୋଇଥାଏ। ଛୋଟ ପିଲାମାନେ ସାଧାରଣତଃ 3 ପେଟେଇଥାନ୍ତି, 6 ବସିଥାନ୍ତି ଓ 1 ଚାଲିଥାନ୍ତି। ଏହିସବୁ ପ୍ରକ୍ରିୟା ଡେରି ହେବା ଏହି ରୋଗର ଗୋଟିଏ ପ୍ରଥମ ଲକ୍ଷଣ।

0: ଜାଣିନଥିବା ଲୋକ କୁହନ୍ତି ଟିକେ ଡେରି ହୋଇଛି, କିଛି ଅସୁବିଧା ନାହିଁ, କିନ୍ତୁ ଏହା ନ ମାନି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହିସବୁ ରୋଗୀମାନେ ମଧ୍ୟ ଅପସ୍ମାର ରୋଗରେ ଆକ୍ରାନ୍ତ ହୁଅନ୍ତି, ଅନେକ ଛୁଟେଇ କରି ଚାଲନ୍ତି ବା ଚାଲିପାରନ୍ତି ନାହିଁ, ପାଟିରୁ ଲାଳ ବାହାରୁଥିବା ଲକ୍ଷ୍ୟ କରାଯାଏ, ଆକ୍ରାନ୍ତ ହୋଇଥିବା ମାଂସପେଶୀ ଅତ୍ୟନ୍ତ ଶକ୍ତ ଜଣାପଡ଼େ, ହାତ ଓ ଗୋଡ଼ ବଙ୍କା ଦେଖାଯାଏ, ସିଧା କରିବାକୁ ଚେଷ୍ଟା କଲେ ହୋଇନଥାଏ ବା ଅତ୍ୟନ୍ତ ପରିଶ୍ରମ କରିବାକୁ ପଡ଼ିଥାଏ। କେତେକ ଶିଶୁ ଖାଲି ଗୋଇଠି ଉପରକୁ ଟେକି ଚାଲିଥାନ୍ତି, କେତେକ ମଧ୍ୟ ଶୁଣିବା, ଦେଖିବା ଓ ଛୁଇଁବା ଶକ୍ତି ହରାଇଥାନ୍ତି। ବେଳେବେଳେ ପିଲାଟି ବୋକାଙ୍କ ଭଳି ବସିଥାଏ। ଅନେକ ଭାବନ୍ତି ଯେ ପିଲାଟିର ମାନସିକ ଶକ୍ତି ହରାଇଛି, ତାହା କିନ୍ତୁ ସବୁବେଳେ ଠିକ୍ ନୁହେଁ। ମୁହଁ ଓ ଜିଭ ଇତ୍ୟାଦିର ମାଂସପେଶୀର ପାରାଲିସିସ୍ ଯୋଗୁଁ ଏହା ଏପରି ଲାଗେ। ପିଲାଟି ସବୁ ଜାଣିପାରେ, ମାତ୍ର ତାର କଥା କହିବାର ଶକ୍ତି ନଥାଏ। ପିଲାଟିର ଅସ୍ଥିଶଲ୍ୟ ବିଶେଷଜ୍ଞ, କସରତ ବିଶେଷଜ୍ଞ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ ଓ ମନୋବିଜ୍ଞାନ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଯାଏ। ଯେଉଁ କାର୍ଯ୍ୟଟି ପିଲା କରିନପାରେ ତାହାକୁ ବାରମ୍ବାର ଅଭ୍ୟାସ କରାଯାଏ। ପିଲାଟିକୁ ପରୀକ୍ଷା ନିରୀକ୍ଷା କରି ଚିକିତ୍ସାର ଗୋଟିଏ ଯୋଜନା ତିଆରି କରାଯାଏ। ଆଉ କିଛି ଶିଶୁଙ୍କର ବୟସ, ମାନସିକ ଅବସ୍ଥା ଓ ମାଂସପେଶୀର ଶକ୍ତ ହେବାକୁ ଅନୁଭବ କରି କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥାଏ। ବେଳେବେଳେ ହିପ୍ ଜଏଣ୍ଟଟି ତା ଜାଗାରେ ନଥାଏ, ତାକୁ ମଧ୍ୟ ଅସ୍ତ୍ରୋପଚାର କରି ତାର ଠିକ୍ ଜାଗାରେ ରଖାଯାଏ। ମେରୁଦଣ୍ଡରେ ମଧ୍ୟ ଅସ୍ତ୍ରୋପଚାର କରି ସିଧା କରାଯାଇଥାଏ। ଏହି ପିଲାମାନଙ୍କର ବାପା, ମା ଓ ଚିକିତ୍ସକଙ୍କର ଗୋଟିଏ ଲକ୍ଷ୍ୟ ଥାଏ, ତାହା ହେଉଛି ପିଲାଟି କିପରି ନିଜ କାମ ନିଜେ କରିବ, ସେ କାହା ଉପରେ ନିର୍ଭର କରିବ ନାହିଁ। ବିଜ୍ଞାନର ଉନ୍ନତି ଅନୁସାରେ ବିଶେଷଜ୍ଞମାନେ ମଧ୍ୟ ଅନେକ କ୍ଷେତ୍ରରେ ଉନ୍ନତି କରିପାରିଛନ୍ତି। ଆକ୍ରାନ୍ତ ହୋଇଥିବା ଶିଶୁଟିର ଠିକ୍ ସମୟରେ ଚିହ୍ନଟ, ଉନ୍ନତ କସରତ, ବୋଟକ୍ସ ଇଞ୍ଜେକ୍ସନ ଓ ଛୋଟ ଛୋଟ ଅସ୍ତ୍ରୋପଚାର ଦ୍ୱାରା ଏହି ପ୍ରକାରର ପିଲାମାନଙ୍କୁ ସାହାଯ୍ୟ କରିବାକୁ ଆମେ ସକ୍ଷମ ହୋଇପାରିଛୁ। ସେ ଯାହା ହେଉନା କାହିଁକି, ଏହି ରୋଗ ନ ହେବା ପାଇଁ ଏହି କାରଣ ଗୁଡ଼ିକ ବିଷୟରେ ସଚେତନତା ନିତ୍ୟାନ୍ତ ଆବଶ୍ୟକ। ପ୍ରସୂତି ଓ ନବଜାତ ଶିଶୁଙ୍କର ଯତ୍ନ ଏହି ରୋଗୀଙ୍କର ସଂଖ୍ୟା ହ୍ରାସ କରିବାରେ ଅତ୍ୟନ୍ତ ସହାୟକ।
1: ଆମର ସୁସ୍ଥିରେ ଶୁଣିଲେ ପିଲାଙ୍କ ମସ୍ତିଷ୍କ ପକ୍ଷାଘାତ, ଏ ସମ୍ପର୍କରେ ଆଲୋଚନା କଲେ ଡକ୍ଟର ଶକ୍ତିପ୍ରସାଦ ଦାସ।

0: ଆକସ୍ମିକ କଟକ ସମୟ ସକାଳ 7:15 ସୋନପୁର ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ପାକ୍ ଅଧିକୃତ କାଶ୍ମୀରରେ ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ଘଟଣାର ନିରପେକ୍ଷ ତଦନ୍ତ ଲାଗି ଆହ୍ୱାନ ଦେଲେ ଜାତିସଂଘ ମହାସଚିବ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ମୃତ୍ୟୁ ସଂଖ୍ୟା 98 ବୃଦ୍ଧି। ଉପଭୋକ୍ତାମାନଙ୍କୁ ୟୁପିଆଇ ଜରିଆରେ ଦେଣନେଣ ଲାଗି କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ, ସ୍ପଷ୍ଟ କଲା ପେମେଣ୍ଟସ୍ କାଉନସିଲ୍ ଅଫ୍ ଇଣ୍ଡିଆ। ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଓଡ଼ିଶା ଓ ରାଜସ୍ଥାନକୁ ପାଣିପାଗ ବିଭାଗର ସତର୍କ ସୂଚନା ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେବେ। ଏଥିରେ ସ୍ନାତକ ଓ ସ୍ନାତକୋତ୍ତର ସମେତ 587 ଜଣ ପିଏଚ୍ଡି ଗବେଷକଙ୍କ ସହ 3000 ଅଧିକ ଛାତ୍ରଛାତ୍ରୀ ଯୋଗଦେବେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଗବେଷଣା ଓ ନବସୃଜନ କ୍ଷେତ୍ରରେ ଆଇଆଇଟି ଦିଲ୍ଲୀର ଅବଦାନ ଉଲ୍ଲେଖନୀୟ। ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ, ନିର୍ଦ୍ଦେଶକ ସ୍ୱର୍ଣ୍ଣ ପଦକ ଓ ଅନ୍ୟାନ୍ୟ ପୁରସ୍କାର ପ୍ରଦାନ କରିବେ। ସେ ଆଇଆଇଟି ଦିଲ୍ଲୀର ସୋନିପତ୍ କ୍ୟାମ୍ପସରେ ପ୍ରତିଷ୍ଠିତ ଏଆଇ ଆଧାରିତ ଉଚ୍ଚ କ୍ଷମତା ସମ୍ପନ୍ନ ସୁପର କମ୍ପ୍ୟୁଟିଂ ସୁବିଧା ପରମ ପ୍ରଜ୍ଞାର ଉଦ୍ଘାଟନ କରିବେ। ଏହା କୃତ୍ରିମ ବୁଦ୍ଧିମତା, ଡାଟା ସାଇନ୍ସ ଓ ଉନ୍ନତ କମ୍ପ୍ୟୁଟିଂ କ୍ଷେତ୍ରରେ ଗବେଷଣାକୁ ଆହୁରି ସୁଦୃଢ଼ କରିବ। ଆଇଆଇଟି ଦିଲ୍ଲୀ ଦେଶର 18 ଏନ୍ଆଇଟି ସହ ଶିକ୍ଷା ଓ ଗବେଷଣା ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ମିଳିତ ଗବେଷଣା, ଶିକ୍ଷା ଆଦାନ ପ୍ରଦାନ ଓ ଗବେଷଣା ଭିତ୍ତିଭୂମିର

ସୁବିଧା ପାଇପାରିବେ। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଆହ୍ୱାନ ଦେଇଛନ୍ତି। ଜାତିସଂଘର ଉପମୁଖପାତ୍ର ଫରହାନ୍ ହକ୍ କହିଛନ୍ତି, ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ କ୍ଷତି ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ଉତ୍ତରଦାୟୀ କରାଯିବା ଆବଶ୍ୟକ। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଭୋଲକର ତୁର୍କ ମଧ୍ୟ ଅଶାନ୍ତି ସମୟରେ ଘଟିଥିବା ସମସ୍ତ ମୃତ୍ୟୁର ତ୍ୱରିତ ବ୍ୟାପକ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ନିର୍ବାଚନରେ ଅନିୟମିତତା ଅଭିଯୋଗକୁ ନେଇ ସେଠାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଯୁଗ୍ମ ଆୱାମି ଆକ୍ସନ କମିଟି ନେତୃତ୍ୱରେ ହୋଇଥିବା ଆନ୍ଦୋଳନରେ ପ୍ରାୟ 50 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ମୁମ୍ବାଇରେ ନ୍ୟାସନାଲ୍ ଅର୍ବାନ୍ କୋଅପରେଟିଭ୍ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍ ଲିମିଟେଡ୍ ଏନ୍ୟୁସିଏଫ୍ଡିସିର ନୂଆ କାର୍ଯ୍ୟାଳୟ ଉଦ୍ଘାଟନ କରିବେ। ସେ ମହାରାଷ୍ଟ୍ରର ରାଜ୍ୟସ୍ତରୀୟ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ଫେଡେରେସନ୍ ଓ ଜିଲ୍ଲା ସଂଘଗୁଡ଼ିକର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଏନ୍ୟୁସିଏଫ୍ଡିସି ଓ ନ୍ୟାସନାଲ୍ ଫୋରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟି ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହେବ। ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କିଂ କ୍ଷେତ୍ରରେ ସାଇବର ସୁରକ୍ଷା ଓ ବୈଷୟିକ ଦକ୍ଷତା ବୃଦ୍ଧିରେ ଏହି ସହଯୋଗ ସହାୟକ ହେବ ବୋଲି କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ବିପଦପ୍ରବଣ ଅଞ୍ଚଳରେ ନୂଆ କମ୍ୟୁନିଟି ରେଡିଓ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗଗୁଡ଼ିକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ ଲୋକସଭାରେ ଲିଖିତ ଉତ୍ତରରେ ଏହା କହିଛନ୍ତି। ସେ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟ ଜରୁରୀ ପରିସ୍ଥିତି ସମୟରେ କମ୍ୟୁନିଟି ରେଡିଓ ସ୍ଥାନୀୟ ଭାଷାରେ ତୁରନ୍ତ ବିଶ୍ୱସନୀୟ ସୂଚନା ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିୟମ ଅନୁଯାୟୀ କମ୍ୟୁନିଟି ରେଡିଓ ଜରିଆରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବିପର୍ଯ୍ୟୟ, ସ୍ୱାସ୍ଥ୍ୟ ସତର୍କତା ଓ ନାଗରିକ ସେବା ସମ୍ପର୍କିତ ସୂଚନା ପ୍ରସାରଣ କରାଯାଇପାରିବ। ବନ୍ୟା, ବଜ୍ରପାତ ଓ ଭୂମିକମ୍ପ ଭଳି ବିପର୍ଯ୍ୟୟ ସମୟରେ କାର୍ଯ୍ୟରତ କମ୍ୟୁନିଟି ରେଡିଓ ଷ୍ଟେସନ୍ଗୁଡ଼ିକୁ 1,11,50,000 ଟଙ୍କାର ଜରୁରୀକାଳୀନ ଅନୁଦାନ ଦେବାର ବ୍ୟବସ୍ଥା ରହିଥିବା ସେ ଲୋକସଭାରେ ସୂଚନା ଦେଇଛନ୍ତି। ଆସାମରେ ବନ୍ୟା ପରିସ୍ଥିତି ଆଜି ମଧ୍ୟ ଗମ୍ଭୀର ରହିଛି। ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା 98 ବୃଦ୍ଧି ପାଇଛି। ତେବେ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା 13 ହ୍ରାସ ପାଇଥିବା ବେଳେ ପ୍ରଭାବିତ ଲୋକଙ୍କ ସଂଖ୍ୟା 1,55,000ରୁ ଅଧିକ ରହିଛି। ଚରାଇଦେଓ ଜିଲ୍ଲାରେ ଆଉ ଜଣେ ବନ୍ୟାରେ ପ୍ରାଣ ହରାଇଛନ୍ତି। ଗୋଲଘାଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ପ୍ରାୟ 69,000 ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ 55 ରିଲିଫ୍ କ୍ୟାମ୍ପରେ 10,000ରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। 18 ରିଲିଫ୍ ବଣ୍ଟନ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି। ଗୋଲଘାଟ ଓ ନୁମାଲିଗଡ଼ରେ ଧନଶିରି ନଦୀ ଏବଂ ଶ୍ରୀଭୂମି ଜିଲ୍ଲାରେ କୁସିଆରା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। 10,700 ହେକ୍ଟରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ 47,000ରୁ ଅଧିକ ପଶୁ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ରାସ୍ତା, ପୋଲ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ଉପଭୋକ୍ତାମାନଙ୍କ ଲାଗି ୟୁପିଆଇ ଜରିଆରେ ଦେଣନେଣ ବ୍ୟବସ୍ଥା ଦେୟମୁକ୍ତ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସୂଚନା ଦେଇଛି। ଏକ ବିବୃତ୍ତିରେ ପିସିଆଇ ପକ୍ଷରୁ କୁହାଯାଇଛି, ଦେଶର ପ୍ରତ୍ୟେକ ନାଗରିକ କୌଣସି ଶୁଳ୍କ ନ ଦେଇ ତୁରନ୍ତ ଡିଜିଟାଲ୍ ପେମେଣ୍ଟ କରିପାରିବେ। କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣ ପାଇଁ କୌଣସି ଶୁଳ୍କ ଦେବେ ନାହିଁ। ସୂଚନା ଅନୁଯାୟୀ ୟୁପିଆଇର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ବ୍ୟାଙ୍କ, ଫିନ୍ଟେକ୍ କମ୍ପାନୀ ଏବଂ ଏନ୍ପିସିଆଇ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଯୁକ୍ତି, ସାଇବର ସୁରକ୍ଷା ଓ ଠକେଇ ରୋକିବା ଦିଗରେ ନିବେଶ କରୁଛନ୍ତି। ବ୍ୟବସାୟୀଙ୍କଠାରୁ ଆଦାୟ ହେଉଥିବା ଯେକୌଣସି ସେବା ଶୁଳ୍କ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଶୁଳ୍କ ନୁହେଁ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସ୍ପଷ୍ଟ କରିଛି। ବୃଦ୍ଧି ପାଉଥିବା କାରବାରକୁ ଦୃଷ୍ଟିରେ ରଖି ୟୁପିଆଇର ସୁରକ୍ଷା, ଭିତ୍ତିଭୂମି ଓ ନବସୃଜନ କ୍ଷେତ୍ରରେ ନିରନ୍ତର ନିବେଶ ଆବଶ୍ୟକ ବୋଲି କୁହାଯାଇଛି। ଝାଡ଼ଖଣ୍ଡରେ ଜେପିଏସ୍ସି ଓ ଜେଏସ୍ଏସ୍ସି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଗତକାଲି ସରକାର ଓ ଆନ୍ଦୋଳନକାରୀ ଛାତ୍ରଙ୍କ 10 ଜଣିଆ ପ୍ରତିନିଧି ଦଳ ମଧ୍ୟରେ ପ୍ରଥମ ଔପଚାରିକ ଆଲୋଚନା ହୋଇଛି। ପ୍ରାୟ 1.5 ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଛାତ୍ରମାନେ ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା, ଅନିୟମିତତାର ନିରପେକ୍ଷ ତଦନ୍ତ ଓ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସଂସ୍କାର ଦାବି କରିଛନ୍ତି। ସରକାରଙ୍କ ପକ୍ଷରୁ 4 ଜଣ ମନ୍ତ୍ରୀ ଓ ବିକାଶ କମିଶନର ଆଲୋଚନାରେ ଯୋଗଦେଇ ଛାତ୍ରଙ୍କ ଦାବି ଉପରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ସହ ଦାବିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବିଚାର ପାଇଁ ଉପସ୍ଥାପନ କରାଯିବ ବୋଲି କହିଛନ୍ତି। ତେବେ ଲିଖିତ ନିଷ୍ପତ୍ତି ଓ ପଦକ୍ଷେପ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ଧାରଣା ଓ ଅନ୍ୱେଷଣ ଜାରି ରହିବ ବୋଲି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କହିଛନ୍ତି, ସରକାର ଛାତ୍ରଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି ଏବଂ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ। ଅନ୍ୟପକ୍ଷରେ ଚତୁର୍ଦ୍ଦଶ ଜେ

ଏସ୍ଏସ୍ସି ପ୍ରିଲିମିନାରୀ ପରୀକ୍ଷାର ଅନିୟମିତତା ଅଭିଯୋଗରୁ ତଦନ୍ତ କରୁଥିବା ସିଆଇଡି ଝାଡ଼ଖଣ୍ଡ ଲୋକସେବା ଆୟୋଗର ତିନି ଜଣ କାର୍ଯ୍ୟରତ ସଦସ୍ୟଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ 19 ଜଣଙ୍କୁ ଗିରଫ କରାଯାଇଛି। ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କୁ ଜଜାରୀ ବାନ୍ଦୀ ଓ ଲୁଣି ନଦୀର ପ୍ରଦୂଷଣ ରୋକିବା ଏବଂ ପରିବେଶ ପୁନରୁଦ୍ଧାର ପାଇଁ ଏକ ସପ୍ତାହ ମଧ୍ୟରେ ଏକୀକୃତ ସମନ୍ୱୟ ଗୋଷ୍ଠୀ ଆଇସିଜି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଜାରୀ ନଦୀ ପ୍ରଦୂଷଣ ସମ୍ପର୍କିତ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ବାନ୍ଦୀ ଓ ଲୁଣି ନଦୀର ପ୍ରଦୂଷଣକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଗୋଷ୍ଠୀରେ ପରିବେଶ, ଜଙ୍ଗଲ, ଜଳସମ୍ପଦ ଓ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରହିବେ। ନଦୀ ଓ ଜଳାଶୟ ପ୍ରଦୂଷଣ, ଶିଳ୍ପ ବର୍ଜ୍ୟ ଜଳର ବେଆଇନ ନିଷ୍କାସନ ଏବଂ ପରିବେଶର ଅବକ୍ଷୟ ନେଇ କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି।

0: ଏବଂ ପରିବେଶର ଅବକ୍ଷୟ ନେଇ କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ପରିବେଶ ସମ୍ପର୍କିତ ଉଲ୍ଲଙ୍ଘନ ଓ ବେଆଇନ କାର୍ଯ୍ୟ ସମ୍ପର୍କରେ ଜଣାଇବା ଲାଗି ସାର୍ବଜନୀନ ଅଭିଯୋଗ ବ୍ୟବସ୍ଥା କରିବା ନିମନ୍ତେ ରାଜସ୍ଥାନ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସ 16 ଓ 17 ତାରିଖରେ ନ୍ୟୁ ଟାଉନ୍ ସ୍ଥିତ ବିଶ୍ୱ ବେଙ୍ଗଳା ସମ୍ମେଳନ କେନ୍ଦ୍ରରେ ପଶ୍ଚିମବଙ୍ଗ ରାଜ୍ୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ। ବିଧାନନଗରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗର ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର କଲ୍ୟାଣ ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଜ୍ଞାନ କଂଗ୍ରେସର ଉଦ୍ଘାଟନ କରିବେ। ବଙ୍ଗଳା ଭାଷାରେ ବିଜ୍ଞାନର ପ୍ରଚାର ପ୍ରସାର ସହିତ ରାଜ୍ୟ ଛାଡ଼ିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣି ବିଜ୍ଞାନ ପ୍ରଯୁକ୍ତି କ୍ଷେତ୍ରରେ ସୁଯୋଗ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କୁହାଯାଇଛି। ବିଜ୍ଞାନ କଂଗ୍ରେସରେ ବଙ୍ଗଳାର ବୈଜ୍ଞାନିକଙ୍କ ସଫଳତା ପ୍ରଦର୍ଶନ ସହ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଯୋଗ ଓ ଯୁବ ଗବେଷକଙ୍କୁ ଉତ୍ସାହିତ କରାଯିବ ବୋଲି ଜଣାପଡ଼ିଛି। ଚତୁର୍ଦ୍ଦଶ ନାଗାଲାଣ୍ଡ ବିଧାନସଭାର ନବମ ଅଧିବେଶନ ଆସନ୍ତା ମାସ 1 ତାରିଖରୁ ଆରମ୍ଭ ହେବ। ସକାଳ 9:30ରେ ବିଧାନସଭା ଭବନରେ ଏହି ଅଧିବେଶନ ବସିବ। ନାଗାଲାଣ୍ଡ ବିଧାନସଭା ସଚିବ କହିଛନ୍ତି, ଭାରତୀୟ ସମ୍ବିଧାନ ଧାରା 174(1) ଅନୁଯାୟୀ ରାଜ୍ୟପାଳ ଏହି ଅଧିବେଶନ ଆହୁତ କରିଛନ୍ତି। ପାକିସ୍ତାନ, ସାଉଦି ଆରବ ଓ ତୁର୍କୀ ମଧ୍ୟରେ ତ୍ରିପାକ୍ଷିକ ପ୍ରତିରକ୍ଷା ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ରାଜିନାମା ଅନୁଯାୟୀ ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣକୁ ସମସ୍ତ ତିନି ଦେଶ ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ। ଭାରତୀୟ ପାଣିପାଗ ବିଭାଗ ଆଜି ଓଡ଼ିଶା ଓ ରାଜସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି। ଉତ୍ତର ପୂର୍ବ ଭାରତ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, କେରଳ ଓ ବାହାରେ ମଧ୍ୟ ପ୍ରବଳ ବର୍ଷା ସହ ବଜ୍ରପାତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ପାକ୍ ଅଧିକୃତ କାଶ୍ମୀରରେ ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ଘଟଣାର ନିରପେକ୍ଷ ତଦନ୍ତ ଲାଗି ଆହ୍ୱାନ ଦେଲେ ଜାତିସଂଘ ମହାସଚିବ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ମୃତ୍ୟୁ ସଂଖ୍ୟା 98 ବୃଦ୍ଧି। ଉପଭୋକ୍ତାମାନଙ୍କୁ ୟୁପିଆଇ ଜରିଆରେ ଦେଣନେଣ ଲାଗି କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ, ସ୍ୱଷ୍ଟ କଲା ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ। ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶା ଓ ରାଜସ୍ଥାନକୁ ପାଣିପାଗ ବିଭାଗର ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବାରିପଦା, ସମୟ 7:25 ପ୍ରଚାର କରୁଛୁ ସାନ୍ତାଳିଆ ଖେଳ କାର୍ଯ୍ୟକ୍ରମ।

ସନ୍ତାଳିଆ ଶେଷ ହେଲା ଆକାଶବାଣୀ ବାରିପଦା ଶୁଣନ୍ତୁ ଏକ ସୁଗମ ସଙ୍ଗୀତ କଣ୍ଠ ଦେଇଛନ୍ତି ଅକ୍ଷୟ ମହାନ୍ତି ଗୀତ ରଚନା ଶୀର୍ଷାନନ୍ଦ ଦାସ କାନନଙ୍କୁ।

ସୁଗମ ସଙ୍ଗୀତ ଶୁଣିଲେ କଣ୍ଠ ଦେଇଥିଲେ ଅକ୍ଷୟ ମହାନ୍ତି, ଗୀତ ରଚନା କରିଥିଲେ ଶୀର୍ଷାନନ୍ଦ ଦାସ କାନନଙ୍କୁ। ଆକାଶବାଣୀ ବାରିପଦା, ସମୟ ସକାଳ 8:00, ସମାଚାର ପ୍ରଭାତ। କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କୃଷି ଖବର କୃଷି ଖବର କୃଷି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି

0: ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ଶ୍ରାବଣର ମେଘମେଧୁର ରାତି, ପବନର ସାଇଁ ସାଇଁ ଶୁଣ, ଆଉ ତା ସାଙ୍ଗକୁ ଅଶନୀର ଗୁରୁଗମ୍ଭୀର ଶବ୍ଦ ଭୟ ସଞ୍ଚାର କରେ ମନରେ, ବଢ଼ିଯାଏ ହୃଦୟରେ ସ୍ପନ୍ଦନ, ମନରେ ଆଶାବାନ୍ୟ ବସେ ତା ପ୍ରିୟତମର ଉପସ୍ଥିତି। ରାତିର ନିର୍ଜନତା ଆଉ ନିଃସଙ୍ଗତା ଭିତରେ ଦିଶିଯାଏ ଅତି ଆପଣାର ମୁହଁଟିଏ।

0: ଖୁସି ଖବର ଖୁସି ଖବର ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ମନରେ ଅସମାରେ ସ୍ୱପ୍ନ ନେଇ ବାଟ ଚାଲୁଥାଏ ଚାରୋଟି ପାଦ। ସ୍ୱପ୍ନର ମହଲ ରାଜକୁମାରୀ ସାଜେ ପ୍ରତୀକ୍ଷା କରେ ତାର ମନର ମଣିଷକୁ। ସ୍ୱପ୍ନରେ ସ୍ୱପ୍ନରେ ଭାବିବ ସେ ଆକାଶରୁ ଝରି ପଡ଼ୁଥିବା ଅବରିତ ଧାରାରେ ଭିଜି ଭିଜି ଉତ୍ଫୁଲ୍ଲିତ ହୋଇ ଉଠୁଥିବ ଦୁଇଟି ମନ, ଭିତରେ ଜଳୁଥିବ ହୃଦୟ ଆଉ ମନର ଅସ୍ମତା ପାଖରେ ହାର ମାନୁଥିବ ବର୍ଷାର ଶୀତଳତା।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା, ସମୟ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: के साथ में।
1: ଏତେବେଳେ ଯାଏ କାର୍ଯ୍ୟକ୍ରମରେ ଲେଖରି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ମଧ୍ୟାହ୍ନ 12ଟା ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଶିଳ୍ପୀ ଉମାକାନ୍ତ ନାୟକ ଏବଂ ତାଙ୍କର ସାଥୀ କଳାକାରମାନେ। ତେବେ ଆସନ୍ତୁ ଶୁଣିବା ଝୁମର।

ଶିଳ୍ପୀ ଉମାକାନ୍ତ ନାୟକ ଏବଂ ସାଥୀଙ୍କ ପରିବେଷିତ ପରିପରି ଶୁଣିଲେ ଝୁମର ଝୁମର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା ଦିନ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇ ଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇ ଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ଼, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରାନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ପ୍ରଚାର କରୁଛୁ ନାରୀ ମହଲ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ ଉପସ୍ଥାପନାରେ। ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

ବିବିଧତା ମଧ୍ୟରେ ଏକତା, ଏହି ଉକ୍ତିଟି କେବଳ ଆମ ଦେଶ ଭାରତର ପରିଚୟ ନୁହେଁ, ବରଂ କହିବାକୁ ଗଲେ ଏହା ଆମ ଜାତୀୟ ଚେତନାର ମୂଳ ମନ୍ତ୍ର। ଭାଷା, ଧର୍ମ, ଜାତି, ସଂସ୍କୃତି, ପରମ୍ପରାର ଅପାର ବିବିଧତା ସତ୍ତ୍ୱେ ଆମେ ଏକ ରାଷ୍ଟ୍ର, ଏକ ସମ୍ବିଧାନ, ଏକ ହିଁ ତ୍ରିରଙ୍ଗା ପତାକା ତଳେ ଐକ୍ୟବଦ୍ଧ। ଆଉ ଯେଉଁ ଏକତା ଆମ ଦେଶର ଅଖଣ୍ଡତାର ମୂଳ ଆଧାର।

0: स्वर्गात भी गरियसी जननी मा धरित्री।
1: ଭଉଣୀ, ଦେଶର ଅଖଣ୍ଡତା କେବଳ ସୀମାର ସୁରକ୍ଷା କିମ୍ବା ଭୌଗୋଳିକ ଏକତାରେ ସୀମିତ ହୋଇନଥାଏ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କ ମନରେ ଥିବା ଭାରତୀୟତାର ଭାବନା, ପରସ୍ପର ପ୍ରତି ଆସ୍ଥା ଆଉ ସହଯୋଗର ମନୋଭାବ ଉପରେ ନିର୍ଭର କରେ। ଯେତେବେଳେ ଆମେ ଧର୍ମ, ଜାତି କିମ୍ବା ଭାଷାର ସଂକୀର୍ଣ୍ଣ ପରିଚୟକୁ ଅତିକ୍ରମ କରି ଜଣେ ଭାରତୀୟ ଭାବରେ ଚିନ୍ତା କରୁ, ସେତେବେଳେ ଦେଶର ଅଖଣ୍ଡତା ଅଧିକ ସୁଦୃଢ଼ ହୁଏ। କାରଣ ସାମ୍ପ୍ରଦାୟିକ ସଦ୍ଭାବ ହେଉଛି ସେହି ସେତୁ ଯାହା ବିଭିନ୍ନ ସମ୍ପ୍ରଦାୟକୁ ପରସ୍ପର ସହିତ ଯୋଡ଼ି ରଖେ। ଭାରତରେ ବିଭିନ୍ନ ଧର୍ମର ଲୋକ ବର୍ଷ ବର୍ଷ ଧରି ସହବସ୍ଥାନ କରିଆସୁଛନ୍ତି। ପରସ୍ପରର ପର୍ବପର୍ବାଣୀରେ ସାମିଲ ହେବା, ସୁଖ ଦୁଃଖରେ ପାଖରେ ଠିଆ ହେବା ଆଉ ପରସ୍ପରର ବିଶ୍ୱାସକୁ ସମ୍ମାନ ଦେବା, ଏସବୁ ହେଉଛି ଭାରତୀୟ ସଂସ୍କୃତିର ପ୍ରକୃତ ଶକ୍ତି। ଆଜି ଏହି ପରିପ୍ରେକ୍ଷୀରେ ଆମ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଗୋଟିଏ ଆଲୋଚନା, ସାମ୍ପ୍ରଦାୟିକ ସଦ୍ଭାବନା। ଆଲୋଚନା କରିଛନ୍ତି ସଞ୍ଜିତା ମିଶ୍ର।
2: ବିବିଧତା ମଧ୍ୟରେ ଏକତା ଭାରତର ବୈଶିଷ୍ଟ୍ୟ ଏବଂ ବୈଚିତ୍ର୍ୟ। ଗୋଟିଏ ବୃକ୍ଷରେ ବିଭିନ୍ନ ପ୍ରକାର ପକ୍ଷୀ ବସା ବାନ୍ଧି ରହିବା ପରି ଭାରତ ମାତାଙ୍କ କୂଳରେ ଆମେ ସଭିଏଁ ଆଶ୍ରୟ ନେଇଛେ। ଆମ ଦେଶର ଅଖଣ୍ଡତା ମୁଖ୍ୟତଃ ଚାରୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ: ସମତ୍ୱ, ଏକତ୍ୱ, ସହଯୋଗ ଓ ଭ୍ରାତୃତ୍ୱ। ବିବିଧ ଧର୍ମୀୟ, ସାଂସ୍କୃତିକ, ଜାତିଗତ ଓ ଭାଷାଗତ ବିଭିନ୍ନତା ସତ୍ତ୍ୱେ

ଭାରତ ମାତାଙ୍କ କୋଳରେ ଆମେ ସଭିଏଁ ଆଶ୍ରୟ ନେଇଛେ। ଆମ ଦେଶର ଅଖଣ୍ଡତା ମୁଖ୍ୟତଃ ଚାରୋଟି ସ୍ତମ୍ଭ ଉପରେ ଦଣ୍ଡାୟମାନ, ସମତ୍ୱ, ଏକତ୍ୱ, ସହଯୋଗ ଓ ଭ୍ରାତୃତ୍ୱ। ବିବିଧ ଧର୍ମୀୟ, ସାଂସ୍କୃତିକ, ଜାତିଗତ ଓ ଭାଷାଗତ ବିଭିନ୍ନତା ସତ୍ତ୍ୱେ ଗୋଟିଏ ଉପବନରେ ଶୋଭା ପାଉଥିବା ନାନା ରଙ୍ଗର ପୁଷ୍ପ ସଦୃଶ ଭାରତ ମାତାଙ୍କ ପବିତ୍ର ଭୂମିରୁ ରସ ଆହରଣ କରି ଆମେ ସମସ୍ତେ ସୋ ସୋ ବୈଚିତ୍ର୍ୟ ପ୍ରଦର୍ଶନ ପୂର୍ବକ ସ୍ୱକୀୟ ତଥା ସାମଗ୍ରିକ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଉ। ଭାରତର ସାର୍ବଭୌମ, ଧର୍ମନିରପେକ୍ଷ, ସାମାଜିକ ତଥା ଗଣତାନ୍ତ୍ରିକ ଆଦର୍ଶ ପ୍ରତି ସାମ୍ପ୍ରଦାୟିକତା ଏକ ବଳିଷ୍ଠ ଚେତାବନୀ। ସାମ୍ପ୍ରଦାୟିକ ସଦ୍ଭାବନା କହିଲେ ବିଭିନ୍ନ ଧର୍ମ, ଜାତି, ଲିଙ୍ଗ, ସଂସ୍କୃତି ଓ ଶ୍ରେଣୀର ଲୋକମାନେ ସେମାନଙ୍କର ବିଚାରଧାରା ଓ ଚଳଣୀ ସହ ଆନନ୍ଦରେ ଜୀବନଧାରଣ କରିବାକୁ ବୁଝାଇଥାଏ। କେହି କାହାର ଧର୍ମୀୟ ତଥା ଅନ୍ୟାନ୍ୟ ବିଚାରଧାରାକୁ ବିରୋଧ କରିବେ ନାହିଁ, ସମସ୍ତେ ସମସ୍ତଙ୍କର ବୈଚିତ୍ର୍ୟକୁ ସମ୍ମାନ ପ୍ରଦାନ କରିବେ। ଭାରତବର୍ଷରେ ଉନବିଂଶ ଶତାବ୍ଦୀର ଶେଷ ଭାଗକୁ ଜାତୀୟତାବାଦ ସହ ସମାନ୍ତରାଳ ଭାବରେ ସମ୍ପ୍ରଦାୟବାଦ ମୁଣ୍ଡ ଟେକି ଉଠିଲା ଏବଂ ବିଂଶ ଶତକ ଓ ପରବର୍ତ୍ତୀ ସମୟରେ ମଧ୍ୟ ଏହାର କୁପ୍ରଭାବ ଅନୁଭୂତ ହେଲା। କାରଣ ସମ୍ପ୍ରଦାୟବାଦୀମାନେ ଅନୁଭବ କରନ୍ତି ଯେ ବିଭିନ୍ନ ଧର୍ମର ଲୋକମାନଙ୍କର ରାଜନୀତିକ ଓ ଆର୍ଥନୀତିକ ଆଭିମୁଖ୍ୟ ମଧ୍ୟ ଭିନ୍ନ ଭିନ୍ନ, ଯଦିଓ ସେମାନେ ଗୋଟିଏ ରାଷ୍ଟ୍ର ବା ପ୍ରଦେଶର ଅଧିବାସୀ। 1857 ମସିହାର ସିପାହୀ ବିଦ୍ରୋହ ସମୟରେ ହିନ୍ଦୁ ଓ ଇସଲାମ ଧର୍ମାବଲମ୍ବୀ ଭାରତୀୟମାନେ ଏକ ମନପ୍ରାଣ ହୋଇ ବିଦେଶୀମାନଙ୍କ ବିରୁଦ୍ଧରେ ସମର ଅଭିଯାନ ଆରମ୍ଭ କରିଥିଲେ। ବ୍ରିଟିଶ ଉପନିବେଶବାଦୀମାନେ ଲକ୍ଷ୍ୟ କଲେ ଯେ ଏହି ଏକତ୍ୱ ହିଁ ତାଙ୍କୁ ଏହି ଦେଶରେ ଆଧିପତ୍ୟ ବିସ୍ତାର କରିବାରେ ବାଧା ଦେବ। କାରଣ ସେତେବେଳକୁ ଭାରତବର୍ଷ ରାଜନୈତିକ ଦୃଷ୍ଟିକୋଣରୁ ବିଭାଜିତ ହୋଇସାରିଥିଲା। ଚତୁର ଉପନିବେଶବାଦୀଗଣ ଭାରତବର୍ଷର ଅଖଣ୍ଡତ୍ୱକୁ କ୍ଷୁର୍ଣ୍ଣ କରିବା ନିମନ୍ତେ ଧର୍ମକୁ ଗୋଟିଏ ଶକ୍ତିଶାଳୀ ଅସ୍ତ୍ର ରୂପେ ପ୍ରୟୋଗ କଲେ। ପରିଶେଷରେ 1947 ମସିହା ଅଗଷ୍ଟ 14 ତାରିଖରେ ଭାରତ ବିଭାଜିତ ହେଲା। କେତେକ ହିନ୍ଦୁ ଜାତୀୟତାବାଦୀ ସଂଘ ଅଖଣ୍ଡ ଭାରତ କହିଲେ ବିଭାଜିତ ତଥା ଅପହୃତ ରାଷ୍ଟ୍ରଗୁଡ଼ିକର ମିଳନ ନିମନ୍ତେ ସ୍ୱପ୍ନ ଦେଖନ୍ତି। ଏହା ବାସ୍ତବରେ ଭାରତର ଅଖଣ୍ଡତ୍ୱ ନୁହେଁ। ଅଖଣ୍ଡ ଭାରତ ଏହି ବିଶେଷଣ ପଦଟି ଖ୍ରୀଷ୍ଟପୂର୍ବ 3ୟ ଶତକରେ ଅର୍ଥଶାସ୍ତ୍ର ପ୍ରଣେତା ମହାନ କୂଟନୀତିଜ୍ଞ ଚାଣକ୍ୟଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଆଫଗାନିସ୍ତାନ, ପାକିସ୍ତାନ, ଭାରତ, ନେପାଳ, ବର୍ମା, ତିବତ, ଭୁଟାନ ଓ ବାଂଲାଦେଶ ଆଦି ରାଷ୍ଟ୍ରଗୁଡ଼ିକ ଉପରେ ଆଧିପତ୍ୟ ବିସ୍ତାର କରି ଅଖଣ୍ଡ ଭାରତବର୍ଷର ସମ୍ରାଟ ହୋଇପାରିଥିଲେ।

ବ୍ରିଟିଶମାନେ ଭାରତକୁ ଖଣ୍ଡ ବିଖଣ୍ଡିତ କରିବା ପରେ ଚାଣକ୍ୟଙ୍କ ସଦୃଶ ଆଉ ଜଣେ ମନୀଷୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୁନର୍ବାର ଭାରତର ଏକତ୍ୱ ନିମନ୍ତେ ସ୍ୱର ଉତ୍ତୋଳନ କଲେ। 1950 ମସିହାରେ ତାଙ୍କର ସ୍ୱପ୍ନ ସାକାର ରୂପ ଗ୍ରହଣ କରିଲା। ସମ୍ପ୍ରତି ଭାରତର ଅଖଣ୍ଡତା କହିଲେ ଆମ ନିକଟରେ ଯେଉଁ ଭାରତବର୍ଷ ରହିଛି ତାର ଐତିହ୍ୟ ତଥା ସଂସ୍କୃତିର ସୁରକ୍ଷା ସହ ବିକାଶ ଓ ବୈଭବ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ବୁଝାଏ। ଅଖଣ୍ଡ ଭାରତ ଏକ ହୀନ ରାଜନୀତିକ ଆଭିମୁଖ୍ୟ ନ ହୋଇ ମହାନ ସାଂସ୍କୃତିକ ଆହ୍ୱାନ ହେବା ଆବଶ୍ୟକ। ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ବିଶିଷ୍ଟ ବୈଜ୍ଞାନିକ APJ ଅବଦୁଲ କଲାମ 2020 ମସିହା ସୁଦ୍ଧା ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଯାଇ ଯେଉଁ ଆହ୍ୱାନ ଦେଇଥିଲେ ତାହା ଏକାନ୍ତ ପ୍ରଣିଧାନ ଯୋଗ୍ୟ। ଶ୍ୱେଦ ଆଉ ଶ୍ରମ ଦେଇ ମହତ୍ତମ ଲକ୍ଷ୍ୟ ନେଇ ମୁଁ ଗଢ଼ିବି ଏକ ବିକଶିତ ଭାରତ। ଆର୍ଥିକ ଶକ୍ତି ତଥା ମୂଲ୍ୟବୋଧର ଭିତ୍ତି ଉପରେ ତାହା ହୋଇଥିବ ସ୍ଥିତ। ଆର୍ଥିକ ଶକ୍ତି ଓ ମୂଲ୍ୟବୋଧ ଏହି ଦୁଇଟି ଅସ୍ତ୍ର ସାହାଯ୍ୟରେ ଆମେ ସମ୍ପ୍ରତି ଭାରତର ଅଖଣ୍ଡତା ରକ୍ଷା କରିପାରିବା। ସାମ୍ପ୍ରଦାୟିକତାର ଅଭିବୃଦ୍ଧି କ୍ଷେତ୍ରରେ ଦାରିଦ୍ର୍ୟ ଅଶିକ୍ଷା ଓ ଅଜ୍ଞାନତା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଅବସାଦଗ୍ରସ୍ତ ଯୁବ ସମାଜ ଖୁବ୍ ଶୀଘ୍ର ଧାର୍ମିକ ମୌଳବାଦୀମାନଙ୍କ ବିଚାରଧାରାକୁ ସମର୍ଥନ କରି ସେମାନଙ୍କର ପକ୍ଷଭୁକ୍ତ ହୋଇଯାଆନ୍ତି। ଆର୍ଥିକ ସମତା ମାଧ୍ୟମରେ ଏକତ୍ୱ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ଏକାନ୍ତ ଆବଶ୍ୟକ। ଚିନ୍ତାନାୟକ କଲାମ ଯେଉଁ ମୂଲ୍ୟବୋଧ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ତାହା ହିଁ ସଦ୍ଭାବନା, ଅର୍ଥାତ୍ ପ୍ରତ୍ୟେକ ନାଗରିକଙ୍କର ଭାବନା

0: ସତ୍ୟ ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ। ପ୍ରତ୍ୟେକ ଧର୍ମ ସତ୍ୟ ଉପରେ ପ୍ରତିଷ୍ଠିତ। ପ୍ରତ୍ୟେକ ଧର୍ମର ଲକ୍ଷ୍ୟ ମଧ୍ୟ ଏକ ଓ ଅଭିନ୍ନ। ମୂଲ୍ୟବୋଧଗୁଡ଼ିକର ସଂରକ୍ଷଣ ତଥା ଅଭ୍ୟାସ ପ୍ରତ୍ୟେକ ଧର୍ମର ମୌଳିକ ଓ ପ୍ରାଥମିକ କର୍ତ୍ତବ୍ୟ। ମଣିଷ କିପରି ନୈତିକ ଆଚରଣ କରି ତାର ସୁଫଳ ଭୋଗ କରିପାରିବ, ସେଥିନିମନ୍ତେ ବିଭିନ୍ନ ଧର୍ମ ଗଢ଼ା ହୋଇଥିଲା। ଧର୍ମ ସାହାଯ୍ୟରେ ମାନବ ମନ ବୁଦ୍ଧି ଓ ଦେହକୁ ଏକତ୍ର କରି ଆଦର୍ଶ ଜୀବନ ଧାରଣ କରିପାରିବ। ଧର୍ମ ମାନବର ରୂପାନ୍ତରଣ ନିମନ୍ତେ ଏକ ଅପରିହାର୍ଯ୍ୟ ଆଚରଣ ବିଧି। ଆର୍ଥିକ ତଥା ରାଜନୈତିକ ବ୍ୟବସ୍ଥା ସହ ଏହାକୁ ସଂଯୁକ୍ତ କରିବା ଅନୁଚିତ। ପଣ୍ଡିତ ଜବାହରଲାଲ ନେହେରୁ ସମ୍ପ୍ରଦାୟବାଦର ଭୟାବହତାକୁ ଅନୁଭବ କରି କହିଥିଲେ, ଯେଉଁମାନେ ଭାରତକୁ ଭଲ ପାଆନ୍ତି ସେମାନେ ସମ୍ପ୍ରଦାୟବାଦକୁ ଘୃଣା କରିବା ଆବଶ୍ୟକ। ଭାରତର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଆମକୁ ଏହି ମତର ଗୁରୁତ୍ୱ ଅନୁଭବ କରିବାକୁ ପଡ଼ିବ। ଜାତିର ପିତା ମହାତ୍ମା ଗାନ୍ଧୀ ସଂହତି କହିଲେ କଥା କାର୍ଯ୍ୟ ଓ ଚିନ୍ତାଧାରା ମଧ୍ୟରେ ସମନ୍ୱୟ ସ୍ଥାପନକୁ ଯଥାର୍ଥ ସଂହତି ରୂପେ ବିଚାର କରୁଥିଲେ। ବିଭିନ୍ନ ସମ୍ପ୍ରଦାୟ ପ୍ରତି ଆମର ଚିନ୍ତା ଚେତନାରେ ତଥା ଆଚରଣ ଓ ଉଚ୍ଚାରଣରେ ସମ୍ମାନବୋଧ ଜାତ ହେଲେ ଯଥାର୍ଥ ସାମ୍ପ୍ରଦାୟିକ ସଦ୍ଭାବନା ସୃଷ୍ଟି ହୋଇପାରିବ। ଏହି ସାମ୍ପ୍ରଦାୟିକ ସଦ୍ଭାବନା ସାହାଯ୍ୟରେ ଭାରତର ଅଖଣ୍ଡତା ସୁରକ୍ଷିତ ରହିପାରିବ।
1: ଶୁଣିଲେ ଆଲୋଚନା ସାମ୍ପ୍ରଦାୟିକ ସଦ୍ଭାବନା। ଆଲୋଚନା କରିଥିଲେ ସଞ୍ଜିତା ମିଶ୍ର। ପୁଣି ସ୍ୱାଧୀନତା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଦ୍ୟ ପ୍ରୟୋଜନୀୟ। ଇତିହାସ ସାକ୍ଷୀ ଅଛି, ଆମେ ଭାରତବାସୀ ଏହି ସ୍ୱାଧୀନତାକୁ ପାଇବା ପାଇଁ କେତେ ଯେ କଷ୍ଟ ନ କରିଛୁ, କେତେ କେତେ ସ୍ୱାଧୀନତା ସଂଗ୍ରାମୀ ଶହୀଦ ନ ହୋଇଯାଇଛନ୍ତି। ସତ କହିଲେ ସେହିମାନଙ୍କର ତ୍ୟାଗ ବଦଳରେ ଆମେ ପାଇଛୁ ସ୍ୱାଧୀନତା ଏବଂ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକର ମାନ୍ୟତା। ଏହି ପରିପ୍ରେକ୍ଷୀରେ ସାମାଜିକ କର୍ମୀ ଅପର୍ଣ୍ଣା ନାୟକ କୁହନ୍ତି।
2: ମୁଁ ଶ୍ରୀମତୀ ଅପର୍ଣ୍ଣା ନାୟକ, ଜଣେ ସାମାଜିକ କର୍ମୀ। 12-14 ବର୍ଷ ହେଲା ନିଶା ନିବାରଣ ପାଇଁ କାର୍ଯ୍ୟ କରୁଛି, ଯୋଉଟା ଗାନ୍ଧିଜୀଙ୍କର ସ୍ୱାଧୀନ ଦେଶର କାର୍ଯ୍ୟସୂଚୀରୁ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀ ଥିଲା। ତାଙ୍କୁ ଥରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିଥିଲେ ଯେ ସ୍ୱାଧୀନ ଭାରତରେ ଆପଣ କୋଉ କାମଟିକୁ ଅଗ୍ରାଧିକାର ଦେବେ। ସେ କହିଥିଲେ ନିଶା ନିବାରଣ, କାରଣ ନିଶା କେବଳ ଶରୀରକୁ ନୁହେଁ ମଣିଷର ବିବେକ ଚେତନା ଏବଂ ତାର ମାନବିକତାକୁ ନଷ୍ଟ କରେ। ମୁଁ ସେଇଥିରେ କାର୍ଯ୍ୟ କରୁଛି ଏବଂ ପୂର୍ବରୁ ମା ଅନ୍ନପୂର୍ଣ୍ଣା ମହାରଣାଙ୍କ ସହିତ ରମାଦେବୀଙ୍କ ପ୍ରତିଷ୍ଠିତ କସ୍ତୁରବା ଗାନ୍ଧୀ ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟ ସତ୍ୟହମପୁର କଟକଠାରେ କାର୍ଯ୍ୟରତ ଥିଲି। ଆଉ ଆଜି ସ୍ୱାଧୀନତା ପରିପ୍ରେକ୍ଷୀରେ ମୁଁ ଗୋଟିଏ କଥା ଭାବୁଛି ବା ଯୋଉଟା ଚିନ୍ତନର ବିଷୟ, ଯେ ଗାନ୍ଧିଜୀ ସତ୍ୟ ଆଉ ଅହିଂସା ଉଭୟକୁ ମହତ୍ତ୍ୱ ଦେଇଥିଲେ ଏବଂ ପୃଥିବୀରେ ସେ ପ୍ରଥମ କରି ପ୍ରମାଣ କଲେ ଯେ ସତ୍ୟ ଅହିଂସାକୁ ଆଧାର କରି ବା ଅବଲମ୍ବନ କରି ତାହାକୁ ଏକ ରାଜନୈତିକ ଅସ୍ତ୍ର ରୂପେ ମଧ୍ୟ ବ୍ୟବହାର କରାଯାଇପାରେ ଏବଂ ତାହା ସେ କଲେ ଏବଂ ସଫଳ ମଧ୍ୟ ହେଲେ। ଯୋଉ ଆନ୍ଦୋଳନର ମୁଖ୍ୟ କାର୍ଯ୍ୟକ୍ରମ ଥିଲା ସତ୍ୟାଗ୍ରହ ବା ଯାହାର ନାମ ଥିଲା ସତ୍ୟାଗ୍ରହ। ତେଣୁ ଆଜି ସମାଜରେ ଆମେ ଗୋଟିଏ ପୂର୍ଣ୍ଣ ଗଣତନ୍ତ୍ରରେ ବାସ କରୁଛୁ, ସମସ୍ତେ ଆମେ ତାର ଉପଭୋକ୍ତା। ଏହି ପରିପ୍ରେକ୍ଷୀରେ ମୋର ମା ଅନ୍ନପୂର୍ଣ୍ଣା ମହାରଣାଙ୍କର ଯୋଉ ସେ ଲେଖିଛନ୍ତି ତାଙ୍କର ଆତ୍ମଜୀବନୀ ଅମୃତ ଅନୁଭବରୁ କିଛି ଅଂଶ ଏଠି ଅବତାରଣା କରୁଛି। ସେ କହିଥିଲେ ଯେ ଦେଶ ସ୍ୱାଧୀନ ହେଲା ପରେ ଯଦି ଏ କଥା କୁହାଯାଇଥାନ୍ତା ଯେ ସ୍ୱାଧୀନ ଦେଶରେ ଜାତି ଯୌତୁକ ଓ ମଦ ଆଉ ଚଳିବ ନାହିଁ, ତେବେ ଲୋକ ବୁଝିଥାନ୍ତେ ସ୍ୱାଧୀନ ଦେଶର ଚଳଣି ଏହିପରି। ସେହି ପରିପ୍ରେକ୍ଷୀରେ ଆଉ ଗୋଟିଏ କଥା ଗାନ୍ଧିଜୀଙ୍କର ମଧ୍ୟ ମୁଁ ଉକ୍ତିଟିଏ ମନେ ପକେଇ ଦଉଛି। କହିଥିଲେ କେବଳ ରାଜନୈତିକ ସ୍ୱାଧୀନତା ନୁହେଁ, ସ୍ୱରାଜ୍ୟ ଦ୍ୱାରା ହିଁ ସ୍ୱାଧୀନତା ସଫଳ ହୁଏ ବା ଗଣତନ୍ତ୍ର ଏକ ସଫଳ ରାସ୍ତାରେ ଆଗକୁ ବଢ଼ିପାରେ। ସେଇ କହିଥିଲେ ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଯେ ଯେଉଁଦିନ ମଧ୍ୟରାତ୍ରରେ ମହିଳାଟିଏ ନିରାପଦରେ ରାସ୍ତାରେ ଚାଲି ଯାଇପାରୁଥିବ ସେଦିନ ଜାଣିବା ଯେ ପ୍ରକୃତରେ ସ୍ୱରାଜ୍ୟ ଆସିଛି। ତେଣୁ ସ୍ୱାଧୀନତାର ଏଇ ସବୁ ଯୋଉ ଉକ୍ତି ଗୁଡିକର ମୁଁ ଅବତାରଣା କଲି, ଏଥିରୁ ଯଦି ସ୍ୱାଧୀନତାର ପ୍ରକୃତ ମହତ୍ତ୍ୱକୁ ଆମେ ବୁଝିଛେ ତାହେଲେ ଭବିଷ୍ୟତରେ କିଭଳି ଏକ ସୁସ୍ଥ ଗଣତନ୍ତ୍ରକୁ ଆମେ ସମାଜରେ ପ୍ରତିଷ୍ଠା ଦେବା, ସାଂସ୍କୃତିକ ରାଜନୈତିକ ତଥା ସାମାଜିକ

ସ୍ତରରେ ପ୍ରକୃତ ଗଣତନ୍ତ୍ରର କିଭଳି ପ୍ରତିଷ୍ଠା ହୋଇପାରିବ, ବିକାଶ ହୋଇପାରିବ ଏବଂ ସାଧାରଣ ଜନତାଟିଏ ନ୍ୟାୟ ପାଇପାରିବ, ତାର ଅଧିକାରକୁ ସାବ୍ୟସ୍ତ କରିପାରିବ ଏବଂ ତା ସାଙ୍ଗରେ ଖାଲି ଏତିକି ନୁହେଁ, ନିଜର ନାଗରିକ କର୍ତ୍ତବ୍ୟ ମଧ୍ୟ କରିବା ପାଇଁ ମୁଁ ଏଠି ସମସ୍ତ ନାଗରିକମାନଙ୍କୁ ମଧ୍ୟ ଆହ୍ୱାନ ଦଉଛି। କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ପାଳନ କରୁଥିବା ବ୍ୟକ୍ତିଟି ହିଁ ଅଧିକାରକୁ ସାବ୍ୟସ୍ତ କରିପାରେ। ଏହି ସ୍ୱାଧୀନତା ଆମକୁ ଏତେ ସହଜରେ ମିଳିନି। ଆଜି ଯୋଉ ସ୍ୱାଧୀନତାକୁ ଆମେ ତାର ସମସ୍ତ ସୁବିଧା ସୁଯୋଗକୁ ଉପଭୋଗ କରୁଛୁ, ସେଇ ସ୍ୱାଧୀନତା ଆମକୁ ଏତେ ସହଜରେ ମିଳିନାହିଁ। ଏଥିରେ ବହୁ ବ୍ୟକ୍ତିଙ୍କର, ବିଶିଷ୍ଟ ବ୍ୟକ୍ତି ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତଙ୍କର ଅତୁଳନୀୟ ଅବଦାନ ରହିଛି। ଯଦି ବା ଆମେ ଅହିଂସାକୁ ଆଧାର କରିବା, ଅହିଂସା ବଳରେ ସ୍ୱାଧୀନତା ଲାଭ କଲେ, କିନ୍ତୁ ବିଦେଶୀ ଶାସନ ଦ୍ୱାରା ଆମର ସ୍ୱାଧୀନତା ସଂଗ୍ରାମୀ ମାନେ ବହୁ ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି। ତେଣୁ ସେଥିପାଇଁ ବର୍ତ୍ତମାନ ଆମର ଏଇ କର୍ତ୍ତବ୍ୟ, ସ୍ୱାଧୀନ ଦେଶର ନାଗରିକ ମାନଙ୍କର କର୍ତ୍ତବ୍ୟ ଯେ ଏଇ କଷ୍ଟଲବ୍ଧ ସ୍ୱାଧୀନତାକୁ ବହୁ ଲୋକଙ୍କର ଏଥିରେ ତ୍ୟାଗ ତିତିକ୍ଷାର ଅନ୍ତ ନାହିଁ। ତେଣୁ ସେଥିପାଇଁ ଆମେ ଏଇ ସ୍ୱାଧୀନତାକୁ ସୁରକ୍ଷା କରିବା, ତାର ମହତ୍ତ୍ୱକୁ ବଞ୍ଚେଇ ରଖିବା, ଏଇଟା ଆମ ନାଗରିକ ମାନଙ୍କର ପ୍ରାଥମିକ କର୍ତ୍ତବ୍ୟ। ଭାରତ ବର୍ଷ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ତେଣୁ ଜାତି ସମ୍ପ୍ରଦାୟର ଉର୍ଦ୍ଧରେ ରହିକରି ଆମର ଯୋଉଟା ସମ୍ବିଧାନରେ କୁହାହେଇଛି ସେକୁଲାର କଣ୍ଟ୍ରି ବୋଲି, ତେଣୁ ସେମିତି ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷା କରିବା ସଙ୍ଗେ ସଙ୍ଗେ ଦେଶର ଅଖଣ୍ଡତା ପ୍ରତି ବା ଅଖଣ୍ଡତାକୁ ରକ୍ଷା କରିବାରେ ଆମେ ସମସ୍ତେ କିଭଳି ନିଜ ନିଜର କର୍ତ୍ତବ୍ୟରେ ସାମିଲ ହେବା ଏବଂ ସମସ୍ତଙ୍କୁ ନେଇକରି ଚାଲିବା, କାରଣ ଗଣତନ୍ତ୍ର କେବଳ ଏକ ରାଜନୈତିକ ବିଚାର ନୁହେଁ, ଏହା ହେଉଛି ଏକ ଜୀବନ ମୂଲ୍ୟବୋଧ। ତେଣୁ ସେହି ରାସ୍ତାରେ ସମସ୍ତଙ୍କୁ ଯାଇ ଆମର ଦେଶର ଅଖଣ୍ଡତା ପ୍ରତି ଆମେ ସମସ୍ତେ ସଜାଗ ରହିବା, ଏଥିପାଇଁ ମଧ୍ୟ ମୁଁ ଜନତାଙ୍କ ପାଖରେ ନିବେଦନ କରୁଛି।

0: ପୁଣି ଆମ ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର, ସମାନ ସମ୍ମାନ ଏବଂ ଧର୍ମ ପାଳନର ସ୍ୱାଧୀନତା ପ୍ରଦାନ କରିଛି। ଏହି ସାମ୍ବିଧାନିକ ମୂଲ୍ୟବୋଧକୁ ଜୀବନରେ ପାଳନ କରିବା ହିଁ ପ୍ରକୃତ ଦେଶପ୍ରେମ। ଦେଶପ୍ରେମ କେବଳ ସୀମାରେ ଯୁଦ୍ଧ କରିବାରେ ନୁହେଁ, ବରଂ ତା ସହିତ ଦେଶ ଭିତରେ ଶାନ୍ତି, ଭ୍ରାତୃତ୍ୱ ଆଉ ସଦ୍ଭାବକୁ ବଜାୟ ରଖିବାରେ ମଧ୍ୟ ଉଦ୍ଭାସିତ ହୁଏ। ତେଣୁ ଆସନ୍ତୁ ଆମେ ସମସ୍ତେ ସଂକଳ୍ପ ନେବା, ଧର୍ମ, ଜାତି କିମ୍ବା ଭାଷା ଆଧାରରେ ନୁହେଁ, ବରଂ ମାନବିକତା, ସହିଷ୍ଣୁତା ଏବଂ ପରସ୍ପରର ସମ୍ମାନର ମୂଲ୍ୟବୋଧକୁ ଆପଣେଇ ଦେଶର ଅଖଣ୍ଡତାକୁ ବଜାୟ ରଖିବା ଦିଗରେ ଉଦ୍ୟମ କରିବା। ଆଜିର କାର୍ଯ୍ୟକ୍ରମ ଭଉଣୀ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001।
1: ଶେଷ ହେଲା ନାରୀମହଲ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ।
4: APK

0: অজনা লিঙ্ক ক্লিক করন্তু নাই সাইবার ক্রাইম হেল্পলাইন 1930 মনে রাখন্তু এসবিআই সচেতন রহন্তু সুরক্ষিত রহন্তু
1: ଷ୍ଟୁଡ଼ିଓ ଘଟିରେ ସମୟ ବର୍ତ୍ତମାନ ଦିନ ଗୋଟେ ବାଜି 50 ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ମିଡ୍ ଡେ ନ୍ୟୁଜ୍ ଏବଂ ଦୋପହର ସମାଚାର ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ କଟକ। ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଆହ୍ୱାନର ସମାଧାନ ସହ ଛାତ୍ରଛାତ୍ରୀ ଜାତୀୟ ଦାୟିତ୍ୱକୁ ବହନ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ମୁମ୍ବାଇଠାରେ ଏନ୍ୟୁସିଏଫ୍ଟିସିର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ 85ତମ ପୁଣ୍ୟତିଥି ଅବସରରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 7 ମୃତ୍ୟୁ ଏବଂ କୋରିଆ ମାଷ୍ଟର୍ସ 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗର ଫାଇନାଲ୍ରେ ପହଞ୍ଚିଲେ ଭାରତର ଅସ୍ମିତା ଚଲିହା। ପ୍ରତ୍ୟେକ ନିଷ୍ପତ୍ତି କ୍ଷେତ୍ରରେ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ପଦକ୍ଷେପ ଦେଶକୁ କିପରି ଲାଭ ପହଞ୍ଚାଇ ପାରିବ ସେ ଦିଗରେ ଚିନ୍ତା କରିବା ଆବଶ୍ୟକ। ପ୍ରତ୍ୟେକ ପିଢ଼ି ନିଜ ସମୟର ଆହ୍ୱାନର ସମ୍ମୁଖୀନ ହୋଇଥାଏ ଏବଂ ଏହାର ସମାଧାନ ସହ ଜାତୀୟ ଦାୟିତ୍ୱକୁ ମଧ୍ୟ ବହନ କରିଥାଏ। ସ୍ନାତକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଆଗାମୀ ଦିନରେ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
3: आज आपके परिवार के लोग प्राउड फील कर रहे हैं, वैसे ही मुझे भी आप सब पर गर्व है, क्योंकि ये आप सब केवल एक डिग्री नहीं ले रहे हैं, आप देश के लिए बहुत कुछ करने का सपने लेकर के यहाँ से निकल रहे हैं।
2: ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ଏବେ ନୂତନ ସୁଯୋଗ ସୃଷ୍ଟି ହେଉଛି। ସେମିକଣ୍ଡକ୍ଟର, ମହାକାଶ ଏବଂ ଡ୍ରୋନ୍ ଭଳି କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ କାର୍ଯ୍ୟ କରୁଛି।
3: ଆଜି ଭାରତ ଇକୋନୋମିକ ସେଲ୍ଫ ରିଲାଏନ୍ସ, ଟେକ୍ନୋଲୋଜିକାଲ ସେଲ୍ଫ ରିଲାଏନ୍ସ, ଇଣ୍ଡଷ୍ଟ୍ରିଆଲ ସେଲ୍ଫ ରିଲାଏନ୍ସ, ଏସେ ହର ସେକ୍ଟର।

0: सेक्टर में आत्मनिर्भर बनने के लिए काम कर रहा है। यही विकसित भारत की मजबूत नींव का सबूत है। इस मजबूत नींव पर आपको एक भव्य सुंदर विकसित भारत का निर्माण करना है।
1: साम्प्रतिक सामाजिक गणमाध्यम जुगरे विभ्रांतिकर तथ्यठारु दूरे रहिबाकु श्री मोदी छात्रछात्रींकु परामर्श दैछन्ति। दरमा प्याकेज चाकिरी किंबा सेमाने कार्य करुथिबा क्षेत्र सह अन्य स्थानकु तुलना करिबा उचित नुहे बोली श्री मोदी परामर्श दैछन्ति। आसन्ताकालिकु आहुरी अधिक सुंदर करिबा पई प्रत्येक दिन कार्य करिबाकु श्री मोदी छात्रछात्रींकु आह्वान दैछन्ति। समारोहरे शिक्षामंत्री प्रह्लाद जोशी, आईआईटी दिल्लीर बोर्ड अफ गवर्नन्सर अध्यक्ष हरीश साल्भे ओ निर्देशक प्रोफेसर ରଞ୍ଜନ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ଉଚ୍ଚ କ୍ଷମତା ସମ୍ପନ୍ନ ସୁପର କମ୍ପ୍ୟୁଟିଂ ସୁବିଧା ପରମଜ୍ଞାନର ଶୁଭାରମ୍ଭ କରିଛନ୍ତି। ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ, ନିର୍ଦ୍ଦେଶକ ସ୍ୱର୍ଣ୍ଣପଦକ ଏବଂ ଅନ୍ୟାନ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ମୁମ୍ବାଇରେ ନ୍ୟାସନାଲ୍ ଅର୍ବାନ୍ କୋଅପରେଟିଭ୍ ଫାଇନାନ୍ସ ଆଣ୍ଡ ଡେଭଲପ୍ମେଣ୍ଟ କର୍ପୋରେସନ୍ ଲିମିଟେଡ୍ ଏନ୍ୟୁସିଏଫ୍ଡିସିର ନୂଆ କାର୍ଯ୍ୟାଳୟ ଆଜି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ କେତେକ ପଦକ୍ଷେପର ମଧ୍ୟ ଶ୍ରୀ ଶାହା ଶୁଭାରମ୍ଭ କରିଛନ୍ତି। ଅପରେସନାଲ୍ ରିସ୍କ ମ୍ୟାନେଜମେଣ୍ଟ ଏବଂ ରିଜିଲିଏନ୍ସ ଉପରେ ଏକ କଫି ଟେବୁଲ୍ ପୁସ୍ତକକୁ ମଧ୍ୟ ଶ୍ରୀ ଶାହା ଉନ୍ମୋଚନ କରିବା ସହ 6 ସମବାୟ ବ୍ୟାଙ୍କର ପ୍ରତିନିଧିକୁ ସମ୍ମାନିତ କରିଛନ୍ତି। ସେ ମହାରାଷ୍ଟ୍ରର ରାଜ୍ୟସ୍ତରୀୟ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ଫେଡେରେସନ୍ ଓ ଜିଲ୍ଲା ସଂଘଗୁଡ଼ିକର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭୋପାଳଠାରେ ଚାଲିଥିବା ବ୍ରିକ୍ସ ସାଂସ୍କୃତିକ ସମ୍ମିଳନୀ ଅବସରରେ ଗତକାଲି ବିଦେଶୀ ପ୍ରତିନିଧି ସହରର ବିଭିନ୍ନ ଐତିହ୍ୟ ଓ ପ୍ରାକୃତିକ ସ୍ଥଳୀ ବୁଲି ଦେଖିଥିଲେ। ଗୌହରମହଲ, ଇକବାଲ ମୈଦାନ ଏବଂ ମୋତି ମସ୍ଜିଦ୍ ଆଦି ସେମାନେ ପରିଭ୍ରମଣ କରିଥିଲେ। ଭାନ୍ ବିହାର ଜାତୀୟ ଉଦ୍ୟାନ ପରିଦର୍ଶନ କରି ବନ୍ୟପ୍ରାଣୀ ଏବଂ ସମୃଦ୍ଧ ଜୈବ ବିବିଧତାକୁ ବୁଲି ଦେଖିଥିଲେ। ଇରାନ, ଚୀନ ସମେତ ଅନ୍ୟ ଦେଶଗୁଡ଼ିକର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ। ବ୍ରିକ୍ସ ସମ୍ମିଳନୀ ଅବସରରେ ସାଂସ୍କୃତିକ ତଥା ଲୋକସମ୍ପର୍କକୁ ମଜବୁତ କରିବା ଏଭଳି ଗସ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏହି ପ୍ରତିନିଧି ମଣ୍ଡଳୀ ଭୋପାଳ ଗସ୍ତକୁ ଏକ ସ୍କରଣୀୟ ଅଭିଜ୍ଞତା ଭାବେ ବର୍ଣ୍ଣନା କରିବା ସହ ସ୍ଥାନୀୟ ଲୋକଙ୍କ ଆତିଥେୟତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ନୋବେଲ ବିଜେତା ତଥା ଆମର ଜାତୀୟ ସଙ୍ଗୀତ ରଚୟିତା କବି ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଆଜି 85ତମ ପୁଣ୍ୟତିଥି। ଏହି ଅବସରରେ ଦେଶବାସୀ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୋଲକାତାର ଜୋରାସଙ୍କ ଠାକୁରବାଡ଼ିସ୍ଥିତ ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର ଓ ଶାନ୍ତିନିକେତନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାନବବାଦୀ ଆଦର୍ଶ ଏବଂ କଳାତ୍ମକ ପ୍ରତିଭା ମାଧ୍ୟମରେ ସାଂସ୍କୃତିକ ପରିଚୟକୁ ଅଧିକ ସୁଦୃଢ଼ କରିବାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଆଦର୍ଶ ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 7 ମୃତ୍ୟୁ ହୋଇଛି। ଟିସା ଥାନା ଅନ୍ତର୍ଗତ ବୈରାଗଡ଼ର ଚାଲୁଞ୍ଜ ମୋର୍ଠାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟ 11 ଆହତ ହୋଇଛନ୍ତି। ଯାତ୍ରୀବାହୀ ବସ୍ଟି ବୈରାଗଡ଼ରୁ ଚମ୍ବା ଅଭିମୁଖେ ଯାତ୍ରା କରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାଣ ହରାଇଥିବା 7 ପରିଚୟ ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନଥିବା ପୁଲିସ୍ କହିଛି। ତେବେ ଦୁର୍ଘଟଣାର ତଦନ୍ତ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ବିହାରରୁ ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ଜିଆଇ ଟ୍ୟାଗ୍ ଯୁକ୍ତ ମିଥିଳା ମଖାନା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି ଦରଭଙ୍ଗାର ଚାଷୀଙ୍କଠାରୁ ସିଧାସଳଖ ଭାବେ ଏହା କ୍ରୟ କରାଯାଇଛି। ଏହାଦ୍ୱାରା ବଜାର ମୂଲ୍ୟ ତୁଳନାରେ ସେମାନେ 18% ଅଧିକ ଲାଭ ପାଇଛନ୍ତି। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ ଗୋୟଲ କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ରାଜ୍ୟ ଅତିଥି ଭବନରେ ଆଜି ପ୍ରତିବାଦକାରୀ ଛାତ୍ର ପ୍ରତିନିଧି ମଣ୍ଡଳୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି। ବୈଠକରେ ସରକାରୀ ଅଧିକାରୀଙ୍କ ସହ 8 ଛାତ୍ର ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଗତ 2 ଧରି ରାଞ୍ଚିଠାରେ ଛାତ୍ରଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି। ପ୍ରଥମ ଆନୁଷ୍ଠାନିକ ବୈଠକ ଗତ ସନ୍ଧ୍ୟାରେ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିଲା। ପ୍ରତିକୂଳ ପାଗ ଓ କ୍ଷତିଗ୍ରସ୍ତ ରାସ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମ୍ମୁରୁ ବାଲତାଲ ଅଭିମୁଖେ ଶ୍ରୀ ଅମରନାଥଜୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖରାପ ପାଗ ଯୋଗୁଁ ଯୋଗାଯୋଗରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

0: ତେବେ ବାଲ୍ତାଲ୍ରୁ ଯାତ୍ରା ପୂର୍ବ ପରି ବଳବତ୍ତର ରହିଛି। ଇତିମଧ୍ୟରେ ଆଜି 1200ରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ପୂର୍ବରୁ ଦର୍ଶନ କରିଥିବା ଯାତ୍ରୀଙ୍କୁ ବାଲ୍ତାଲ୍ରୁ ଜାମ୍ମୁ ଅଭିମୁଖେ ଯିବାକୁ ଅନୁମତି ପ୍ରଦାନ କରାଯାଇଛି। ୟୁକ୍ରେନ୍ର ରାଜଧାନୀ କିଭ୍ ନିକଟବର୍ତ୍ତୀ ଅଞ୍ଚଳରେ ରୁଷ ପକ୍ଷରୁ ଆଜି ପ୍ରତ୍ୟୁଷରୁ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ରେ 40 ଜଣଙ୍କର ମୃତ୍ୟୁ ହୋଇଛି। କିଭ୍ର ପୂର୍ବଭାଗ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ସେଠାକାର ସାମରିକ ପ୍ରଶାସନ ମୁଖ୍ୟ ତୈମୁର ତକାଚେଙ୍କ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣରେ 3 ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦମିର ଜେଲେନ୍ସ୍କି ସର୍ବିଆର ରାଜଧାନୀ ବେଲ୍ଗ୍ରେଡ୍ ଗସ୍ତରେ ଯାଇଛନ୍ତି। ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ବିରୁଦ୍ଧରେ ଆନ୍ତର୍ଜାତିକ ସମର୍ଥନ ଲୋଡ଼ିବା ଶ୍ରୀ ଜେଲେନ୍ସ୍କିଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ୟୁକ୍ରେନ୍କୁ ଯୁଦ୍ଧ ପରବର୍ତ୍ତୀ ପୁନଃନିର୍ମାଣ ନେଇ ସମର୍ଥନ ପ୍ରଦାନ କରିବାକୁ ଘୋଷଣା କରିଥିବାବେଳେ ରୁଷ ଉପରେ କଟକଣା ଲାଗୁ କରିବାକୁ ସର୍ବିଆ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଭୁସିଚ୍ ମନା କରିଦେଇଛନ୍ତି। କୋରିଆ ମାଷ୍ଟର୍ସ 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଭାରତର ଅସ୍ମିତା ଚଲିହା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦକ୍ଷିଣ କୋରିଆର ଅସନ୍ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ସେମିଫାଇନାଲ୍ରେ ଅସ୍ମିତା ଅନ୍ୟ ଭାରତୀୟ ଖେଳାଳି ରକ୍ଷିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ଫାଇନାଲ୍ରେ ଅସ୍ମିତା ଏବଂ ଚୀନ୍ର କ୍ୟୁହାନ୍ଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯିବ। 20 ବର୍ଷରୁ କମ୍ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛି। ଆମେରିକାର ୟୁଗେନ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଶିଷ ଯାଦବ 74.09 ମିଟର ଜାଭେଲିନ୍ ଥ୍ରୋ କରି ଏହି ସଫଳତା ପାଇଛନ୍ତି। ଏ ବର୍ଗରେ ଦକ୍ଷିଣ ଆଫ୍ରିକା ସ୍ୱର୍ଣ୍ଣ ପଦକ ହାସଲ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆହ୍ୱାନର ସମାଧାନ ସହ ଛାତ୍ରଛାତ୍ରୀ ଜାତୀୟ ଦାୟିତ୍ୱକୁ ବହନ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ମୁମ୍ବାଇଠାରେ ଏନ୍ୟୁସିଏଫ୍ଡିସିର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ 85ତମ ପୁଣ୍ୟତିଥି ଅବସରରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଏବଂ କୋରିଆ ମାଷ୍ଟର୍ସ 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗର ଫାଇନାଲ୍ରେ ପହଞ୍ଚିଲେ ଭାରତର ଅସ୍ମିତା ଚଲିହା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I'm Saira Mujtaba with the midday news. The headlines. Prime Minister Narendra Modi says self-reliance in emerging sectors like semiconductors, space and drones will serve as a strong foundation for Viksit Bharat. Urges IIT students to keep national interest at the center of their decisions. Jharkhand government holds a second round of talks with student protesters over alleged irregularities in JPSC and GSSC examinations. 7 people killed and 11 injured in a private bus accident in Chamba district of Himachal Pradesh this morning. IMD issues orange alert for heavy to very heavy rainfall over Rajasthan and Odisha today. Amarnath Yatra from Jammu towards Baltal suspended due to bad weather conditions. And in men's javelin throw, Ashish Yadav wins silver at World Athletics Under 20 Championships in United States. And now the news in detail. Prime Minister Narendra Modi today urged the students of the Indian Institute of Technology, IIT Delhi, to keep national interest at the center of their decisions and ask themselves how their actions can benefit the country and address its needs. Mr. Modi made these remarks while addressing the 57th convocation of IIT Delhi. The Prime Minister said that new sectors are emerging in the country, offering fresh opportunities for the youth. He cited sectors such as semiconductors, space and drones, and said India is working towards becoming self-reliant across all sectors. Mr. Modi said this drive towards self-reliance will serve as a strong foundation for building a Viksit Bharat.
2: Aaj Bharat, economic self-reliance, technological self-reliance, industrial self-reliance, aise har sector mein aatmanirbhar banne ke liye kaam kar raha hai. Yahi विकसित भारत की मजबूत नींव का सबूत है।

0: ସାମାଜିକ ବିକାଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଆଦିବାସୀ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର 4 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆଦିଲ୍ଲୀର ଗ୍ରେଟର ନୋଏଡାଠାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଶିଳ୍ପ ସହଯୋଗ ବୃଦ୍ଧି, ନୂତନ ନିବେଶ, ରାସାୟନିକ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ଜେଏସ୍ଏଲ୍, ଆଇଓସିଏଲ୍, ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ଟାଟା ଷ୍ଟିଲ୍ କମ୍ପାନୀର ଶିଳ୍ପ ପ୍ରତିନିଧିଙ୍କ ସହ ମତ ବିନିମୟ କରିଛନ୍ତି। ରାଜ୍ୟରେ ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ଏବଂ ଦୃଢ଼ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଶିଳ୍ପ ଭିଭିଭୂମି ସୃଷ୍ଟି କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି। ଗତକାଲି ଓଡ଼ିଶା ଫୁଡ୍ ପ୍ରୋ 2026 ସମ୍ମିଳନୀରେ ବିଭିନ୍ନ ଅନୁଷ୍ଠାନ ସହ 27 ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ପ୍ରଥମ ଦିନରେ ରାଜ୍ୟ ସରକାର 43,437 କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଛନ୍ତି। ଏହାଦ୍ୱାରା ପ୍ରାୟ 43,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିପାଇଁ ମୋଟ 21,121 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ସ୍ନାତକୋତ୍ତର ନାମଲେଖା ପାଇଁ ବିଭିନ୍ନ ବିଭାଗରେ ମୋଟ 32,563 ସିଟ୍ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା 17 ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ଅଗଷ୍ଟ 21 ତାରିଖଠାରୁ ପାଠପଢ଼ା ଆରମ୍ଭ ହେବ। ଗାଈଗୋରୁଙ୍କ ପାଇଁ ରାସ୍ତାରେ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ପ୍ରତି 100 କିଲୋମିଟରରେ ଗୋଶାଳା ନିର୍ମାଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ପରିବହନ ବିଭାଗ ପକ୍ଷରୁ ରାସ୍ତାକଡ଼ରୁ ପଶୁମାନଙ୍କୁ ସ୍ଥାନାନ୍ତରିତ କରାଯିବ ଓ ପ୍ରାଣୀ ସମ୍ପଦ ବିଭାଗ ସେମାନଙ୍କର ରକ୍ଷଣାବେକ୍ଷଣ କରିବ। ପ୍ରତି ବ୍ଲକରେ ମଧ୍ୟ ଗୋଶାଳା ଖୋଲିବା ପାଇଁ ଯୋଜନା କରାଯାଉଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।
1: ସେମାନଙ୍କର ଆକ୍ସିଡେଣ୍ଟ ହେଉଛି, ଯାହାଫଳରେ କି ଧନ ଜୀବନ ମଧ୍ୟ ନଷ୍ଟ ହେଉଛି, ତାକୁ କେମିତି ଆମେ ରୋକିବା ସେହି ବିଷୟ ନେଇ ଆଲୋଚନା ହୋଇଥିଲା ଏବଂ ଗୋଟେ ଏସ୍ଓପି ମଧ୍ୟ ଆମେ ପ୍ରସ୍ତୁତ କରିବା ପାଇଁ 3 ଯାକ ବିଭାଗ ଆଲୋଚନା ହୋଇଛି। ଯେମିତିକି ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ କେମିତି ସେ ଷ୍ଟ୍ରେ ଆନିମଲ୍ମାନଙ୍କୁ ସେଠୁ ନେବ ଏବଂ ସମସ୍ତ ତାର ରକ୍ଷଣାବେକ୍ଷଣ କରିବା ଦାୟିତ୍ୱ ଆମର ଡିପାର୍ଟମେଣ୍ଟ ଆନିମାଲ୍ ହଜବେଣ୍ଡ୍ରି ଡିପାର୍ଟମେଣ୍ଟ ଦାୟିତ୍ୱ ନେବ।
0: ଜଣେ ଲେଖାଏଁ ଶିକ୍ଷକ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଆଉ ଜଣେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ଅଧିକାର ଆଇନ 2009 ନିୟମାବଳୀ ଅନୁସାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିର୍ଦ୍ଧାରିତ ଶିକ୍ଷକ ଓ ଛାତ୍ର ଅନୁପାତ ଏବଂ ସର୍ବନିମ୍ନ ଶିକ୍ଷକ ସଂଖ୍ୟାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗର ସଚିବ ଏନ୍ ତୁରୁମଲ୍ଲା ନାୟକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। 15 ମଧ୍ୟରେ ସ୍କୁଲ୍ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱର ପ୍ରାଚୀନ ଜନଜାତି ସମୁଦାୟଙ୍କ ଅଧିକାର ଓ ସମ୍ମାନର ସୁରକ୍ଷା ପାଇଁ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଜନଜାତି ଦାତ୍ରୀଙ୍କୁ ସମ୍ମାନ, ଜୀବନ ଏବଂ କଲ୍ୟାଣର ସୁରକ୍ଷା। ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଏକ ସ୍ୱତନ୍ତ୍ର ଉପସ୍ଥାପନା।
2: ଆଦିବାସୀ ସମୁଦାୟଙ୍କ ଭାଷା, ସଂସ୍କୃତି, ପାରମ୍ପରିକ ଜ୍ଞାନ, କଳା ଓ ପ୍ରାକୃତିକ ସମ୍ପଦ ଉପରେ ଅଧିକାର ସହ ସେମାନଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭାରତରେ ଆଦିବାସୀ ସମୁଦାୟର ଅବଦାନ ବ୍ୟାପକ। ଜନଜାତି ସମାଜ ନିଜର ସ୍ୱତନ୍ତ୍ର ନୃତ୍ୟ, ସଙ୍ଗୀତ, ପର୍ବପର୍ବାଣୀ, ପାରମ୍ପରିକ ଜ୍ଞାନ ମାଧ୍ୟମରେ ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରି ଆସିଛନ୍ତି। ଜଙ୍ଗଲ ଓ ପରିବେଶ ସୁରକ୍ଷାରେ ଜନଜାତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଦେଶର ଏକ ପ୍ରମୁଖ ଜନଜାତି ବହୁଳ ରାଜ୍ୟ। ଜନଜାତି ସମ୍ପ୍ରଦାୟଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଡିଜିଟାଲ୍ ସଂଯୋଗ ଓ ମୌଳିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଜନଜାତି ସମାଜ କେବଳ ଆମ ସାଂସ୍କୃତିକ ବିବିଧତାର ପ୍ରତୀକ ନୁହନ୍ତି, ସେମାନେ ପ୍ରକୃତି ସହ ସନ୍ତୁଳିତ ଜୀବନଯାପନର ଏକ ଅନନ୍ୟ ଉଦାହରଣ। ସେମାନଙ୍କ ଅଧିକାରର ସୁରକ୍ଷା, ପରମ୍ପରାର ସମ୍ମାନ ଏବଂ ସମାଜରେ ସମାନ ସୁଯୋଗ ପ୍ରଦାନ କରାଗଲେ ଆଜି ଦିନର ସାର୍ଥକତା ପ୍ରତିପାଦିତ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
0: ଉପଭୋକ୍ତାମାନଙ୍କ ଲାଗି ୟୁପିଆଇ ଜରିଆରେ ଦେଣନେଣ ବ୍ୟବସ୍ଥା ଦେୟମୁକ୍ତ ହେବ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସୂଚନା ଦେଇଛି। ଏକ ବିବୃତ୍ତିରେ ପିସିଆଇ ପକ୍ଷରୁ କୁହାଯାଇଛି ଦେଶର ପ୍ରତ୍ୟେକ ନାଗରିକ କୌଣସି ଶୁଳ୍କ ନ ଦେଇ ତୁରନ୍ତ ଡିଜିଟାଲ୍ ପେମେଣ୍ଟ କରିପାରିବେ। କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣ ପାଇଁ କୌଣସି ଶୁଳ୍କ ଦେବେ ନାହିଁ। ସୂଚନା ଅନୁଯାୟୀ ୟୁପିଆଇର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ବ୍ୟାଙ୍କ, ଫିନ୍ଟେକ୍ କମ୍ପାନୀ, ଏନ୍ପିସିଆଇ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଯୁକ୍ତି, ସାଇବର ସୁରକ୍ଷା ଓ ଠକେଇ ରୋକିବା ଦିଗରେ ନିବେଶ କରୁଛନ୍ତି। ବ୍ୟବସାୟୀଙ୍କଠାରୁ ଆଦାୟ ହେଉଥିବା ଯେକୌଣସି ସେବା ଶୁଳ୍କ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଶୁଳ୍କ ନୁହେଁ ବୋଲି ପେମେଣ୍ଟସ୍

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। କହିଲେ ରାଜ୍ୟରେ ପ୍ରତିଯୋଗିତାମୂଳକ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିବାକୁ ସରକାର ସଂକଳ୍ପବଦ୍ଧ। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ଆରମ୍ଭ। ସଡ଼କ ଦୁର୍ଘଟଣା ରୋକିବା ପାଇଁ ପ୍ରତି 100 କିଲୋମିଟରରେ ଗୋଶାଳା ନିର୍ମାଣ କରିବେ ରାଜ୍ୟ ସରକାର। ଜନଜାତି ସମୁଦାୟଙ୍କ ଅଧିକାର ଓ ସାମଗ୍ରୀ

କାଉନ୍ସିଲ୍ ଅଫ୍ ଇଣ୍ଡିଆ ସ୍ୱଷ୍ଟ କରିଛି। ବୃଦ୍ଧି ପାଉଥିବା କାରବାରକୁ ଦୃଷ୍ଟିରେ ରଖି ୟୁପିଆଇର ସୁରକ୍ଷା, ଭିଭିଭୂମି ଓ ନବସୃଜନ କ୍ଷେତ୍ରରେ ନିରନ୍ତର ନିବେଶ ଆବଶ୍ୟକ ବୋଲି କୁହାଯାଇଛି। ବୃକ୍ଷ ପରିବେଶକୁ ସୁରକ୍ଷିତ ରଖିବା ସହ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ନିର୍ମାଣକୁ ସୁନିଶ୍ଚିତ କରିଥାଏ ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରର ରେଢ଼ାକୋଲଠାରେ ଆଜି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ସମସ୍ତେ ନିଜ ମା'ଙ୍କ ସମ୍ମାନରେ ଗୋଟିଏ ଗଛ ଲଗାଇ ତାକୁ ସୁରକ୍ଷା ଦେବା ସହିତ ଧରିତ୍ରୀ ମା'କୁ ସବୁଜ ଓ ସୁନ୍ଦର ରଖିବା ପାଇଁ ପ୍ରୟାସ କରିବା ଜରୁରୀ। ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ପରିବେଶବିତ୍ମାନଙ୍କୁ ପରିବେଶର ସୁରକ୍ଷା ଉପରେ ଧ୍ୟାନ ଦେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଅନ୍ୟ ଏକ କାର୍ଯ୍ୟକ୍ରମରେ ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନର ଉଦ୍ଘାଟନ ସହ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ ଉତ୍ସବରେ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। ଜାତୀୟ ସଙ୍ଗୀତ ରଚୟିତା ତଥା ନୋବେଲ ବିଜେତା ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କର ଆଜି 85ତମ ପୁଣ୍ୟତିଥି ପାଳନ କରାଯାଉଛି। ଏହି ଅବସରରେ ଦେଶବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୋଲକାତାର ଜୋରାସଙ୍କ ଠାକୁରବାଡ଼ିସ୍ଥିତ ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର ଓ ଶାନ୍ତିନିକେତନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାନବବାଦୀ ଆଦର୍ଶ ଏବଂ କଳାତ୍ମକ ପ୍ରତିଭା ମାଧ୍ୟମରେ ସାଂସ୍କୃତିକ ପରିଚୟକୁ ଅଧିକ ସୁଦୃଢ଼ କରିବାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଆଦର୍ଶ ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛି। ଓଡ଼ିଆ ଚଳଚ୍ଚିତ୍ରର ଜନକ ତଥା ମହାନ୍ ନାଟ୍ୟକାର ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ନିଜର ଅସାଧାରଣ ପ୍ରତିଭା ଓ କଳା ପ୍ରତି ଅଗାଧ ସମର୍ପଣ ମାଧ୍ୟମରେ ସେ ଓଡ଼ିଆ ଚଳଚ୍ଚିତ୍ର ଓ ସଂସ୍କୃତିକୁ ସମୃଦ୍ଧ କରିଥିଲେ। ଓଡ଼ିଆ କଳା ଓ ସଂସ୍କୃତି ପ୍ରତି ତାଙ୍କର ଅବଦାନ ଚିରକାଳ ପାଇଁ ସ୍କରଣୀୟ ହୋଇ ରହିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଦେବ ଗୋସ୍ୱାମୀଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମର ଆତ୍ମା ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବିଦ୍ୟାଳୟରେ 7 ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାମ୍ପ୍ରତିକ ସମାଜରେ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଛି। କେନ୍ଦୁଝର ଜିଲ୍ଲା ପିଏମ୍ଶ୍ରୀ ଡିଏନ୍ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଜୁନିୟର ରେଡ୍କ୍ରସ୍ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି। ସମାଜରେ ସମସ୍ତଙ୍କୁ ଦାୟିତ୍ୱବୋଧତାର ସହ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏସ୍କେ ଇଜାଜ ଇକବାଲ ଯୋଗଦେଇ କହିଛନ୍ତି। ତିନିଦିନିଆ ତାଲିମ ଶିବିରରେ 7ଟି ଜିଲ୍ଲାରୁ 80 ଜଣ ପରାମର୍ଶଦାତା ଯୋଗ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 100 ଜଣରୁ ଉର୍ଦ୍ଧ୍ୱ ରକ୍ତଦାତା ଯୋଗ ଦେଇଛନ୍ତି। ହକି ଇଣ୍ଡିଆ ପକ୍ଷରୁ ପୁରୁଷ କନିଷ୍ଠ ଏସିଆ କପ୍ 2026 ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଚଳିତ ମାସ 30 ତାରିଖଠାରୁ ଚୀନ୍ର ମୋକିଠାରେ ଆରମ୍ଭ ହେଉଥିବା ପ୍ରତିଯୋଗିତା ପାଇଁ ଘୋଷିତ ତାଲିକାରେ ଓଡ଼ିଶାର 5 ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହାଛଡ଼ା ବିକଳ୍ପ ଖେଳାଳି ଭାବେ ଓଡ଼ିଶାରୁ ଅନ୍ୟ ଏକ ଖେଳାଳିଙ୍କୁ ମଧ୍ୟ ମନୋନୀତ କରାଯାଇଛି। ପାଣିପାଗ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ଅନ୍ୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 12 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ସର୍ବାଧିକ 124.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ଆରମ୍ଭ। ସଡ଼କ ଦୁର୍ଘଟଣା ରୋକିବା ପାଇଁ ପ୍ରତି 100 କିଲୋମିଟରରେ ଗୋଶାଳା ନିର୍ମାଣ କରିବେ ରାଜ୍ୟ ସରକାର। ଜନଜାତି ସମୁଦାୟଙ୍କ ଅଧିକାର ଓ ସାମଗ୍ରିକ ବିକାଶକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଆଦିବାସୀ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ 4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଆସନ୍ତୁ ଶୁଣିବା କେତୋଟି ଭକ୍ତି ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ ଏବଂ ନମିତା ଦାସ ଗାଇଛନ୍ତି ବିଜୟିନୀ ଦାସଙ୍କ ରଚନାରୁ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥିରେ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ସୁରେନ୍ଦ୍ରନାଥ ବିଦ୍ୟାଧରଙ୍କ ରଚନାରୁ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର।

ଶୀର୍ଷାନନ୍ଦ ଦାସକନ୍ଙ୍କ ରଚନାରୁ ଶିଳ୍ପୀ ଥିଲେ ଅକ୍ଷୟ ମହାନ୍ତି। ପରବର୍ତ୍ତୀ ଗୀତଟି ଦ୍ୱୈତକଣ୍ଠରେ ଶିଳ୍ପୀ ସୁରେଶ ୱାଡ଼େକର ଏବଂ ନିବେଦିତା, ଗୀତ ରଚନା ଶ୍ରୀକାନ୍ତ ଆନନ୍ଦ।

ଶୁଣୁଥିଲେ ସୁଗମ ସଙ୍ଗୀତ। ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

ଡେଙ୍ଗୁ ଜ୍ୱର ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ଦିନବେଳେ କାମୁଡ଼ିଥାଏ। ପାଣି ରଖିଥିବା ପାତ୍ର, ଟାଙ୍କି, ରୁମ୍ କୁଲର ଇତ୍ୟାଦି 2-3 ଦିନରେ ଥରେ ସଫା କରି ପାଣି ବଦଳାଇ ଦିଅନ୍ତୁ। ନିୟମିତ ମଶାରୀ ବ୍ୟବହାର କରନ୍ତୁ। ପୁରା ଦେହକୁ ଘୋଡ଼ାଇ ରଖିଲା ପରି ପୋଷାକ ପିନ୍ଧନ୍ତୁ। ଜ୍ୱର ସହ ଭୀଷଣ ହାଡ଼ ଓ ଗଣ୍ଠି ବିନ୍ଧା, ଦେହରେ ଲାଲ ଦାଗ ଦେଖାଦେଲେ, ବାନ୍ତି, ମୁଣ୍ଡବିନ୍ଧା ଇତ୍ୟାଦି ଦେଖିବା ମାତ୍ରେ ଅତିଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଓ ପ୍ରତିକାର ବ୍ୟବସ୍ଥା କରନ୍ତୁ।

ଯଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ, ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି, ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରିବାକୁ ଅନୁରୋଧ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ମନେ ରଖନ୍ତୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବର 06792254105।

ଆଜି ରାତି 8:30 ବିଜ୍ଞାନବାର୍ତ୍ତା କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା। ଗଛର ଫୁଲ ଓ ଫଳଗୁଡ଼ିକ କାହିଁକି ରଙ୍ଗବେରଙ୍ଗର ହୋଇଥାନ୍ତି, ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ ରଚନା ତଥା ଉପସ୍ଥାପନାରେ ଅଛନ୍ତି ସ୍ମିତା ଦାସ।

0: ଶୁଣୁଥିଲେ ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି,
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ଶପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘରେ।

0: ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ। ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖୁବ୍ ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି କରିବେ ରାଜ୍ୟ ସରକାର। ତୃତୀୟ ଲିଙ୍ଗୀଙ୍କ ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ଗଠନ କରାଯିବ ସୁରକ୍ଷା ସେଲ୍, ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟବ୍ୟାପୀ ଆସନ୍ତାକାଲିଠାରୁ 17 ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ 10 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ଆସନ୍ତାକାଲି କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ତ୍ରିରଙ୍ଗା ର୍ୟାଲି ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଥିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତ୍ରିରଙ୍ଗା ର୍ୟାଲିରେ ସମସ୍ତ ସରକାରୀ ଅଧିକାରୀ, ଯୁବବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ଏନ୍ସିସି ଓ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ସମେତ ସାଧାରଣ ଜନତା ସାମିଲ ହେବେ। ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା 60 ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାକୁ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆସନ୍ତା 14 ତାରିଖରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଭାଜନ ବିଭୀଷିକା ସ୍କୃତି ଦିବସ ପାଳନ କରାଯିବ। ଏହି ଅବସରରେ ଏକ ଫଟୋଚିତ୍ର ଓ ଚଳଚ୍ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଆୟୋଜନ ନେଇ ଆଜି ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ସୁରଜ ଅଭିଯାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,
1: ଅଗଷ୍ଟ 14 ବିଭାଜନ ବିଭୀଷିକା ଉଭୟ ରାଜ୍ୟ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ସରିଲା ପରେ ନିରବ ମହମବତୀ ଶୋଭାଯାତ୍ରା, କ୍ୱାଇଟ୍ କ୍ୟାଣ୍ଡେଲ ମାର୍ଚ୍ଚ, ଏହାର ମଧ୍ୟ ଆୟୋଜନ କରାଯିବ। ଅଗଷ୍ଟ 15 ରାଜ୍ୟ ସ୍ତର ଏବଂ ଜିଲ୍ଲା ସ୍ତର ଏବଂ ପ୍ରତ୍ୟେକଟି ବ୍ୟବସ୍ଥାରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଉ। ପାଖାପାଖି 60 ଲକ୍ଷ ପତାକା ଓଡ଼ିଶାରେ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ 1053 ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ 12,500ରୁ ଅଧିକ ସ୍ୱୟଂ ସହାୟକ ସଦସ୍ୟ ଏଥିରେ ନିୟୋଜିତ ଅଛନ୍ତି।
0: ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲଠାରେ କେନ୍ଦ୍ରୀୟ ବିଦ୍ୟାଳୟର କ୍ୟାମ୍ପସ୍ ନିର୍ମାଣ ପାଇଁ ଭୂମିପୂଜନ କରିବା ସହ ଅସ୍ଥାୟୀ ଭବନର ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି, କେନ୍ଦ୍ରୀୟ ବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା, ଅନୁଶାସନ, ଜାତୀୟତାବୋଧ ଓ ସାମଗ୍ରିକ ବିକାଶର କେନ୍ଦ୍ରବିନ୍ଦୁ। ଶିକ୍ଷାର ମୂଳଦୁଆ ମଜବୁତ ଥିବା ଅଞ୍ଚଳରେ ପ୍ରଗତି ସମ୍ଭବ ହୋଇଥାଏ। ଜାତୀୟ ଶିକ୍ଷାନୀତି ଅଧୀନରେ ଛାତ୍ରଛାତ୍ରୀଙ୍କୁ ବହୁମୁଖୀ ଶିକ୍ଷା ପ୍ରଦାନ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟରେ ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖୁବ୍ ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶିକ୍ଷକ ନିଯୁକ୍ତି ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। 15 ଦିନ ମଧ୍ୟରେ ସ୍କୁଲଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
2: ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ଯେଉଁଠି ବି ଜଣେ ମାତ୍ର ଶିକ୍ଷକ ରହିଛନ୍ତି ସେ ସ୍କୁଲଗୁଡ଼ାକରେ କେମିତି 2 ଜଣ ଶିକ୍ଷକ ରହିବେ, ଅନ୍ତତଃ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ ସବୁ ନିର୍ଦ୍ଦେଶନାମା ଜାରି ହୋଇଛି। ମୁଁ ଆଶା କରୁଛି ଏହାକୁ ଗୁରୁତ୍ୱର ସହିତ ବିଚାର କରି ଜିଲ୍ଲା ଶିକ୍ଷା ଅଧିକାରୀ ହେଉ, ଜିଲ୍ଲାପାଳ ହେଉ, ଏମାନେ ସେ ଗୋଟିଏ ମାତ୍ର ଶିକ୍ଷକ ରହୁଥିବା ଜାଗାରେ ଡବଲ ଶିକ୍ଷକ ଦେବାର ବ୍ୟବସ୍ଥା କରିବେ।
0: ସଫେଇ କର୍ମଚାରୀଙ୍କ ମର୍ଯ୍ୟାଦା, ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳରେ 15 ଦିନିଆ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଆଇନଗତ ସଫେଇ, ସୁରକ୍ଷିତ ସଫେଇ ଆରମ୍ଭ ହୋଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତା 22 ତାରିଖରେ ରାଜ୍ୟସ୍ତରୀୟ ଗରିମା ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଜାତୀୟ ସ୍ତରର ନୀତି ବିଶେଷଜ୍ଞ, ସରକାରୀ ପଦାଧିକାରୀ, ପୌର ସଂସ୍ଥାର ପ୍ରତିନିଧି, ପ୍ରଯୁକ୍ତିଭିତ୍ତିକ ସୁରକ୍ଷିତ ସଫେଇ ଓ ସ୍ୱଚ୍ଛତା କର୍ମଚାରୀଙ୍କ ଦୀର୍ଘମିଆଦୀ ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବେ। ଅଭିଯାନର ସଫଳ କାର୍ଯ୍ୟାନ୍ୱୟନ ପାଇଁ ବିଭାଗ ପକ୍ଷରୁ ସମସ୍ତ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଅଭିଯାନର ଶେଷ ପର୍ଯ୍ୟାୟରେ କର୍ମଚାରୀ ଓ ସେବା ପ୍ରଦାନକାରୀଙ୍କୁ ସମ୍ମାନିତ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ତୃତୀୟ ଲିଙ୍ଗୀ ବ୍ୟକ୍ତିଙ୍କ ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡର ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ସମାଜରେ ତୃତୀୟ ଲିଙ୍ଗୀ ସମ୍ପ୍ରଦାୟ ପାଇଁ ଥିବା ସୁଯୋଗ ଓ ସର୍ବାଙ୍ଗୀନ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯାଇଛି। ସ୍ୱୀକୃତି ଯୋଜନା ମାଧ୍ୟମରେ ରାଜ୍ୟରେ 80 ତୃତୀୟ ଲିଙ୍ଗୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ସ୍ମାଇଲ୍ ଯୋଜନାରେ 3,169 ଜଣ ତୃତୀୟ ଲିଙ୍ଗୀଙ୍କୁ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଗରିମା ଗୃହରେ 25 ଜଣ ସଦସ୍ୟ ରହୁଥିବା ବେଳେ ଆୟୁଷ୍ମାନ ଭାରତ ଟିଜି ପ୍ଲସ୍ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ତୃତୀୟ ଲିଙ୍ଗୀଙ୍କୁ ସରକାରୀ ଚାକିରିରେ ସମାନ ସୁଯୋଗ ଦେବା ପାଇଁ ଆବେଦନପତ୍ର ଓ ନିଯୁକ୍ତି ନିୟମାବଳୀରେ ତୃତୀୟ ଲିଙ୍ଗୀ ବିକଳ୍ପ ସାମିଲ କରିବାକୁ ମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ଲିଙ୍ଗୀ ସୁରକ୍ଷା ସେଲ୍ ଗଠନ, ସାଇବର ସୁରକ୍ଷା ସେଲ୍ ଏବଂ ସ୍ୱତନ୍ତ୍ର ସହାୟତା ନମ୍ଘର ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଆବାସିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ମେଡିକାଲ କଲେଜରେ ବିନାମୂଲ୍ୟରେ ଲିଙ୍ଗ ପରିବର୍ତ୍ତନ, ଅସ୍ତ୍ରୋପଚାର ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ବୈଠକରେ ଆଲୋଚନା ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ 1% ସଂରକ୍ଷଣ, ଦେୟମୁକ୍ତ ସ୍ୱତନ୍ତ୍ର ହଷ୍ଟେଲ ଓ ଶୌଚାଳୟ ସୁବିଧା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା 12 ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ଆଜି ସକାଳ 8:30 ସମୟରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହାଫଳରେ କି ଆଗାମୀ 24 ଘଣ୍ଟା ପାଇଁ ପୁରା ଓଡ଼ିଶା ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାରେ ପ୍ରବଳ ଅତିପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। କାଲି ପାଇଁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ।
0: ରାଜ୍ୟର ସମସ୍ତ ନଦୀରେ ଜଳପତ୍ତନ ବିପଦ ସଂକେତଠାରୁ ନିମ୍ନରେ ରହିଥିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, କେବଳ ଜଳକା, ଋଷିକୁଲ୍ୟା ଏବଂ ବଂଶଧାରାରେ ଜଳସ୍ତର ବୃଦ୍ଧି ପାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନ ପରିସରରେ ସ୍ୱତନ୍ତ୍ର ସମବାୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ପକ୍ଷରୁ ଆୟୋଜିତ ସମାରୋହରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ସଚିବ ତଥା ବୌଦ୍ଧ ଜିଲ୍ଲାର ନିର୍ବାଚନ ତାଲିକା ପର୍ଯ୍ୟବେକ୍ଷକ ବି ପରମେଶ୍ୱରନ୍ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜେଇଏଲ୍ସି ହାଇସ୍କୁଲ ଓ ନବରଙ୍ଗପୁର ଡିଗ୍ରୀ କଲେଜ ପରିସରରେ 80ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ହାଇସ୍କୁଲ ଓ କଲେଜସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 204 ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ କଳାପଥର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିହିତ ହେଉଥିବା 6 ଜଣ ସୁସ୍ଥ ହୋଇଛନ୍ତି। ଏହା ଗୋଷ୍ଠୀ ସଂକ୍ରମଣର ଲକ୍ଷଣ ନୁହେଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଅଧ୍ୟକ୍ଷତାରେ ଆଗାମୀ ଖରିଫ୍ ଋତୁ ପାଇଁ ଚାଷୀ ପଞ୍ଜୀକରଣ ସମ୍ପର୍କିତ ଆଞ୍ଚଳିକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ାଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଏମ୍ସ ଭୁବନେଶ୍ୱରରେ ଚାଲିଥିବା 2-ଦିନିଆ ଜାତୀୟ ସମ୍ମିଳନୀ ଓ ଯକ୍ଷ୍ମା ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣ ଆଲୋଚନା ଉଦ୍ଯାପିତ ହୋଇଛି। କେନ୍ଦୁଝର ଜିଲ୍ଲାରେ କୁଷ୍ଠରୋଗ ଚିହ୍ନଟ ଓ ସଚେତନତା ଅଭିଯାନ ଆସନ୍ତା 17 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେବଗଡ଼ ଜିଲ୍ଲାକୁ ସଚିବାଳୟର 37 ଜଣ ସହାୟକ ସେକ୍ସନ ଅଧିକାରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅନୁପ ସିଂହ ଦେଓ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ 17 ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ବୋଡେନ୍ ଦଳ 2-1 ଗୋଲ୍ରେ ଜୁରାବନ୍ଧ ଦଳକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖୁବ୍ ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି କରିବେ ରାଜ୍ୟ ସରକାର। ତୃତୀୟ ଲିଙ୍ଗୀଙ୍କ ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ଗଠନ କରାଯିବ ସୁରକ୍ଷା ସେଲ୍ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ବିଷୟ ଜୀବନରେ ଏକ ସ୍ଥାୟୀ ଆରମ୍ଭ ପାଇଁ ସ୍ତନ୍ୟପାନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷର ସ୍ତନ୍ୟପାନ ସପ୍ତାହ ଗତକାଲି ଉଦ୍ଯାପିତ ହୋଇଛି। 1990 ଅଗଷ୍ଟ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୟୁନିସେଫ୍ ସରକାରୀ ନୀତି ନିର୍ଦ୍ଧାରକ ଏବଂ ଅନ୍ୟାନ୍ୟ ସଂଗଠନ ସ୍ତନ୍ୟପାନକୁ ସୁରକ୍ଷା ପ୍ରୋତ୍ସାହନ ଏବଂ ସମର୍ଥନ କରିବା ଲକ୍ଷ୍ୟ ନେଇ ଏକ ମିଳିତ ଘୋଷଣାନାମା ଜାରି କରିଥିଲେ। 1992 ପ୍ରତିବର୍ଷ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଆସୁଛି। 170 ଅଧିକ ଦେଶରେ ଏହି ସପ୍ତାହ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଥିଲା ସ୍ତନ୍ୟପାନ ଦ୍ୱାରା ସୁରକ୍ଷିତ ଭବିଷ୍ୟତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜନ୍ମ ହେବାର ପ୍ରଥମ ମାସରେ ଶିଶୁର ସମସ୍ତ ପ୍ରକାର ଶକ୍ତି ଓ ପୋଷଣ ଆବଶ୍ୟକତା ମା କ୍ଷୀର ପୂରଣ କରିଥାଏ। ସ୍ତନ୍ୟପାନ ଶିଶୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ମା କ୍ଷୀର ଶିଶୁମାନଙ୍କ ପାଇଁ ସବୁଠାରୁ ଉତ୍କୃଷ୍ଟ ଖାଦ୍ୟ ଅଟେ। ଶିଶୁର ଅନନ୍ୟ ପୁଷ୍ଟିକର ଆବଶ୍ୟକତାର ପୂରଣ କରିବାରେ ଏହା ବିଶେଷ ଉପଯୋଗ ସାବ୍ୟସ୍ତ ହୋଇଥାଏ। ଏହା ଏଭଳି ଏକ ଜୀବନ୍ତ ପଦାର୍ଥ ଯାହା ଶିଶୁର ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଜର ଗଠନ ପରିବର୍ତ୍ତନ କରିଥାଏ। ସ୍ତନ୍ୟପାନ କରାଉଥିବା ମା'ମାନଙ୍କୁ ପରିବାର ସମାଜ ସମ୍ପ୍ରଦାୟ ଏବଂ ସ୍ୱାସ୍ଥ୍ୟକର୍ମୀ ସମସ୍ତେ ସହଯୋଗ ପ୍ରଦାନ କରିବା ଉଚିତ। ମା କ୍ଷୀରରେ ପ୍ରୋଟିନ୍ ଚର୍ବି କାର୍ବୋହାଇଡ୍ରେଟ୍ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ସଠିକ୍ ମିଶ୍ରଣ ଥାଏ ଯାହା ଶିଶୁର ସର୍ବୋତ୍ତମ ବୃଦ୍ଧି ଓ ବିକାଶ ପାଇଁ ଆବଶ୍ୟକ ହୋଇଥାଏ। ମା କ୍ଷୀରରେ ରୋଗ ପ୍ରତିରୋଧକ ଶକ୍ତି ଭରି ରହିଥାଏ ଯାହା ଶିଶୁକୁ ସଂକ୍ରମଣ ଆଲର୍ଜି ଓ ବିଭିନ୍ନ ଦୂରାରୋଗରୁ ରକ୍ଷା କରିଥାଏ। ମା କ୍ଷୀର ଶିଶୁର ଅନ୍ତନାଳୀରେ କ୍ଷତିକାରକ ଜୀବାଣୁ ବୃଦ୍ଧିକୁ ବାଧା ଦେଇଥାଏ ତେଣୁ ଶିଶୁକୁ ସଂକ୍ରମଣଜନିତ ପେଟରୋଗ ଓ ଝାଡ଼ା ହୁଏ ନାହିଁ। ପ୍ରସବ ପରେ ମାତୃସ୍ତନର ଗାଢ଼ ହଳଦିଆ ରଙ୍ଗର କ୍ଷୀରକୁ କୋଲେଷ୍ଟ୍ରମ୍ ବା ବହୁଳ କଷ କ୍ଷୀର କୁହାଯାଏ। ଏହା ପ୍ରତିରକ୍ଷାକାରୀ ଜୀବକୋଷରେ ଭରପୁର ରହିଥାଏ ଏବଂ ଶିଶୁକୁ ନିରୋଗ ରଖିବା ସହ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାଏ। ସାଧାରଣତଃ ସାଧାରଣ ପ୍ରସବର ଅଧଘଣ୍ଟା ପରେ ଏବଂ ସିଜରିଆନ୍ରେ 3-4 ଘଣ୍ଟା ମଧ୍ୟରେ ମା ଶିଶୁଙ୍କୁ କ୍ଷୀର ଖୁଆଇବା ଉଚିତ। ଶିଶୁକୁ ସ୍ତନ୍ୟପାନ ପରେ କାନ୍ଧରେ ପକାଇ ପିଠି ଥାପୁଡ଼େଇଲେ ହାକୁଟି ଆସେ, ତାକୁ ବର୍ଫ କୁହାଯାଏ। ମା କ୍ଷୀରର ପ୍ରତ୍ୟେକ ବୁନ୍ଦା ଗୁରୁତ୍ୱପୂର୍ଣ୍ଣ। କର୍ମଜୀବୀ ମହିଳା ଅଳ୍ପ ସମୟ ପାଇଁ ସ୍ତନ୍ୟପାନ କରାଇପାରିଲେ ତାହା ଶିଶୁ ପାଇଁ ବହୁ ଲାଭଦାୟକ ହୋଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି ସ୍ତନ୍ୟପାନ କରୁଥିବା ଶିଶୁ ବୃଦ୍ଧି ଏବଂ ସ୍ମରଣ ଶକ୍ତିର ବିକାଶ ହୁଏ। ସଚେତନତା ବୃଦ୍ଧି ସକାରାତ୍ମକ ଚିନ୍ତାଧାରା ଯୋଗୁଁ ସ୍ତନ୍ୟପାନ ଶିଶୁଙ୍କ ସଂଖ୍ୟା ଇତିମଧ୍ୟରେ 10% ବୃଦ୍ଧି ପାଇଛି କିନ୍ତୁ ତଥାପି ଏ ଦିଗରେ ଆହୁରି ଆଗକୁ ଯିବାକୁ ପଡ଼ିବ। ସଂଖ୍ୟା ଆକଳନକୁ ଦେଖିଲେ ଏବେ ମଧ୍ୟ ଲକ୍ଷ ଲକ୍ଷ ଶିଶୁ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସ୍ତନ୍ୟପାନକୁ ଅତି କମ୍ରେ 80% ବୃଦ୍ଧି କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି। ଏକ ଆକଳନ ଅନୁଯାୟୀ ସ୍ତନ୍ୟପାନ ହାରରେ ଉନ୍ନତି ଆଣିବା ଦ୍ୱାରା ପ୍ରତିବର୍ଷ 820,000 ଅଧିକ ଶିଶୁଙ୍କ ଜୀବନ ବଞ୍ଚିପାରୁଛି। ଶିଶୁଙ୍କ ପାଇଁ ସ୍ତନ୍ୟପାନ ସହାୟତା ଶୀର୍ଷକ ୟୁନିସେଫ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ଅସମାନତା ହ୍ରାସ କରିବା ଏବଂ ମା ଓ ଶିଶୁଙ୍କ ବଞ୍ଚିବା ଓ ବଢ଼ିବା ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ସ୍ତନ୍ୟପାନ ସହାୟତାରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଶ୍ୱ ଜନସଂଖ୍ୟାର ପାଖାପାଖି 20% ଲୋକ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି ତେଣୁ ଅନେକ ମହିଳା ସେମାନଙ୍କ ଶିଶୁମାନଙ୍କୁ ଉତ୍ତମ ଭାବରେ ସ୍ତନ୍ୟପାନ କରାଇବା ପାଇଁ ଆବଶ୍ୟକତା ସହାୟତା ପାଇପାରନ୍ତି ନାହିଁ। ସ୍ତନ୍ୟପାନ ପାଇଁ ମା'ମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ସହାନୁଭୂତି ଓ ସମ୍ମାନଜନକ ସ୍ୱାସ୍ଥ୍ୟ ପରାମର୍ଶ ଆବଶ୍ୟକତା ରହିଛି। ସୁରକ୍ଷିତ ଏବଂ ସମର୍ଥିତ ପରିବେଶ ଦ୍ୱାରା ମହିଳାମାନେ ସେମାନଙ୍କ ଶିଶୁଙ୍କୁ ସ୍ତନ୍ୟପାନ କରାଇବାର ସମ୍ଭାବନା 2 ଗୁଣରୁ ଅଧିକ ହୋଇଥାଏ। ଏଥିପାଇଁ ପରିବାର ସମ୍ପ୍ରଦାୟ ସ୍ୱାସ୍ଥ୍ୟକର୍ମୀ ନୀତି ନିର୍ଦ୍ଧାରକ ଏବଂ ଅନ୍ୟାନ୍ୟ ନିଷ୍ପତ୍ତି ଗ୍ରହଣକାରୀମାନେ ସମସ୍ତେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥାନ୍ତି। ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଶିଶୁଙ୍କୁ ତାଙ୍କ

0: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନରେ ଏକ ସ୍ଥାୟୀ ଆରମ୍ଭ ପାଇଁ ସ୍ତନ୍ୟପାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁକନ୍ୟା ଜେନା। ଆପଣମାନେ
1: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ।
2: ବନ୍ଧୁ, ତୁହାକୁ ତୁହା ବର୍ଷା ହେବା ଯୋଗୁଁ ସଡ଼କ ପଥରେ ପ୍ରାୟତଃ ଖାଲ ଖମା ହୋଇଯାଇଥାଏ, ଫଳରେ ସଡ଼କ ପଥରେ ଯିବା ଆସିବାରେ ଅନେକ ଅସୁବିଧା ଦେଖା ଦେଇଥାଏ ଏବଂ ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ଥାଏ। ରାସ୍ତାର ଖାଲ ଜାଗାରେ ପାଣି ଜମା ହୋଇଥିଲେ ଖାଲ ଢିପ ଜଣାପଡ଼ିନଥାଏ। ଚାଳକ ସତର୍କ ନ ହୋଇ ଗାଡ଼ି ଚଳାଇଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ,
3: ତେଣୁ ଗାଡ଼ିକୁ ଦ୍ରୁତ ଗତିରେ ନ ଚଳାଇ ଧୀରେ ଚଳାଇବା ଦରକାର। ରାସ୍ତାରୁ ବାହାରକୁ ଯାଆନ୍ତୁ ନାହିଁ। ଯଦି ରାସ୍ତା ଦେଖାଯାଉ ନାହିଁ ତେବେ ବାମ ପାର୍ଶ୍ୱରେ ଗାଡ଼ିକୁ ରଖିଦିଅନ୍ତୁ ଏବଂ ଗାଡ଼ିରୁ ଓହ୍ଲାଇ ରାସ୍ତାକୁ ଦେଖିସାରିବା ପରେ ଗାଡ଼ି ନିଅନ୍ତୁ। ରାସ୍ତାରେ ଯଦି ବେଶୀ କାଦୁଅ କିମ୍ବା ବାଲି ଥାଏ ତେବେ ଚକ ଖସିଯିବାର ସମ୍ଭାବନା ଥାଏ, ତେଣୁ ସତର୍କ ହୋଇ ଗାଡ଼ି ଚଳାନ୍ତୁ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ପ୍ରମିଳା ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ପ୍ରମିଳା ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନୀଳମଣି ସିଂ, ଗଙ୍ଗାମଣି ସିଂ, ବଳରାମ ସିଂ, ନିରଞ୍ଜନ ସିଂ, ବାଳକୃଷ୍ଣ ସିଂ, ଶିବପ୍ରସାଦ ସିଂ, ରାଜେନ୍ଦ୍ର କୁମାର ସିଂ, ସୁଦର୍ଶନ ସିଂ ଏବଂ ସହନ ସିଂ। ପ୍ରେମିକ ତାର ପ୍ରେମିକା ପାଖକୁ ସବୁବେଳେ ଦାଣ୍ଡରେ ବ୍ୟସ୍ତ ହୋଇ ଦୌଡ଼ି ଦୌଡ଼ି ଯାଉଥିଲେ, ଏପରିକି ଧୂଳି କାଦୁଅକୁ ମଧ୍ୟ ଖାତିର କରୁନଥିଲେ। ଶେଷରେ ବଳ ବୟସ ଅତିକ୍ରମ କରି ଚାଲିଯାଇଛି ପରେ ଚିନ୍ତା କରିଛନ୍ତି ଯେ ସମୟ ଥିଲା, ବଳ ଥିଲା, ବୟସ ଥିଲା। ଗାଁ ଦାଣ୍ଡରେ ଧୂଳି ଉଠୁଥିଲା ଏବଂ ପଡ଼ୁଥିଲା, ପାଣି କାଦୁଅ ଛିଟୁକୁଥିଲା, କିନ୍ତୁ ବର୍ତ୍ତମାନ ବଳ ବୟସ ଗଡ଼ିଯାଇଛି। ଗୀତଟି ଏହି ମର୍ମର।

ଶେଷ ଗୀତଟି ବାହାଘର ସମୟର ଗୀତ। ବନ୍ଧୁ ବାନ୍ଧବଙ୍କର ଖିଆପିଆ ସରିଛି ଏବଂ ବନ୍ଧୁମାନଙ୍କୁ ବିଦା କରୁଛନ୍ତି, ଘରୁ ବାହାରି ଯାଉଛନ୍ତି। ସେହି ସମୟରେ ପୁଣି ଗାଇଛନ୍ତି, କାହିଁ ଯାଉଛ ଘୁରି ଆସ, ଆମ ବାଡ଼ିରେ କୁଡ଼ିଆ କରି ରହିଯାଅ, ଚାଉଳ ପରିବା ପତ୍ର ସବୁକିଛି ଦେବୁ, କିନ୍ତୁ ବାଡ଼ିରେ ଫୁଟିଥିବା ଗେଣ୍ଡୁ ଫୁଲ ଦେବୁ।

0: ଶେଷ ହେଲା ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ

0: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ସହରାଞ୍ଚଳ ସମବାୟ ବ୍ୟାଙ୍କ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ସମବାୟ ମନ୍ତ୍ରୀ। ଆଲୋଚନା ଓ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରୁତି ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ, କହିଲେ ପ୍ରଧାନ ବିଚାରପତି। ଏକାଦଶ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀ ବୈଠକ ଭୋପାଳଠାରେ ଅନୁଷ୍ଠିତ। 300 ଗିଗାୱାଟ କ୍ଷମତା ସମ୍ପନ୍ନ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷେତ୍ର ପ୍ରତିଷ୍ଠା କରି ଭାରତର ଉଲ୍ଲେଖନୀୟ ସଫଳତା ଏବଂ ନାବିକଙ୍କ ସୁରକ୍ଷା, ସମ୍ମାନ ଓ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ, କହିଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁମ୍ବାଇଠାରେ ଆଜି ସହକାର ନବକ୍ରାନ୍ତି ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା ସାଇବର ଏବଂ ଆର୍ଥିକ ଅପରାଧର ମୁକାବିଲା ପାଇଁ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ସହଯୋଗ ଉପରେ ଆଲୋକପାତ କରିଛନ୍ତି। ସାମ୍ପ୍ରତିକ ସମାଜରେ ଡିଜିଟାଲ ଠକେଇ ବୃଦ୍ଧି ପାଉଛି, ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଫୋରେନ୍ସିକ୍ ସହାୟତା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଶାହା କହିଛନ୍ତି। ସମବାୟ ବ୍ୟାଙ୍କଗୁଡ଼ିକ ଜାତୀୟ ସହରାଞ୍ଚଳ ସମବାୟ ଆର୍ଥିକ ଏବଂ ବିକାଶ ନିଗମ NUCFDCରେ ସାମିଲ ହେବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ଆଧୁନିକ, ସ୍ୱଚ୍ଛ ତଥା ବିଶ୍ୱସ୍ତ ସହରାଞ୍ଚଳ ବ୍ୟାଙ୍କିଂ କ୍ଷେତ୍ରକୁ ଏହା ଅଧିକ ସଶକ୍ତ କରିବ ବୋଲି ଶ୍ରୀ ଶାହା ଆଶା ବ୍ୟକ୍ତ କରିଛନ୍ତି।
1: ମେରା ଯୋ କୋଅପରେଟିଭ କା ସମଜ ହେ ବଡ଼ା ବ୍ୟାପାର କରନେ କେ ଲିଏ ଛୋଟେ ଛୋଟେ ଲୋଗୋ କି କୋଅପରେଟିଭ ବନାକର ଛୋଟୀ ପୁଞ୍ଜି ସେ ବହୁତ ବଡ଼ି ପୁଞ୍ଜି ନିର୍ମିତ କରକର ବଡ଼ା ବ୍ୟାପାର କିଆ ଯା ସକତା ହେ। ଅମୁଲ ଆଜ 1,25,000 କରୋଡ଼ କା ବ୍ୟାପାର କରତା ହେ। ଇଫକୋ, କ୍ରିପକୋ ଏକ ଜମାନେ ମେ ଲିଜ୍ଜତ ପାପଡ଼, ଏ କିସି ମେ ବି ପୁଞ୍ଜି କା ନିବେଶ 50 ରୁପିଆ ସେ ଜ୍ୟାଦା ନହିଁ ହେ। ଓର ଆଜ ଅମୁଲ ବିଶ୍ୱ କା ଖାଦ୍ୟ ପଦାର୍ଥୋ କା ସବସେ ଜ୍ୟାଦା ଲୋକପ୍ରିୟ ବ୍ରାଣ୍ଡ ବନ ବ୍ୟାପାର କର ରହା ହେ।
0: NUCFDCର ମୁଖ୍ୟାଳୟ ଖୁବ୍ଶୀଘ୍ର ଦିଲ୍ଲୀରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତରିତ ହେବ ବୋଲି ଶ୍ରୀ ଶାହା ସୂଚନା ପ୍ରଦାନ କରିଛନ୍ତି। କାରଣ ମହାରାଷ୍ଟ୍ର, ଗୁଜରାଟ, ଗୋଆ ଏବଂ କର୍ଣ୍ଣାଟକ ମିଳିତ ଭାବରେ ଦେଶର ସହରାଞ୍ଚଳ ସମବାୟ ବ୍ୟାଙ୍କର 70% କାରବାର କରିଥାନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ମୁମ୍ବାଇର ପୋର୍ଟ ଅଞ୍ଚଳରେ ଶ୍ରୀ ଶାହା ଆଜି NUCFDCର ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ ଏବଂ NUCFDC ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭିନ୍ନ ସେବା ସମ୍ପର୍କିତ ଏକ ସମନ୍ୱିତ ପଦକ୍ଷେପ ବ୍ୟାଙ୍କିଂ ଏ ବକ୍ସ ବ୍ୟବସ୍ଥାର ଶ୍ରୀ ଶାହା ଶୁଭାରମ୍ଭ କରିଛନ୍ତି। ଅପରେସନାଲ ରିସ୍କ ମ୍ୟାନେଜମେଣ୍ଟ ଏବଂ ରିଜିଲିଏନ୍ସ ଉପରେ ଏକ କଫି ଟେବୁଲ ପୁସ୍ତକକୁ ମଧ୍ୟ ଶ୍ରୀ ଶାହା ଉନ୍ମୋଚନ କରିବା ସହ 6 ସମବାୟ ବ୍ୟାଙ୍କର ପ୍ରତିନିଧିଙ୍କୁ ସମ୍ମାନିତ କରିଛନ୍ତି। ନ୍ୟାୟ ପାଇବା ପାଇଁ ଦେଶବାସୀଙ୍କ ପ୍ରୟାସ ଅପେକ୍ଷା ସେମାନଙ୍କ ପାଖରେ ନ୍ୟାୟ ପହଞ୍ଚିବା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ଜାତୀୟ ଆଇନସେବା ପ୍ରାଧିକରଣର ପଶ୍ଚିମ ଜୋନ୍ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନ ବିଚାରପତି ଏହା କହିଛନ୍ତି। ଆଲୋଚନା, ସମ୍ମାନବୋଧ ଏବଂ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରୁତିକୁ ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଦୂରତ୍ୱ ହ୍ରାସ କରି ଆଇନଗତ ସହାୟତାର ପରିସରକୁ ଅଧିକ ବ୍ୟାପକ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଦିଗରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିବ। ଟେଲି ଲ ଭଳି ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି, ଏହା ମାଧ୍ୟମରେ 1 କୋଟିରୁ ଅଧିକ ପ୍ରାକ୍ ମକଦ୍ଦମାଜନିତ ପରାମର୍ଶ ପ୍ରଦାନ କରାଯାଇପାରିଛି। ଦୂରଦୂରାନ୍ତ ଏବଂ ଜନଜାତି ଅଞ୍ଚଳରେ ମୋବାଇଲ ମାଧ୍ୟମରେ ଆଇନ ସହାୟତା ପରାମର୍ଶ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଆଇନ ସଚେତନତା ଶବ୍ଦାବଳୀ ଅପେକ୍ଷା ଜନାଦୃତ ଭାଷାରେ ପ୍ରକାଶ କରାଯିବା ଉଚିତ। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଂଶୀଦାର ସ୍ଥାନୀୟ ସମ୍ପ୍ରଦାୟଠାରୁ ଏହି ଭାଷା ଶିକ୍ଷା କରିବା ଉପରେ ପ୍ରଧାନ ବିଚାରପତି ପରାମର୍ଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମଧ୍ୟପ୍ରଦେଶର ଭୋପାଳଠାରେ ଏକାଦଶ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀଙ୍କ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ବୈଠକ ପରେ ଘୋଷଣାନାମା ପ୍ରକାଶ ପାଇଛି। ବ୍ରିକ୍ସ ସଦସ୍ୟ ତଥା ଅଂଶୀଦାର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାଂସ୍କୃତିକ ସହଯୋଗ ଅଧିକ ସୁଦୃଢ଼ କରିବା ଏହି ଘୋଷଣାନାମାର ମୂଳ ଲକ୍ଷ୍ୟ। ବୈଠକରେ 10 ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ 4 ଅଂଶୀଦାର ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

0: ଥିଲେ। ବୈଠକରେ ସାଂସ୍କୃତିକ ଓ ସୃଜନଶୀଳ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଅଂଶଗ୍ରହଣକାରୀ ମତ ବିନିମୟ କରିଛନ୍ତି। କଳାକାରଙ୍କ ପାଇଁ ବ୍ୟାପକ ବଜାର କ୍ଷେତ୍ର ସୃଷ୍ଟି ଏବଂ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକର କଳାକାରଙ୍କ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ବୃତ୍ତିଗତ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ସ୍ୱେଚ୍ଛାସେବୀ କଳାକାର ପଞ୍ଜୀକରଣ ସଂକ୍ରାନ୍ତ ପାଇଲଟ ପ୍ରକଳ୍ପ ସମ୍ପର୍କରେ ଭାରତ ଘୋଷଣା କରିଛି। ସାମ୍ପ୍ରତିକ କୃତ୍ରିମ ବୁଦ୍ଧିମତାର ପ୍ରଭାବ ମଧ୍ୟରେ କଳାକାରଙ୍କ ଅଧିକାର ଏବଂ ସ୍ୱତ୍ୱାଧିକାର କାର୍ଯ୍ୟର ନ୍ୟାୟସଙ୍ଗତ ବ୍ୟବହାର ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, ପାରମ୍ପରିକ ଜ୍ଞାନ, ଭାଷା, ଲୋକସଙ୍ଗୀତ ଓ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷା ଦେବା ନେଇ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ଶ୍ରୀ ବିଜୟପୁରମ୍ଠାରେ ପହଞ୍ଚିଛନ୍ତି। ଆଇଏନ୍ଏସ୍ ଉତ୍କୃଷ୍ଟଠାରେ ପହଞ୍ଚିବା ପରେ ଉପରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଜାତୀୟ ସ୍ମାରକୀ ସେଲୁଲାର ଜେଲ୍ରେ ପହଞ୍ଚି ଶହୀଦ ସ୍ମୃତିସ୍ତମ୍ଭରେ ସ୍ୱତନ୍ତ୍ରତା ଜ୍ୟୋତି ପ୍ରଜ୍ୱଳନ କରି ବୀର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଶ୍ରୀ ରାଧାକ୍ରିଷ୍ଣନ୍ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସବରକର ରହୁଥିବା ବନ୍ଦୀଶାଳା ପରିଦର୍ଶନ କରିବା ସହ ସେଲୁଲାର ଜେଲ୍ର ସେଣ୍ଟ୍ରାଲ ଟାୱାର, ୱାର୍କସେଡ୍, ଫାଶୀ ଖୁଣ୍ଟ ଏବଂ ମ୍ୟୁଜିୟମ୍ ପ୍ରଦର୍ଶନୀ ଗ୍ୟାଲେରୀ ବୁଲି ଦେଖିବେ। ଜାତୀୟ ସ୍ମାରକୀ ସେଲୁଲାର ଜେଲ୍ରେ ପହଞ୍ଚି ପରିଦର୍ଶକ ପୁସ୍ତକରେ ସ୍ୱାକ୍ଷର କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ହରଘର ତିରଙ୍ଗା ଅଭିଯାନରେ ସାମିଲ ହୋଇ ଶ୍ରୀ ବିଜୟପୁରମ୍ର ପତାକାସ୍ଥଳୀରେ ଜାତୀୟ ପତାକା ଉତ୍ତୋଳନ କରିବେ। ଭାରତ 300 GW କ୍ଷମତା ସମ୍ପନ୍ନ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷେତ୍ର ସ୍ଥାପନ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନୂତନ ଓ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଏହି ଶକ୍ତି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ 400% କ୍ଷମତା ବୃଦ୍ଧି ପାଇଛି। ଅଣଜୀବାଶ୍ମ ଇନ୍ଧନର ଉତ୍ପାଦନ କ୍ଷମତା ବୃଦ୍ଧି ବୈଶ୍ୱିକ ସ୍ତରରେ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସ୍ୱଚ୍ଛ, ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ ଗ୍ରହଣ କରୁଥିବା ପଦକ୍ଷେପକୁ ଏହା ପ୍ରତିଫଳିତ କରୁଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ନାବିକଙ୍କ ସୁରକ୍ଷା, ସମ୍ମାନ ଏବଂ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ ବୋଲି ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ମୁମ୍ବାଇରେ ନାବିକଙ୍କ ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଏବଂ କଲ୍ୟାଣ ଉପରେ ଆଧାରିତ ଏକ ଜାତୀୟ ଆଲୋଚନାଚକ୍ରକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି, ଦେଶର ସାମୁଦ୍ରିକ ଅଭିବୃଦ୍ଧି କାହାଣୀର କେନ୍ଦ୍ରରେ ନାବିକମାନେ ହିଁ ରହିଛନ୍ତି। ବିଶ୍ୱସ୍ତରରେ ଭାରତ ଏକ ପ୍ରମୁଖ ନୌବାହୀ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୋନୱାଲ ଏକ ଡିଜିଟାଲ ସାମୁଦ୍ରିକ ଶାସନ ପ୍ଲାଟଫର୍ମ ଇ ସମୁଦ୍ରର ଶୁଭାରମ୍ଭ କରିଥିଲେ। ନାବିକ, ଜାହାଜ କମ୍ପାନୀ, ବନ୍ଦର, ସେବା ପ୍ରଦାନକାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଏହି ପ୍ଲାଟଫର୍ମ ମାଧ୍ୟମରେ ସୁଗମ, ସ୍ୱଚ୍ଛ ଓ ତ୍ୱରିତ ସେବା ପ୍ରଦାନ କରାଯାଇପାରିବ। ଦେଶ ସ୍ୱାଧୀନତା ସ୍କୃତି ଉଦ୍ଦେଶ୍ୟରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଭାରତୀୟ ବାୟୁସେନାର ବାଦ୍ୟ ପରିବେଷଣ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି, ଏହି ଦେଶପ୍ରେମ ବାଦ୍ୟ ପରିବେଷଣର ଉଦ୍ଦେଶ୍ୟ ହେଉଛି ଜାତୀୟ ଗୌରବକୁ ଉଜ୍ଜୀବିତ କରିବା। ଏହାଦ୍ୱାରା ଦେଶବାସୀ ଜାତୀୟ ଗାନ ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତି ପାଳନ କରିବେ। ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ସଙ୍ଗୀତ ଦଳରେ 32 ଜଣ ଏୟାରମ୍ୟାନ୍ ଏବଂ 3 ଜଣ ମହିଳାଙ୍କ ସମେତ 8 ଜଣ ଅଗ୍ନିବୀର ବାୟୁ ଅଂଶଗ୍ରହଣ କରିବେ। ମାଷ୍ଟର ୱାରେଣ୍ଟ ଅଧିକାରୀ ଏ ଶ୍ରୀହରି କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳନା ଦାୟିତ୍ୱ ନିର୍ବାହ କରିବେ। ଶ୍ରୀ ଶ୍ରୀହରିଙ୍କୁ କନିଷ୍ଠ ୱାରେଣ୍ଟ ଅଧିକାରୀ ମୁନ୍ ଡେକା, ଅଭିଷେକ ପଲ୍ ଏବଂ ସର୍ଜେଣ୍ଟ ଏନ୍ଟି ସିଂହ ସହଯୋଗ କରିବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସହରାଞ୍ଚଳ ସମବାୟ ବ୍ୟାଙ୍କ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ସମବାୟ ମନ୍ତ୍ରୀ। ଆଲୋଚନା ଓ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରୁତି ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ, କହିଲେ ପ୍ରଧାନ ବିଚାରପତି। ଏକାଦଶ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀ ବୈଠକ ଭୋପାଳଠାରେ ଅନୁଷ୍ଠିତ। 300 GW କ୍ଷମତା ସମ୍ପନ୍ନ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷେତ୍ର ପ୍ରତିଷ୍ଠା କରି ଭାରତର ଉଲ୍ଲେଖନୀୟ ସଫଳତା ଏବଂ ନାବିକଙ୍କ ସୁରକ୍ଷା, ସମ୍ମାନ ଓ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ, କହିଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ମାଲକାନଗିରି ଜିଲ୍ଲାର ବିକାଶ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜିଲ୍ଲା ଏୟାର ଷ୍ଟ୍ରିପ୍ରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳତାର ସହ ସମ୍ପନ୍ନ ହୋଇଛି। ଜୟପୁରରୁ ଆସିଥିବା ସେସ୍ନା ଗ୍ରାଣ୍ଡ କାରାଭାନ ବିମାନ ସୁରକ୍ଷିତ ଭାବେ ଅବତରଣ କରିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ୱାଟର କ୍ୟାନନ ସାଲ୍ୟୁଟ୍ ପ୍ରଦାନ କରାଯାଇଥିଲା। ପରୀକ୍ଷଣ ସଫଳ ହେବା ପରେ ଆସନ୍ତା ଏକ ମାସ ମଧ୍ୟରେ ପ୍ରାରମ୍ଭିକ ଭାବେ ନନ୍ ସିଡ୍ୟୁଲ୍ ବିମାନ ସେବା ଆରମ୍ଭ ହେବାର ଆଶା ସୃଷ୍ଟି ହୋଇଛି। ଭବିଷ୍ୟତରେ ରନ୍ୱେ ସମ୍ପ୍ରସାରଣ ସହ ବଡ଼ ବିମାନ ଚଳାଚଳର ମଧ୍ୟ ସୁଯୋଗ ସୃଷ୍ଟି ହେବ। ଏହା ଜିଲ୍ଲାର ପରିବହନ, ପର୍ଯ୍ୟଟନ ଓ ଅର୍ଥନୀତିକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ମାଲକାନଗିରିକୁ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ବିଶେଷଜ୍ଞ ଦଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୈଷୟିକ ସର୍ବେକ୍ଷଣ ଶେଷ କରିଛନ୍ତି। ଚିତ୍ରକୋଣ୍ଡା, ପାଟେରୁ ଓ ସିଲେରୁ ଅଞ୍ଚଳରେ ରାପ୍ଟିଂ, କାୟାକିଂ ଏବଂ କାନୋଇଂର ସମ୍ଭାବନା ଅନୁଧ୍ୟାନ କରାଯାଇଛି। ଚୂଡ଼ାନ୍ତ ରିପୋର୍ଟ ପରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି। ରାଜ୍ୟ ସରକାରଙ୍କ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାୟକ ଜିଲ୍ଲା ଗସ୍ତରେ ବିଭିନ୍ନ ବିକାଶମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା, ମାଗଣା ଔଷଧ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅଧିକ ଗୁଣାତ୍ମକ ସେବା ଉପରେ ଗୁରୁତ୍ୱ ଦେଇଛନ୍ତି।
1: ଜିଲ୍ଲାରେ ଚାଲୁଥିବା ସ୍ପେଶାଲି ସବୁ ସରକାରୀ ପ୍ରୋଗ୍ରାମ ସମୀକ୍ଷା କରିବା ପାଇଁ ଆମେ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି। ସେ ଅନୁସାରେ ମୁଁ କାଲି ଆସିଛି। ଚିତ୍ରକୋଣ୍ଡା, ଜାନବାଇ ସେପଟେ ବିଭିନ୍ନ ସ୍କୁଲ, PDS କେମିତି ଚାଲିଛି, ଅଙ୍ଗନବାଡ଼ି ସେଣ୍ଟର କେମିତି ଚାଲିଛି, ଏସବୁ ସେଠି ତଦାରଖ ହେଲା। ବିଭିନ୍ନ ସରକାରୀ ସ୍କିମ୍ର ବେନିଫିସିଆରୀ ମାନଙ୍କ ସହିତ ଆଲୋଚନା ହେଲା। ITDA ଟ୍ରାଇବାଲ ୱେଲଫେୟାର ଡିପାର୍ଟମେଣ୍ଟର ଯିଏ ବେନିଫିସିଆରୀ ଅଛନ୍ତି ସେମାନଙ୍କ ସହିତ ଆଲୋଚନା ହେଲା। ଆଜି ମୁଁ ITDA ଚର୍ଚ୍ଚା ଅଛି। ସମସ୍ତେ ମାନେ ଏସ୍ପେଶାଲି ଏଠି ତ ପ୍ରାୟ ମାନେ ଏ ଅଞ୍ଚଳରେ କୌଣସି ପ୍ରାଇଭେଟ୍ ହସ୍ପିଟାଲ ନୁହେଁ, ସମସ୍ତେ ଏଠି ନିର୍ଭର କରିଛନ୍ତି। ଇନଫ୍ରାଷ୍ଟ୍ରକ୍ଚର୍ ବି ଭଲ ଅଛି, ମାନେ ଲୋକଙ୍କୁ ଆହୁରି ସୁବିଧା ଭଲ ଭାବରେ ସୁବିଧା ଦେବା ପାଇଁ ଯାହା ଆବଶ୍ୟକତା ରହିଛି ସେଇଟା ରାଜ୍ୟ ସରକାର ପାଖରେ ଆମେ ପ୍ରସ୍ତାବ ରଖିକରି ଅନୁମୋଦନ କରିବା ପାଇଁ ଚେଷ୍ଟା କରିବୁ। ଆଉ ବିଭିନ୍ନ ଯେ କନଷ୍ଟ୍ରକ୍ସନ୍ କାମ ବି ଯାହା ଚାଲିଛି ଏଠି ପରିସର ଭିତରେ ତା'ର ବି ତଦାରଖ କରିବୁ। ଆଉ ପାଣି ସ୍ପେଶାଲି ଡ୍ରିଙ୍କିଂ ୱାଟର ସପ୍ଲାଇ, ମେଗା ପଇପ୍ ୱାଟର ସପ୍ଲାଇ ସ୍କିମ୍ ଯେଉଁଟା ରାଜ୍ୟ ଜିଲ୍ଲାରେ ଚାଲିଛି, ପାଖାପାଖି 10 ଚାଲିଛି, ତା'ର କାର୍ଯ୍ୟକାରୀ କେମିତି ହେଉଛି ବା କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ସେସବୁ ଆଲୋଚନା କରିବୁ। ବେସିକାଲି ଆମର କାମ ହେଲା ଜିଲ୍ଲାରେ ରାଜ୍ୟ ସରକାରଙ୍କର ବା ସରକାରଙ୍କର ଯେଉଁ ଯୋଜନା ଚାଲିଛି ସେଥିରେ କିଛି ଗ୍ୟାପ୍ ରହୁଛି ବା ଆଉ କିଛି କଲେ ଭଲ ହୁଅନ୍ତା, ଯେମିତି ଲୋକ ଉପକୃତ ହେବେ ତା ଉପରେ ଆମେ ଅନୁଧ୍ୟାନ କରିକିରି ସରକାରଙ୍କୁ ରେକମେଣ୍ଡେସନ୍ କରିବୁ।
0: ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକରେ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଓ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ 5-ବର୍ଷିଆ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲା ପରିଷଦର ସାଧାରଣ ବୈଠକରେ କୃଷି, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ସୁରକ୍ଷା କ୍ଷେତ୍ରରେ ସ୍ୱାଭିମାନ ଅଞ୍ଚଳରେ ବିଏସ୍ଏଫ୍ ଓ ଡିଭିଏଫ୍ର ମିଳିତ କମ୍ବିଂ ଅପରେସନ୍ ବେଳେ ମାଓବାଦୀମାନେ ଲୁଚାଇ ରଖିଥିବା 3 IED, ଜିଲେଟିନ୍ ଷ୍ଟିକ୍, ଡିଟୋନେଟର, ଗନ୍ ପାଉଡର ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏହାଫଳରେ ମାଓବାଦୀଙ୍କ ଏକ ସମ୍ଭାବ୍ୟ ଆକ୍ରମଣ ଯୋଜନା ବିଫଳ ହୋଇଥିବା ସୁରକ୍ଷା ସଂସ୍ଥା କହିଛି। ଦୁର୍ଗମ ବଣ୍ଡା ଅଞ୍ଚଳରେ ଦୀର୍ଘ 13 ଧରି ନିଷ୍ଠାର ସହ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ଅଣ୍ଡ୍ରାହଲ୍ ଉପସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ଏହା ମାଲକାନଗିରି ଜିଲ୍ଲା ପାଇଁ ଗୌରବର ବିଷୟ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡିଜିଟାଲ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ SSD ବିଦ୍ୟାଳୟ ଓ KMRS ଅନ୍ଲାଇନ୍ କମ୍ପ୍ୟୁଟର କୋଚିଂ କ୍ଲାସ୍ ଆରମ୍ଭ କରାଯାଇଛି। ସପ୍ତାହରେ 2 ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା ସହ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଆରେ ବୈଠକି ଘରେ କେହି କଣ ନାହାନ୍ତି? ଓହୋ, ଚାଷବାସ ସମୟ, ସେଇଥିପାଇଁ ବୋଧେ ଆସିବାକୁ ଡେରି ହଉଛି। ହଉ, ଏଇଠି ଝାଡୁଟା ଅଛି, ମୁଁ ଟିକେ ଘରଟାକୁ ଓଳେଇ ଆଣେ।
1: ତମେ କେତେବେଳେ ଆସିଲ?
0: ଏଇ ସାଙ୍ଗେ ସାଙ୍ଗେ ଆସିଲି। ହେଲେ ମାଗୁଣି, ତୋର ଏତେ ଡେରି କାହିଁକି ହେଲା? ତୋର କଣ ସମୟ ଗାନ ନାହିଁ କିରେ?
1: ଇଏ ଆମ ଉପର ସାହି ହରିଆ ଜେଜ ଜାଣିଛ ନା ନାଇଁ ବା ତମେ?
0: ହଁ ପରା।
1: ଇଏ ସେ ଆଜି ବିଲରେ ତଳି କାମ କରୁଥିଲେ, ଆଉ ସେତିକି ବେଳେ ବିଜୁଳି ଘଡ ଘଡି ମାରିଲା, ଆଉ ସେ ଚଡକ ମାଡରେ ଜେଜେ ପୁରା ବିଲରେ ପଡିଗଲେ।
0: ହଁ ସତରେ?
1: ହଁ, ଆଉ 4-5 ଜଣ ଗାଁ ପିଲା ତାଙ୍କୁ ନେଇ ତୁରନ୍ତ ଆମେ ହସ୍ପିଟାଲକୁ ଯାଇଥିଲୁ। ଏଇ ପରା ହସ୍ପିଟାଲରୁ ମୁଁ ସାଙ୍ଗେ ସାଙ୍ଗେ ଫେରୁଛି।
0: ତାଙ୍କ ଦେହ ଏବେ କେମିତି ଅଛି ମାଗୁଣି?
1: ଇଏ ତାଙ୍କ ଦେହ ଏବେ ଭଲ ଅଛି ଯେ, ହେଲେ ଡାକ୍ତର ବାବୁ କହିଲେ 4-5 ଦିନ ସେ ବିଶ୍ରାମ ନେବେ।
0: ବୁଝିଲୁ ମାଗୁଣି, ବିଜୁଳି ମାରିବା ସମୟରେ ଲୋକେ ବାହାରକୁ ବାହାରିବା ଉଚିତ ନୁହେଁ, କିନ୍ତୁ ଲୋକେ ତ ସଚେତନ ହଉନାହାନ୍ତି।
1: ଠିକ କହିଛ ତମ ଅପା, ଇଏ ଯେତେ ବିଜୁଳି ଘଡ଼ଘଡ଼ି ମାରିଲା, ତମେ ଯଦି ବାହାର ଜାଗାରେ ଅଛ ତୁରନ୍ତ ଘର ଭିତରକୁ ପଳେଇ ଆସିବା କଥା। ଇଏ ସରକାର କେତେ ସଚେତନ କରୁଛନ୍ତି ଲୋକଙ୍କୁ।
0: ହଁ ପରା,
1: ପାଣିପାଗ ବିଭାଗ ତରଫରୁ ଲୋକଙ୍କ ମୋବାଇଲ କି ମେସେଜ ଯାଉଛି ଯେ ତମ ଅଞ୍ଚଳରେ ଆଉ ଅଧଘଣ୍ଟା ପରେ ବିଜୁଳି ଘଡ଼ଘଡ଼ି ହବ। ଯଦି ମେସେଜ ଟି ପାଇଲ ତୁରନ୍ତ ଯଦି ବାହାରେ ଅଛ ଘର ଭିତରକୁ ପଳେଇ ଆସିବା କଥା, ବା ଘରେ ଯଦି ଅଛ ବାହାରକୁ ଯିବା କଥା ନୁହେଁ।
0: ସେଇଆ
1: ଲୋକ କଣ ମାନୁଛନ୍ତି? କିଛି ମାନୁନାହାନ୍ତି, ତାଙ୍କର ମନ ଇଚ୍ଛା ଚାଲି ଯାଉଛନ୍ତି। ଯଦି ବିଲରେ ଧାନ ଫାନ ରହୁଛନ୍ତି ସେମିତି ବିଲରେ ବିଜୁଳି ଘଡ଼ଘଡ଼ିରେ କରୁଛନ୍ତି, ଆଉ ଯଦି ଲୋକ ଯଦି ମାନିକି ଚାଲନ୍ତେ ତାହେଲେ କଣ ଏ ଘଟଣା ଘଟନ୍ତା?
0: ଠିକ କହିଛୁ ମାଗୁଣୀ, ବିଜୁଳି ମାରିବା ସମୟରେ ଆମେ ଗଛ ତଳେ କିମ୍ବା ଖୋଲା ଆକାଶ ତଳେ ରହିବା ଉଚିତ ନୁହେଁ।
1: ହଁ, ତୁରନ୍ତ ଆମେ ଘର ଭିତରକୁ ବା ଛାତ ତଳକୁ ପଳେଇ ଆସିବା ନିହାତି ଜରୁରୀ। ଇଏ ସଞ୍ଜ ବେଳଟା ଟିକେ ଗୀତ ବାଦ୍ୟର କାର୍ଯ୍ୟକ୍ରମ ରଖିଲେ ହୁଅନ୍ତାନି?
0: ହଉ, ଶ୍ରାବଣ ମାସ ସନ୍ଧ୍ୟାବେଳଟାରେ ଶିବଙ୍କର ଭଜନଟେ ଶୁଣିବା, ତାପରେ କଥାବାର୍ତ୍ତା ହେବା।
1: ହଉ।

0: ହାରିଲା ମୋ ଛତୁ ଚାଷରୁ ପୁରା, ଆଉ ତାରି ଦେଖା ଦେଖି ମୁଁ ଭାବିଛି ଏ ସନ ମୁଁ ଛତୁ ଚାଷଟା କରିବି।
1: ହେଲେ ମାଗୁଣୀ, ତୁ ଛତୁ ଚାଷ ପଦ୍ଧତି ବିଷୟରେ ଜାଣିଛୁ?
0: ଛତୁ ଚାଷ ପଦ୍ଧତି ନା ଅପା, ଛତୁ ଚାଷ ବିଷୟରେ ମୁଁ କିଛି ଜାଣିନି।
1: ହଉ, ତାହେଲେ ଆଜି ଆମ ବୈଠକକୁ ଜଣେ ସଫଳ ଛତୁ ଚାଷୀ ଆସୁଛନ୍ତି, ଆମେ ତାଙ୍କଠାରୁ ଛତୁ ଚାଷ ବିଷୟରେ ଶୁଣିନେବା।
0: ବଢିଆ ହେଲା, ଆଉ ଇଏ ଟିକେ ନିକି ସବୁ କଥା ଶୁଣିବା, ତେଣୁ ମୁଁ ଖାତା କଲମ କାଢ଼େ ଆଉ ମୁଁ ସବୁ ଟିପିବି, ଆଉ କଣ ଯାହା ଯାହା ମହାଶୟ କହିବେ ନା କି ଅପା?
1: ହଁ,
2: ନମସ୍କାର ଶ୍ରୋତା ବନ୍ଧୁ, ଆଜି ଆମ ଗହଣରେ ଅଛନ୍ତି କୃଷି ଉଦ୍ୟୋଗୀ, ଆମେ ତାଙ୍କଠୁ ଛତୁ ଚାଷ ବିଷୟରେ ବହୁତ ଉପାଦେୟ କଥା ଆଜି ଜାଣିବା ଏବଂ ଆଗକୁ ଆହୁରି ବହୁତ କଥା ବି ଶିଖିବା।
3: ମୋ ନାଁ ସନ୍ତୋଷ କୁମାର ମିଶ୍ର, କଳିଙ୍ଗ ଛତୁ ଉଦ୍ୟୋଗର ମୁଁ ପ୍ରୋପ୍ରାଇଟର ଛତୁଅଧିକାରୀ, ଘର ଆମର ପୁରୀ ଜିଲ୍ଲାର ଦାଣ୍ଡ ମୁକୁନ୍ଦପୁର ଗାଁରେ। 1988 ମସିହାରେ ବିଜେପି କଲେଜରୁ ପାସ୍ ଆଉଟ୍ ହେଲା ପରେ ମୁଁ ପୁଣି ଗୋଟେ ବର୍ଷ ପାଇଁ କୃଷି ମହାବିଦ୍ୟାଳୟ ଅଛି ଭୁବନେଶ୍ୱରରେ, ସେଠି ଡିଷ୍ଟାନ୍ସ ଏଜୁକେସନ୍ରେ ପୁଣି ଗୋଟେ କୋର୍ସ କଲି ଛତୁ ଚାଷ ଉପରେ। ଯେତେବେଳେ ଛତୁ ଚାଷ ଉପରେ ଆମେ ସବୁ ପାଠ ପଢ଼ିଲୁ, ସେତେବେଳେ ନା ଓଡ଼ିଶାରେ ଛତୁ ଚାଷର ଅଭାବ ହୋଇଥିଲା, ନା ଗୋଟେ ସୁନେଲି ଭବିଷ୍ୟତ ଥିଲା, କିଛି ଗୋଟେ ମାନେ ଅବାସ୍ତବ ସ୍ଥିତି ଭିତରେ ଆମେ ସବୁ ଗତି କରୁଥିଲୁ। କିନ୍ତୁ ମନରେ ଆଶା ଥିଲା ଯେ ଏଇ ଉଦ୍ୟୋଗଟି ଆରମ୍ଭ ହେଲେ ଓଡ଼ିଶାରେ ଅନେକ ଲୋକଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ ଏବଂ ଏହାକୁ ନେଇ ଦିନେ ଓଡ଼ିଶା ଗର୍ବ କରିବ। ଯେତେବେଳେ ଏହିସବୁ କଥା ଆମ ମନରେ ଥିଲା, ଆମ ସାର୍ମାନେ ଆମକୁ କହୁଥିଲେ, ସେ ସମୟରେ ମୋର ଗୋଟେ ପୁରାତନ କଥା ମନେ ପଡ଼ିଲା। 1973 ମସିହାରେ ଆମ ଗାଁକୁ ଓଡ଼ିଶାର ପ୍ରଥମ ଛତୁ ବୈଜ୍ଞାନିକ ଡକ୍ଟର ଘୋରାଚନ୍ଦ୍ର ରଥ ଆମ ଗାଁକୁ ଆସିଥିଲେ। ସେ ଥିଲେ ପ୍ରଥମ ଭାରତୀୟ ଯିଏକି ଚିକାଗୋରେ ଯାଇକରି କରିଥିଲେ ଡକ୍ଟରେଟ୍ ମସ୍ରୁମ୍ ଉପରେ। ସେ ଚାହୁଁଥିଲେ ଦୀଘାଠାରୁ ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ଯେଉଁ ଉପକୂଳବର୍ତ୍ତୀ ଅଞ୍ଚଳ ଅଛି, ଯେଉଁଠି ପ୍ରଚୁର ମାତ୍ରାରେ ଧାନ ଚାଷ ହୁଏ ଏବଂ ତାହା ଜଳବାୟୁ ଉଷ୍ମ ଆଦ୍ର, ଯେଉଁ ଜଳବାୟୁରେ କି ଛତୁ ଚାଷ ଭଲ ହେବ, ତା ଉପରେ ସେ ଗବେଷଣା କରିଥିଲେ। ଏବଂ ସେ କହିଥିଲେ ଓଡ଼ିଶା ଗୋଟିଏ ଗରିବ ରାଜ୍ୟ ହେଲେ ମଧ୍ୟ ଦିନ ଆସିବ ଓଡ଼ିଶା ଏଇ ଇଣ୍ଡଷ୍ଟ୍ରି ନେଇ ଗର୍ବ କରିବ ଏବଂ ଓଡ଼ିଶା ଭାରତବର୍ଷର ଛତୁ ଉତ୍ପାଦନକାରୀ ରାଜ୍ୟରେ ପରିଣତ ହେବ, ସାରା ଭାରତକୁ ଏଇ ରାଜ୍ୟର ଲୋକମାନେ ଛତୁ ଯୋଗାଇ ପାରିବେ। ସେତେବେଳେ ସ୍ୱପ୍ନ ଦେଖିଥିଲେ, ସେତେବେଳେ ଗାଁକୁ ଆସିଥିଲେ। ସେତେବେଳେ ଆମ ଘର ପାଖରେ ଗୋଟେ ଛୋଟିଆ ଘରେ କିଛି ଲୋକଙ୍କ ସହାୟତାରେ ଗୋଟେ ଛତୁ ଫାର୍ମ ଆରମ୍ଭ ହୋଇଥିଲା, ଯୋଡ଼ିଏ ବେଡ଼ ପଡ଼ିଥିଲା। ସେତେବେଳର ଯେଉଁ ଚିନ୍ତାଧାରା ଥିଲା ସେ କ୍ରମେ କ୍ରମେ ଲିଭିଗଲା। ଯେତେବେଳେ ମୁଁ ପୁଣି କୃଷି ମହାବିଦ୍ୟାଳୟରେ ପାଠ ପଢ଼ିଲି, ସେ ସମୟରେ ସେ କଥା ପୁଣି ଉଜ୍ଜୀବିତ ହେଲା, ତାଙ୍କ କଥା ମନେ ପଡ଼ିଲା। ସୌଭାଗ୍ୟକୁ ସେହି ସମୟରେ ଆମର ଟ୍ରପିକାଲ ମସ୍ରୁମ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଓୟୁଟ ମାଧ୍ୟମରେ ଯେଉଁ କାମ କରୁଛି, ତାର ଯେଉଁ ଦାୟିତ୍ୱ ଥାନ୍ତି ଡକ୍ଟର ଅଦିତ୍ୟ କୁମାର ପାତ୍ର, ଯିଏକି ଏ କଥାଟାକୁ ଆହୁରି ଆଗକୁ ନେବା ପାଇଁ ଆମକୁ ପ୍ରେରଣା ଦେଲେ, ନୂଆ ନୂଆ ସ୍ୱପ୍ନ ଦେଖାଇଲେ। ସେ ସ୍ୱପ୍ନରେ ଆଗବରେ ଆମେ ଆରମ୍ଭ କଲୁ। ଯେତେବେଳେ ପ୍ରାରମ୍ଭିକ ସ୍ତରରେ ଆରମ୍ଭ ହେଲା, ସେ ସମୟରେ ନା ମୋ ପାଖରେ ପୁଞ୍ଜି ଥିଲା, ନା ମୋତେ କିଏ ସପୋର୍ଟ ଦେଇଥିଲେ, ନା ଗୋଟେ ବାତାବରଣ ଭଲ ଥିଲା ସପକ୍ଷରେ। ମାତ୍ର 36 ଟଙ୍କା ପୁଞ୍ଜି ବିନିମୟରେ 4 ମଞ୍ଜି କିଣି ମୁଁ ଯେତେବେଳେ ଗାଁରେ ଛତୁ ଚାଷ ଆରମ୍ଭ କଲି, ସେଠୁ ଅପନ୍ତରା ଭୂଇଁରେ ଆରମ୍ଭ ହେଲା। ଏବଂ ତାହାକୁ ଦେଖି ଲୋକ ଆସିଲେ, ଗାଁରେ ଯେଉଁ ବଡ଼ ବଡ଼ ଲୋକ ଥିଲେ କହିଲେ, ଆରେ ସନ୍ତୋଷ ତ ବିଜେପି କଲେଜରେ ପାଠ ପଢ଼ୁଥିଲ, ଭଲ ତୁ ଷ୍ଟୁଡେଣ୍ଟ, ରନ୍ରେ ଫାଷ୍ଟ ହଉ, ସ୍ପୋର୍ଟସରେ ଭଲ କରୁ, ସମାଜର ଅନେକ କାମ କରୁ, ତୁ ଏଇ ଧନ୍ଦା କ'ଣ କରୁଛୁ, ଏଇସବୁ କ'ଣ ତୋ ଦ୍ୱାରା ହେବ, ତୁ ଆଉ କରନା, ଆକୁ ଗଲେ ଜୀବନ ଜୀବିକା ହେଇପାରିବନି ଏବଂ ତୁ ଚାକିରି ବାକିରି କର। ଘରେ କିନ୍ତୁ ମୋର ନନା, ବୋଉ, ମୋର ଜେଜେମା, ବିଶେଷ କରି ଜେଜେମା କହିଲେ, ସେ ପିଲାଟି ଯାହା କହୁଛି ତାହା କରୁ, କାରଣ ତାକୁ ସ୍ୱାଧୀନ ରୂପେ ବଞ୍ଚିବାକୁ ଦିଅ, ଚାକିରି ତ ସମସ୍ତେ କରୁଛନ୍ତି, ବ୍ୟବସାୟ ସମସ୍ତେ କରୁଛନ୍ତି, ଗୋଟେ ନୂଆ ଜିନିଷ ଆରମ୍ଭ କରୁଛି। ତେଣୁ ସେ ଜେଜେମାଙ୍କ ପ୍ରେରଣା, ବାପା ମାଆଙ୍କ ଆଶୀର୍ବାଦ, ତାଙ୍କର ପ୍ରେରଣା ସେମାନେ ମନା କରୁନାହାନ୍ତି କେହି। ତେଣୁ ସେହି ପରିପ୍ରେକ୍ଷୀରେ ମୁଁ କାମଟି ଆଗେଇ ନେଲି। 4 ବେଡ଼ରେ ଆମକୁ ପଢ଼ା ହେଇଥିଲା, ଗୋଟିଏ ବେଡ଼ରୁ ପ୍ରାୟ 4 ଫୁଟିବ, କିନ୍ତୁ 4 ବେଡ଼ ପକେଇଲେ ମହିଳା 16 ଫୁଟିବ, ତାକୁ ନେଇ ଆଗକୁ ଯିବି। ବାସ୍ତୁ ସେତେବେଳକୁ ମୁଁ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ପାଠ ପଢ଼ିବା ପାଇଁ ପ୍ରିପେୟାର ହେଉଥାଏ, କିନ୍ତୁ ମୋତେ ସ୍ୱପ୍ନ ଦେଖାଇ ଦିଆଗଲା ସେଠି କିଛି ଲାଭ ହେବନି, ତୁ ଏଇଠି ଗାଁରେ ଛତୁ ଚାଷ କଲେ ଏଠି ଲକ୍ଷ ଲକ୍ଷ ଆୟ ହେବ ଏବଂ ତୁ ଏଇଠି ଭଲରେ ଜୀବନଯାପନ କରିବୁ। ତେଣୁ ସେ ଯେଉଁ ସ୍ୱପ୍ନ ଆମକୁ ଆଗକୁ ବଢ଼ିବା ସହାୟତା କଲା। 4 ବେଡ଼ରୁ ଆମେ ଭାବିଥିଲୁ 16 ଫୁଟିବ ବୋଲି, କିନ୍ତୁ ଛତୁ ଫୁଟିଲା ମାତ୍ର 3, ତେଣୁ ତାହା ହିଁ ହେଲା ମୋର ଖଡ଼ିପାଠ ଛତୁ ଚାଷର, ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର। ସେଇ ଖଡ଼ିପାଠକୁ ପୁଞ୍ଜି କରିକିରି ଆଗକୁ ବଢ଼ିଲି। କ୍ରମେ କ୍ରମେ ଯେଉଁ ଲୋକମାନେ ମୋତେ ବିରୋଧ କରୁଥିଲେ ସେମାନେ ସବୁ ସାଇଲେଣ୍ଟ ହୋଇଗଲେ। ମୁଁ ତାଙ୍କୁ ବୁଝାଇ ଦେଇଥିଲି ଯେ ଏଇ କଥା ଦିନେ ଓଡ଼ିଶାକୁ ଗୋଟେ ପରିଚୟ ଦେବ, ବାସ୍ତବିକ ସଫଳ ହୋଇଛି ଓଡ଼ିଶା, ଯେ ଭାରତବର୍ଷର 1 ଜାଗାରେ ପହଞ୍ଚି ଛତୁ ଚାଷରେ। ଆମେ ସବୁଥିରେ ପଶିରେ ଥିଲେ ମଧ୍ୟ ଆମେ ଓଡ଼ିଶା ଭାରତବର୍ଷରେ 2019 ମସିହା ପରଠାରୁ ଲଗାତାର ଭାବେ ହରିୟାଣାକୁ, ପଞ୍ଜାବକୁ, ବଡ଼ ରାଜ୍ୟକୁ ଯେଉଁମାନେ ଛତୁ ଚାଷ ଆଗରେ ଥିଲେ ତାଙ୍କୁ ପଛରେ ପକାଇ ପାଳ ଛତୁ, ଧିଙ୍ଗିର ଛତୁ ଏବଂ ଗୋତାମ ଛତୁରେ ଆମେ ଆଗେଇ ଅଛୁ। ବିଶେଷ କରି ପାଳ ଛତୁ ଆମ ରାଜ୍ୟର ଗୋଟେ ପରିଚୟ ହୋଇଯାଇଛି।
2: ବାଃ, ଖୁବ୍ ସୁନ୍ଦର, ଆପଣଙ୍କ ପ୍ରଚେଷ୍ଟାକୁ ମାନିବାକୁ ପଡ଼ିବ। ଆଚ୍ଛା, ଏଇ ଛତୁ ଚାଷ କଲାବେଳେ ଆପଣଙ୍କୁ ଆଉ ସବୁ କ'ଣ ଆହ୍ୱାନ ସବୁ ଆସିଲା ବା ବାଟରେ ଆଉ କ'ଣ ବାଧାବିଘ୍ନ ସବୁ ଆସିଲା?
3: କୃଷି ଗୋଟିଏ ପ୍ରତିକୂଳ ପରିସ୍ଥିତିରେ ସଫଳ ହେବା ପାଇଁ ପ୍ରେରଣା ଯୋଗାଏ। ଚାଷୀ ଗୋଟିଏ ପ୍ରାଣୀ ଯିଏକି ଲକ୍ଷ ଲକ୍ଷ ଜୀବଙ୍କୁ ପୋଷେ, ଏବଂ ବିଶେଷ କରି ଇଏ ଗୋଟେ ନାଇଦରେ ପ୍ଲାଣ୍ଟ ନରେ ଆନିମଲ୍, ଇଏ ଗୋଟେ ପ୍ରାଣୀ ନୁହେଁ କିମ୍ବା ଗୋଟେ ଉଦ୍ଭିଦ ନୁହେଁ, ଇଏ ଗୋଟେ ଫଙ୍ଗସ୍। ଏ ପୃଥିବୀରେ 1,44,000 ପ୍ରଜାତିର ଫଙ୍ଗସ୍ ଅଛନ୍ତି, ତାକୁ ପୁଣି ଡିଭିଜନ୍ କରାଯାଇଛି, ଏହା ଭିତରୁ ଇଡିବୁଲ୍ ଫଙ୍ଗସ୍ ମାତ୍ର 1,000 ପ୍ରକାରର, ବାକି ତକ ସବୁ

0: ଅପା ଓ କି ଭଜନ, ସତରେ ମୋ ମନ କର୍ଣ୍ଣ ପବିତ୍ର ହେଇଗଲା।
1: ହଁ, ଭାରି ଭଲ ଭଜନଟେ।
0: ଇଏ ଏଥର ଯେମିତି ବର୍ଷା ହେଲାଣି ବୁଝିଲ ଅପା, ମତେ କାଇଁ ଲାଗୁଛି ଆଉ ଭଲ ଧାନ ଅମଳ ହବନି, ସେଇଥିପାଇଁ ମୁଁ ଭାବୁଛି ଏଥର ଗୋଟେ ନୂଆ ଚାଷଟେ କରିବି।
1: କି ଚାଷ କରିବୁ କିରେ ମାଗୁଣୀ?
0: ଛତୁ ଚାଷ।
1: ବା, ବଢିଆ କଥାଟେ କହିଲୁ, ଏତେ ଦିନ ପରେ ତୋ ମୁଣ୍ଡରେ ବୁଦ୍ଧି ପଶିଲା।
0: ଏ ଛତୁ ଚାଷ ଆଇଡିଆଟା କୋଉଠୁ ପାଇଲି କହିଲ ଅପା?
1: କୋଉଠୁ ପାଇଲୁ?
0: ଏ ଯୋଉ ଅପା ଆମ ଜୟପୁର ଗାଁ,
1: ହଁ,
0: ଇଏ ପାଗଳା ଦାଦା ପୁଅ ମନୁଆ,
1: ହଁ,
0: ସିଏ ଗଲା ଥର ଛତୁ ଚାଷ କରି ଗୋଟିଏ ଚାରି ଚକିଆଟେ କିଣିଛି।
1: ହଁ
0: ହଁ।

0: ପଏଜନସ୍, ତେଣୁ ୟାକୁ ନେଇ କାମ କରିବା ସବୁଠୁ ବଡ଼ କଷ୍ଟକର କାମ। ଗାଈ ଚାଷ ହେଉ, ମାଛ ଚାଷ ହେଉ, ଆପଣଙ୍କ ଧାନ ଚାଷ ହେଉ, ବିଭିନ୍ନ ଚାଷ ବିଭିନ୍ନ ବର୍ଷ ବର୍ଷ ଧରିକି କି 5,000 କି 1,000 ବର୍ଷ ଧରିକି ଆରମ୍ଭ ହେଲାଣି, କିନ୍ତୁ ଛତୁ ଚାଷ ଗୋଟେ ନବୀନତମ ଜ୍ଞାନକୌଶଳ ଯାହାକି ତାକୁ ବହୁତ ହର୍ଡଲ୍ସ ଆସିବ ହିଁ ସ୍ୱାଭାବିକ। ଆପଣ ବେଡ଼୍ ପକାଇବେ, ମଞ୍ଜି ଦେବେ, ଛତୁ ଫୁଟିବନି, ଛତୁ ଫୁଟିବ ଛୋଟ ଛୋଟ ହେବ ବଢ଼ିବନି, ସିଏ ଗୋଟେ ସମସ୍ୟା। ଆପଣ ତାକୁ ନେଇକରି ବିକ୍ରି କରିବା, ସିଏ ଗୋଟେ ସମସ୍ୟା। ଆପଣ ବିଶ୍ୱାସ କରିବେନି ଯେ ଯେଉଁ ସମୟରେ ଛତୁ ଚାଷ ଆରମ୍ଭ ହେଲା ସେତେବେଳେ ଲୋକମାନେ ଛତୁ ଖାଇବା ଜାଣିଥିଲେ ସତ, କିନ୍ତୁ ତାହା ଚାଷ ହେଇ ବଜାରରେ ବିକ୍ରି ହେବ ଏ କଥା କେହି ଭାବିନଥିଲେ। ତେଣୁ ମୋର ଯେତେବେଳେ 5 କିଲୋ 200 ଗ୍ରାମ ଛତୁ ନେଇକରି ମୁଁ ରାଜମହଲ ଛକରେ ଠିଆ ହେଲି, ସେ ସମୟରେ ସେ ଜିନ୍ ପ୍ୟାଣ୍ଟ ସାର୍ଟ ଥାଏ, କଲେଜ ପ୍ୟାଣ୍ଟ ସାର୍ଟ ଥାଏ, ଗଜରା ଗଜରା ଦାଢ଼ି, ତାକୁ ନେଇ ମୁଁ ଗଛମୂଳ ଠିଆ ହେଲି। ମୋର ଥିବା ଜୁନିୟର ପିଲାମାନେ ଯେଉଁମାନେ ମୋତେ ଚିହ୍ନିଥିଲେ କହିଲେ, ସାର୍ ଭାଇନା କ'ଣ ଆପଣ ଏମ୍ଏ କରିବା କଥା, ଆପଣ ଏଠି କ'ଣ ଛତୁ ବିକୁଛନ୍ତି? କହିଲା, ଦେଖ ଏଇ ଯେଉଁ ଜିନିଷ ମୁଁ କରୁଛି ଏହା ଦିନେ ଲକ୍ଷ ଲକ୍ଷ ଓଡ଼ିଆକୁ କାମ ଦେବ, ଓଡ଼ିଆଙ୍କ ମନରେ ଖୁସି ଦେବ ଏବଂ ଗର୍ବ ଦେବ। ଯେଉଁ ଓଡ଼ିଆର ଲୋକଙ୍କର ପରିଚୟ ହେଉଛି ଦାଦନ ଖଟିବା, ଯେଉଁ ଓଡ଼ିଆର ପରିଚୟ ହେଉଛି ବଙ୍ଗଳାରେ ଯାଇକି ବାସନ ମାଜିବା ଏବଂ ବଗିଚାରେ କାମ କରିବା, ଏବଂ ଯେଉଁ ଲୋକଙ୍କର କାମ ହେଉଛି ଇଟା ବାଡ଼ିବା ଆନ୍ଧ୍ରପ୍ରଦେଶରେ, ସେ ଶ୍ରମିକମାନେ ଫେରିବେ ଏଠିକି, ନଡ଼ା ପାଣି ଅଛି ତାକୁ ନେଇ ଯେଉଁ ଖାଦ୍ୟ ତିଆରି ହେବ, ତା ଭାରତବର୍ଷରେ ଓଡ଼ିଶାର ଗୋଟେ ନୂଆ ପରିଚୟ ତିଆରି କରିବ। ସେମାନେ ଯେଉଁ ପିଲାମାନେ ଶୁଣନ୍ତି ସେମାନେ ହସିଦିଅନ୍ତି ଟିକେ, ଆଏ କ'ଣ କହୁଛନ୍ତି ସାର୍। ତେଣୁ ସେ ପରିଚୟ ଯେତେବେଳେ ସେମାନେ ଦେଖନ୍ତି ବିଭିନ୍ନ ଟିଭିର ପ୍ରୋଗ୍ରାମରେ, ଯେତେବେଳେ ସମ୍ବାଦପତ୍ରରେ, ଯେତେବେଳେ ଗୁଗୁଲରେ ମାରନ୍ତି, ମସ୍ରୁମ୍ ମ୍ୟାନ୍ ଅଫ୍ ଓଡ଼ିଶା ଗୁଗୁଲରେ ମାରିଲେ ଦେଖାହେଉଛି ମୋ କାହାଣୀ, ଯେତେବେଳେ ସେମାନେ ଦେଖା ହୁଅନ୍ତି କହନ୍ତି, ଭାଇ ତୁମେ ଯେତେବେଳେ ଯେଉଁ କଥା କହିଥିଲ ସେ କଥାଟି ମୋର ଏବେ ବି ମନେ ଅଛି, ସେ କଥାଟି ଏବେ ପୂରଣ ହେଇଛି। ମୁଁ ସେଥିପାଇଁ କି ଗୋଟିଏ ବର୍ଷରେ ହେଇନି, 1989ରୁ ଟିଲ୍ ନାଓ 2026, ଏ ଯେଉଁ ଲମ୍ବା ଇତିହାସ, ତା ଭିତରେ ଅନେକ ଘଟଣା ଘଟିଯାଇଛି, ଅନେକ ପ୍ରତିରୋଧ ମଧ୍ୟ ଆସିଛି। 6-6ଟା ବାତ୍ୟା, ମହାବାତ୍ୟା, ଫାଇଲିନ, ଫନି, ହୁଡ଼ୁହୁଡ଼, ତିତ୍ଲି, ଏମିତି ଅନେକ ବାତ୍ୟା, ତା ସହିତ 2-3ଟା ବନ୍ୟା। ସେ ଫାର୍ମ ଉପରେ ଯାଇଛି, ଫାର୍ମ ଭାଙ୍ଗିଯାଇଛି, କିନ୍ତୁ ମୁଁ ମନ ଭାଙ୍ଗିନି, ସେ ଫାର୍ମ ଛାଡ଼ିଯୋଗୁଁ ଠିଆ କରିଛି, ମୁଁ ବି ଠିଆ ହେଇଛି, ଏବଂ ସେ ପ୍ରତିକୂଳ ପରିସ୍ଥିତିରେ ଠିଆ କାରଣରୁ ଅନେକ ଲୋକ ସାହାରା ପାଲଟିଛନ୍ତି। ନିରନ୍ତର ଭାବେ ଲୋକମାନଙ୍କୁ ଜ୍ଞାନ କୌଶଳ ଦେବା ସଙ୍ଗେ ସଙ୍ଗେ ଭାରତବର୍ଷର 11ଟା ରାଜ୍ୟକୁ ଏ ଟେକ୍ନୋଲୋଜି ସମ୍ପ୍ରସାରଣ କରିଛି। ଏବଂ ସବୁଠୁ ଖୁସିରେ ହେଉଛି, ଯେତେବେଳେ ଆମର ଗୋଟିଏ ହେଡ଼ ଅଫିସ୍ ଅଛି ଡାଇରେକ୍ଟର ଅଫ୍ ମସ୍ରୁମ୍ ରିସର୍ଚ୍ଚ ସୋଲାନରେ, ହିମାଚଳ ପ୍ରଦେଶରେ, ପ୍ରତିବର୍ଷ ଏଠି ମେଳା ଲାଗେ। 2011 ମସିହାରେ ପ୍ରଥମ ଓଡ଼ିଆ ହିସାବରେ ଯେତେବେଳେ ମୋତେ ଆଇସିଆର୍ ଆୱାର୍ଡ଼ ତରଫରୁ ଗୋଟିଏ ସମ୍ମାନସୂଚକ ପଦ ମିଳିଲା, ଯେ ସେ ସମୟରେ ମୋ ଆଖିରେ ଲୁହାସିଗଲା, ପ୍ରକୃତିରେ ମୁଁ ଯେଉଁ ପ୍ରତିକୂଳ ପରିସ୍ଥିତିକୁ ଏଠି ପହଞ୍ଚିଛି ତା ପ୍ରତି ନିଶ୍ଚିତ ରୂପେ ଉପନା କିଏ ଗୋଟେ ଦେଖୁଛି ମୋତେ। ତା ଯୋଗୁଁ ସର୍ବୋଚ୍ଚ ସଂସ୍ଥା ଯେଉଁ କୃଷି ବିଭାଗର ଆଇସିଆର୍, ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚର୍ ରିସର୍ଚ୍ଚ, ତାହା ଆଜି ମୋତେ ଦେଇଛି, ଏବଂ ତାହା ପ୍ରଥମ ଓଡ଼ିଆ ଲୋକ ପାଇଥିବା କାରଣରୁ ମୋ ମନରେ ବହୁତ ଖୁସି ହୋଇଯାଇଥିଲା। ତାଠୁ ମୁଁ ଆଗେଇ ଚାଲିଲି ଏବଂ ପୁରସ୍କାର ପାଇଁ କାମ କରୁନଥିଲି, ମୁଁ କାମ କରୁଥିଲି ମୋ ଓଡ଼ିଆ ଲୋକମାନେ ଯେଉଁମାନେ ବାହାରେ ଦାରିଦ୍ର୍ୟ ସୀମାର ରହିକରି ସେମାନେ ବାହାରେ କୁଡ଼ିବେଳା ଖଟୁଛନ୍ତି, ସୁରଟରେ ଲୁଗା ପିଙ୍ଗି କରୁଛନ୍ତି, ବମ୍ବେରେ ଚା ବିକୁଛନ୍ତି, ବହୁତ ଦୁଃଖରେ କଥା ଖଟୁଛନ୍ତି। ମୁଁ ସାରା ଭାରତବର୍ଷ ବୁଲା ଦେଖିଲି ଯେ ଓଡ଼ିଆ ଲୋକମାନଙ୍କ ପାଇଁ ଟ୍ୟାଲେଣ୍ଟ ଅଛି, ପରିଶ୍ରମୀ ସେମାନେ, ସେମାନଙ୍କୁ ଉଦ୍ୟମ କରିବାର ସମର୍ଥ ଅଛି, କିନ୍ତୁ ସୁଯୋଗ ଅଭାବରୁ ସେମାନେ ପାରୁନାହାନ୍ତି। ସେହି ସକାଶେ ଯେତେବେଳେ ଲୋକମାନେ କାମ ପାଇଲେ, ଆଜି 130,000 ଉର୍ଦ୍ଧ୍ୱ ଲୋକ ଏଠି ଫ୍ୟାମିଲି ଏଠି କାମ ପାଇଛନ୍ତି, ଏବଂ ବାର୍ଷିକ 2,500,000 କୋଟିର କାରବାର ହେଉଛି, 350ଟା ମଞ୍ଜି ୟୁନିଟ୍ ଅଛି, ଏବଂ ବହୁତ କାମ ହେବା କାରଣରୁ ଓଡ଼ିଶା ଯେ ଏଗାଗେର ଅଛି।
1: ଆପଣଙ୍କ ଉଦ୍ୟମ ବହୁତ ପ୍ରେରଣାଦାୟୀ। ତାହେଲେ ଏଇସବୁ ଛତୁ ଚାଷର ଉଦ୍ୟମ କଲା ଭିତରେ ଆପଣଙ୍କ ପ୍ରୋତ୍ସାହନ ସବୁ କିଏ ହେଇଛନ୍ତି, କିଏ ବାଟରେ ଆପଣଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି?
0: ପ୍ରଥମ ପ୍ରୋତ୍ସାହନ ମୋ ବାପା ମା, ତାଙ୍କର ଆଶୀର୍ବାଦ, ତାଙ୍କର କେବେ ନିରାଶ କରିବା ଦେଇନାହାନ୍ତି ସେ, ଏବଂ ତା ସହିତ ମୁଁ କୃଷି ବୈଜ୍ଞାନିକମାନେ ଯେଉଁମାନେ ମୋତେ ପାଠ ପଢ଼ାଉଥିଲେ, ଯେଉଁମାନଙ୍କ ପାଖରେ ମୁଁ ଶିଖିଥିଲି, ଅନେକ ବୈଜ୍ଞାନିକ ନାଁ ତ କହିବ ମୁଁ ସମସ୍ତଙ୍କର, ତଥାପି ଡକ୍ଟର ଗୁହରଚନ୍ଦ୍ର ରଥ, ଡକ୍ଟର ଅଦୈତ କୁମାର ପାତ୍ର, ଡକ୍ଟର ନିରଞ୍ଜନ ପଣ୍ଡା, ଡକ୍ଟର ଚିନାରା, ଡକ୍ଟର ବିକ୍ରମ ପାଣି, ଡକ୍ଟର କୈଳାଶିବର ମହାପାତ୍ର, ଅନେକ ସାଇଣ୍ଟିଷ୍ଟ ଯେଉଁମାନେ ସହାସ କରିଛନ୍ତି, ଏବଂ ସେଥିପାଇଁ ମଧ୍ୟ ସରକାର ମଧ୍ୟ ପ୍ରୋତ୍ସାହନ ଦେଇଛନ୍ତି। 2005 ଅକ୍ଷି ତୃତୀୟାର ପୂର୍ବ ଦିନ ମୋତେ ଗୋଟେ ଚିଠି ଆସିଲା, ଆପଣ ଆସନ୍ତୁ, ଆପଣଙ୍କୁ କାଲି ସମ୍ମାନିତ କରାଯିବ ଅକ୍ଷି ତୃତୀୟାରେ। ମୁଁ କ'ଣ ସମ୍ମାନ ନା, ଆପଣ ଛତୁ ଚାଷରେ ଏତେ ଲୋକଙ୍କୁ ସାହାଯ୍ୟ କରିଥିବା କାରଣରୁ ଆପଣଙ୍କୁ ସମ୍ମାନିତ କରାଯିବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଷି ତୃତୀୟା ଦିନ ଗୋଟିଏ ମାନପତ୍ର, ଗୋଟିଏ ସାଲ୍ ଦେଇକି ମୋତେ ଯେତେବେଳେ ପଚାରିଲେ, ତୁମ ଲକ୍ଷ୍ୟ କ'ଣ କ'ଣ ତୁମେ ଚାହୁଁଛ, ମୁଁ କହିଲି ଆଜ୍ଞା ଆଗକୁ ଯିବି ଛତୁ ଚାଷରେ, ନା ତୁମେ ଆଗକୁ ଚାଲ, ମୁଁ ତୁମ ପଛରେ ଅଛି। 10,000 ଲୋକ ମୁଁ ବି ତାଳି ମାରିଲେ, ସେଇଠି ମୋ ମନୋବଳ ବଢ଼ିଗଲା ଯେ ମୁଁ ଯିଏ ଚାକିରି କରିଥାନ୍ତି ବା ଅନେକ ଛୋଟ କାଟ ବ୍ୟବସାୟ କରିଥାନ୍ତି, ଆଜି ଏ ସମ୍ମାନ ମୋତେ ମିଳିନଥାନ୍ତା। ପ୍ରଥମ ଓଡ଼ିଆ ଚାଷୀ ହିସାବରେ ଆମ ଷ୍ଟେଟ୍ ଆୱାର୍ଡ଼ର ପ୍ରଥମ ଷ୍ଟେଟ୍ ଆୱାର୍ଡ଼ ମୋତେ ପାଇଛି। ଦ୍ୱିତୀୟ କଥା ହେଉଛି ସରକାରୀ ସହାୟତା, ସରକାରୀ ସହାୟତାର ହାତ ସେମାନେ ବଢ଼ାଇଛନ୍ତି। ପ୍ରଥମେ ପ୍ରଥମେ ସେମାନେ ଲୋନ୍ ଦେବାକୁ ନାପସନ୍ଦ କରୁଥିଲେ, 5,270 ଟଙ୍କା ପ୍ରଥମେ ଲୋନ୍ ଦେଇଥିଲେ, ତାକୁ ସୁଝି ସାରିଲା ପରେ ମୁଁ ପୁଣି 1,00,000 ଲୋନ୍ ପାଇଲି, ସେ ଲୋନ୍ ସୁଝିଲା ପରେ ଏବେ ମୁଁ 10ମ ଥର ପାଇଁ ଲୋନ୍ ଆଣିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, MIDH, ଯୋଜନା ଏବଂ ଉଦ୍ୟାନ କୃଷି ଯୋଜନା ଅନେକ ଯୋଜନା ଭିତରେ ଆମର ସରକାର ଆମକୁ ହାତ ବଢ଼େଇଛନ୍ତି। ତାର କାରଣ ହେଉଛି ଲୋକଙ୍କ ପାଖରେ ଏବେ ସମୟ ଆଉ ନାହିଁ, ବିଶେଷ କରିକି ତାଙ୍କର ମାନେ ଅବସର ନେବା ପାଇଁ। କାମ ଦରକାର, ଲୋକଙ୍କୁ ରୋଜଗାର ଦରକାର, ଲୋକଙ୍କ ପରିବାର ପ୍ରଚଳନ ଦରକାର। ସେଥିପାଇଁ ସରକାର ବିଭିନ୍ନ

0: ଯୋଜନା ମାଧ୍ୟମରେ ଆମକୁ ସହାୟତା ଦେଇଛନ୍ତି। ମୁଁ ଏବେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଇ ଦ୍ୱିତୀୟ ଥର ପାଇଁ ଲୋନ୍ ଆଣିଛି, ପ୍ରାୟ ସେଇ 40 ଲକ୍ଷ ଟଙ୍କା, ସେଥିରୁ ଅଧା ଅଧି ଛାଡ଼ ହେଇଛି ଏବଂ ଆଉ ଅଧାକୁ ମୁଁ ଶୁଝି ଚାଲିଛି। ତେଣୁ ସରକାର ଯଥେଷ୍ଟ ସହାୟତା ହାତ ବଢ଼ାଉଛନ୍ତି। ଆମର ଚାଷୀମାନେ ଦିନରାତି ପରିଶ୍ରମ କରୁଥିବା କାରଣରୁ ଅନେକ ସରକାରୀ ଯୋଜନା ବିଷୟରେ ଜାଣିପାରନ୍ତି ନାହିଁ, ସେଥିପାଇଁ ଉଦ୍ୟାନ ବିଭାଗ ତରଫରୁ MIDH ମାନେ ଆପଣଙ୍କର ଗୋଟେ ବଢ଼ିଆ ଯୋଜନା, ସେ ଯୋଜନାରେ ଏବେ 2 ଲକ୍ଷ ଟଙ୍କାର ଗୋଟେ ଯୋଜନା ଆସିଛି, ଯେଉଁ ଯୋଜନାରେ କି 1 ଲକ୍ଷ ଟଙ୍କା ଛାଡ଼, ଯଦି 2 ଲକ୍ଷ ଟଙ୍କାରେ ଗୋଟିଏ ପ୍ରୋଜେକ୍ଟ କରେ ସେଥିରେ ସରକାର ଦେବେ 1 ଲକ୍ଷ ଟଙ୍କା। ସେ ଯୋଜନା ବ୍ୟତୀତ ଆପଣଙ୍କର ସେଲ୍ଫ ହେଲ୍ପ ଗ୍ରୁପ୍ ମାନେ କହୁଛନ୍ତି, ସେମାନେ ଯେ ଛୋଟ ଛୋଟ ଫାର୍ମ କରିବେ ସେମାନେ ମଧ୍ୟ ଗ୍ରୁପ୍ କଲେ 8,000 ଟଙ୍କା ଏବଂ ଇଣ୍ଡିଭିଜୁଆଲ୍ କଲେ 7,000 ଟଙ୍କାର ସବସିଡ଼ି ମଧ୍ୟ ସେଥିରେ ଅଛି। ଏବଂ ସବୁଠୁ ଭଲ ଯୋଜନା ହେଉଛି ଆପଣଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଯାହାକି ସଫଳତାର ସହିତ କାର୍ଯ୍ୟକାରୀ ହେଉଛି ଏବଂ ସେଥିରେ ମହିଳାମାନଙ୍କୁ 50%, ସାଧାରଣ ବର୍ଗର 40%, ଏବଂ ଯେଉଁମାନେ ଏଗ୍ରିକଲଚର ଗ୍ରାଜୁଏଟ୍ ସେମାନଙ୍କୁ 50%, ଏବଂ ଆଦିବାସୀ ଏବଂ ହରିଜନ ମାନଙ୍କୁ ସେମାନଙ୍କୁ ମଧ୍ୟ 50%। ଏହି ଯୋଜନାଟି ଗୋଟେ ଟାଇମ୍ ବାଉଣ୍ଡ ପ୍ରୋଜେକ୍ଟ, ଆପଣ ଠିକ୍ ସମୟରେ ଯଦି କରିବେ ତାହେଲେ ଆପଣ ସବସିଡ଼ି 2 କୋଟି ଟଙ୍କାର ପର୍ଯ୍ୟନ୍ତ ସବସିଡ଼ି ମଧ୍ୟ ଏଥିରେ ରହିଛି। ଏଥିରେ ଆପଣ ଛତୁ ଚାଷ, ଛତୁ ମଞ୍ଜି ତିଆରି କାରଖାନା, ଛତୁ ପ୍ରୋସେସିଂ ଏବଂ ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ କରିକି ଆପଣମାନେ ସହାୟତା ପାଇପାରିବେ।
1: ଆମେ ଛତୁ ଚାଷ ତ କରିବା, କିନ୍ତୁ ଆମେ ମାର୍କେଟ ବା ବଜାର ବ୍ୟବସ୍ଥା ଅଛି ତ, ତାକୁ ପୁଣି ବିକିବା ତାର ଆଗକୁ ପୁଣି।
0: ପ୍ରଥମ ଦିନର ଛତୁ ଚାଷ ଯୋଜନା ଆରମ୍ଭ କଲି, ମୋତେ ସାର୍ମାନେ କହିଥିଲେ ଆପଣ ଯେଉଁଠି ବି ବିକ୍ରି ହେବ। ମୁଁ ଯେତେବେଳେ ରାଜମହଲ ଛକରେ ଯାଇ ଛତୁ ବିକ୍ରି ଆରମ୍ଭ କଲି, ସେ ସମୟ ଲୋକ ପଚାରିଲେ ଇଏ ମେ ମାସରେ ଛତୁ ଆସିଲା କେଉଁଠୁ? ମୁଁ କହିଲି ଆଜ୍ଞା ଚାଷ ହେଉଛି ନା ନା, ଇଏ ଚାଷ ହେବା ଜିନିଷ, ଇଏ ଅଲଗା ଜିନିଷ, ଗୋଟେ କ'ଣ ଅଣ୍ଡା ଭଳିଆ ଦେଖାଉଛି। ମୁଁ କହିଲି ଏଟା ଛତୁର କଢ ନା, ଛତୁ ଫୁଟି ତ ଫୁଟିଲେ ବିକ୍ରି ହେବେ, ଇଏ କ'ଣ ଅଣ୍ଡା ଭଳିଆ ବିକ୍ରି କରୁଛନ୍ତି? ମୁଁ କହିଲେ କିପିଂ କ୍ୱାଲିଟି ରହିବ, ୟାକୁ ରଖିଲେ 24 ଘଣ୍ଟା ରଖିପାରିବେ, ଫୁଟିଲେ ଆଜ୍ଞା ମାତ୍ର 2-3 ଘଣ୍ଟାରେ ବନ୍ଦ ଖରାପ ହୋଇଯିବ। ତେଣୁ ମାର୍କେଟିଂ ପାଇଁ ସେଦିନ ମୁଁ ଲଗାତାର ଭାବେ ସନ୍ଧ୍ୟା 5ଟାରୁ ରାତି 9ଟା ପର୍ଯ୍ୟନ୍ତ ମୁଁ ଠିଆ ହେଲି। ମୋ ସାମ୍ନାରେ ମୋର ଗାଁକୁ ଶେଷ ବସ୍ଟି 9ଟା 15ରେ ପଳେଇଲା, ନା ମୋ ପାଖେ ପଇସା ଥାଏ ଆସିବା ପାଇଁ, ନା ଖାଇବା ପାଇଁ ପଇସା ଥାଏ। ସେ ଛତୁକୁ ତକିଆ କରି ମୁଁ ଫୁଟପାଥରେ ଶୋଇଯାଇଥିଲି ସେଦିନ। କିନ୍ତୁ ତା ପରଦିନ ସେ ଝାଡ଼ୁଦ୍ୱାରା ଯେଉଁମାନେ ଝାଡ଼ୁ କରନ୍ତି ସେମାନେ କହିଲେ ନାଇଁ ଆପଣ ଏଠିକାରେ ବିକ୍ରି ହେବ, ଆପଣ ସେ ପାଖାପାଖି କ୍ୱାର୍ଟରମାନଙ୍କରେ ବିକ୍ରି କରନ୍ତୁ। ମୁଁ ସେ ବ୍ୟାଗ୍ ଖଣ୍ଡ ଧରିକି ପାଖରେ କ୍ୱାର୍ଟରରେ ବିକ୍ରି କଲି, ସେମାନେ ଶିକ୍ଷିତ ଲୋକ ସେମାନେ ସବୁ ଜାଣିଲେ, ଜାଣିଲା ପରେ ଛତୁ ବିକ୍ରି ହେଇଗଲା। ସେ 9ଟା ବେଳୁ ଛତୁ ବିକ୍ରି ହେଲା, ମୋ ମନରେ ଭରସା ଆସିଲା ଗୋଟାଏ ଜାଗାରେ ଛତୁ ବିକ୍ରି ହେବନି, ବୁଲିକିରି ବିକ୍ରି କରିବାକୁ ପଡ଼ିବ ଏବଂ ତାହା ଧାରା ଏବେ ଅବ୍ୟାହତ ରହିଛି। ଆପଣ ଦେଖିବେ ଭୁବନେଶ୍ୱରରେ ପ୍ରାୟ 400 ପଏଣ୍ଟରେ ଆପଣଙ୍କର ଛତୁ ଟେବୁଲ୍ ମାନ ରଖିଛି, ତାପରେ ଛତୁର ରଖାହେଇଛି, ବ୍ୟାଗ୍ ଗୁଡ଼ା ରଖାହେଇଛି, ଛତୁ ବିକ୍ରି କର ଅସୁବିଧା କିଛି ନାହିଁ। ଏବେ ଦୁବାଇରୁ ଅର୍ଡ଼ର ଆସୁଛି, ଏବେ ବମ୍ବେରୁ ଅର୍ଡ଼ର ଆସୁଛି, ଏବେ ଆମ ରାଜ୍ୟରୁ 3-4ଟା ପ୍ରଦେଶକୁ ଜିନିଷ ଯାଉଛି, ଆନ୍ଧ୍ରପ୍ରଦେଶ ଯାଉଛି, ଆପଣ ଛତିଶଗଡ଼ ଯାଉଛି, ଆପଣ ପଶ୍ଚିମବଙ୍ଗ ଯାଉଛି, ଆପଣଙ୍କର ଏ ପାଖାପାଖି ଯେଉଁ ରାଜ୍ୟ ଗୁଡ଼ା 4ଟା ରାଜ୍ୟ ଅଛି, ସେ ରାଜ୍ୟକୁ ଛତୁ ଯାଉଛି। ଅସମ୍ଭବ ଡିମାଣ୍ଡ, ଯେଉଁଠି ଓଡ଼ିଆ ଲୋକ ଅଛନ୍ତି ସେମାନେ ସେଠି ଚାହୁଁଛନ୍ତି ଛତୁ ପାଇବା ପାଇଁ, କିନ୍ତୁ ପାଉନାହାନ୍ତି। ଯେତେବେଳେ କରୋନା ହେଲା ସେତେବେଳେ ସୁରଟରେ ଗୋଟେ କମ୍ପାନୀ ମୋତେ ଡାକିଲା, ଆପଣ ଏଠି ଛତୁ ଚାଷ ଉପରେ ଟ୍ରେନିଂ ଦିଅନ୍ତୁ। ମୁଁ ସେତେବେଳେ ଯେତେବେଳେ ରେଳ ଚାଲୁନଥିଲା ମୁଁ ପ୍ଲେନ୍ରେ ଯାଏ, ସେତେବେଳେ ମୁଁ ସାଙ୍ଗରେ 5 କିଲୋ ଛତୁ ସାଙ୍ଗରେ ନେଇଯାଏ ଏବଂ 5 କିଲୋ ଛତୁର ଦାମ ସେ ସମୟରେ ଏଠି ଯେତେବେଳେ 100 ଟଙ୍କା ବିକ୍ରି ହେଉଥିଲା ସେଠି ବି କରିଥିଲା 5 ଟଙ୍କା। ତେଣୁ ବାହାର ମାର୍କେଟ ପ୍ରଚଳନ ଅଛି, ଆମର ଓଡ଼ିଶା ବ୍ୟତୀତ ଅନେକ ଜାଗାରେ ପାଳ ଛତୁ ହେଉନଥିବା କାରଣରୁ ଆଗାମୀ ଦିନରେ ଏ ଇଣ୍ଡଷ୍ଟ୍ରି ଗୋଟେ ବିରାଟ ଇଣ୍ଡଷ୍ଟ୍ରି ଧାରଣ କରିବ। ମୋର ମଧ୍ୟ ଗୋଟିଏ ପାଇପ୍ ଲାଇନ୍ରେ ପ୍ରୋଜେକ୍ଟ ପଡ଼ିଛି 2 କୋଟି ଟଙ୍କାର, ଯେଉଁଥିରେ କି ଛତୁର 10ଟା ଆଇଟମ୍ ତିଆରି ହେବ। ଛତୁ ଆଚାର ତିଆରି ହେବ, ବଡ଼ି ତିଆରି ହେବ, ପାମ୍ପଡ଼ ତିଆରି ହେବ, ବିସ୍କୁଟ ତିଆରି ହେବ, ଚାଉମିନ୍ ତିଆରି ହେବ, ପାଉଡ଼ର ତିଆରି ହେବ, ପ୍ରୋଟିନ୍ ପାଉଡ଼ର ତିଆରି ହେବ ଏବଂ ସ୍କାନିଂ ତିଆରି ହେବ, ଯାହାକି ବଡ଼ ବଡ଼ ମଲ୍ ମାନଙ୍କରେ ବିକ୍ରି ହେବ। ଆମେ ଯେତେବେଳେ ଘରେ ଚାହା କରିବା ପାଇଁ ବା କ୍ଷୀରି କରିବା ପାଇଁ ଅମୁଲ ପ୍ୟାକେଟ୍ କାଟିକିରି ତାକୁ ପାଣିରେ ଗୋଳେଇକି କ୍ଷୀରି କରିକିରି ବା କ୍ଷୀର କରି ତାକୁ ୟୁଜ୍ କରୁଛୁ, ଠିକ୍ ସେମିତି ଆମର ପ୍ରୋସେସିଂ ଛତୁ ଯେତେବେଳେ ଦିଲ୍ଲୀର ଗୃହିଣୀ, କାଲକାଟାର ଗୃହିଣୀ, ବାଙ୍ଗାଲୋରର ଗୃହିଣୀ, ମାଡ୍ରାସର ଗୃହିଣୀ କାଟିକିରି ବିକ୍ରି କରିବ, ତା ତଳେ ଲେଖା ହେଇଥିବ ମେଡ୍ ଇନ୍ ଓଡ଼ିଶା, ସେହିଦିନ ପର୍ଯ୍ୟନ୍ତ ଆମର ଲଢ଼େଇ ଜାରି ରହିବ।
1: ଆଜିର ଶିକ୍ଷିତ ଯୁବଗୋଷ୍ଠୀ ଚାକିରି ପଛରେ ଧାଉଁଛନ୍ତି, କିନ୍ତୁ ସେମାନେ କିଭଳି ଚାଷକୁ ଆପଣେଇବେ ତାଙ୍କ ପାଇଁ କିଛି ସନ୍ଦେଶ ଦିଅନ୍ତୁ।
0: ପ୍ରତି ପାଣି ବଞ୍ଚାଇବା ପାଇଁ ବିଶେଷ କରି ମଣିଷ ପାଇଁ ରୋଟି, କପଡ଼ା, ମକାନ ପ୍ରଥମେ ଦରକାର। ଖାଦ୍ୟ, ଖାଦ୍ୟ ପାଇଁ ଚାଷ ହିଁ ଏକମାତ୍ର ଅବଲମ୍ବନ, ତା ବ୍ୟତୀତ ଅଲଗା ଉପାୟ ନାହିଁ। ଆପଣ 5 କୋଟି ଟଙ୍କା ଇନକମ୍ କରିପାରନ୍ତି, କିନ୍ତୁ ଆପଣ ମୁଠାଏ ଭାତ ନ ଖାଇଲେ ସେ 5 କୋଟିର ମୂଲ୍ୟ କିଛି ରହିବନି। ତେଣୁ ଆଗାମୀ ଦିନ ପିଢ଼ି ଯେଉଁ ଚାଷ ପାଇଁ ମୁହଁ ଫେରିଛନ୍ତି ସେ ଖୁବ୍ କମ୍ ଦିନରେ ପୁଣି ଫେରିବାକୁ ବାଧ୍ୟ ହେବେ। ତା କାରଣ ଆପଣଙ୍କର ପାରମ୍ପରିକ ଚାଷରୁ ଏବେ ନୂଆ ନୂଆ ଚାଷ କୌଶଳ ଉଦ୍ଭାବନ ହେଇସାରିଲାଣି, ଆବିଷ୍କାର ହେଇସାରିଲାଣି, ଲୋକ ଦେଖିଲେଣି ଯେ କମ୍ ଜାଗାରେ କେମିତି ଅଧିକା ପାଇବା। ଛତୁ ଚାଷ ଗୋଟିଏ ନବୀନତମ ଜ୍ଞାନକୌଶଳ, ଏହା ବିନା ଭୂମିରେ ଆପଣ ରାକ୍ କରିକି ଶୂନ୍ୟକୁ ମଧ୍ୟ ବ୍ୟବହାର କରିପାରିବେ। କମ୍ ଜାଗାରେ 1,000 ସ୍କୋୟାର ଫୁଟ ଜାଗାରେ ମାସିକ 30,000 ଟଙ୍କାର ଇନକମ୍ ହେବାର ବାଟ ମଧ୍ୟ କରାଯାଇଛି ଏବଂ ତାହା ବିକ୍ରି କରିବାର ଆଉ ଅସୁବିଧା ନାହିଁ। ଚାଷ କୌଶଳ ପରିବର୍ତ୍ତନ ହୋଇଛି, ନୂଆ ନୂଆ ଜ୍ଞାନକୌଶଳ ଲୋକ ଆପଣେଇଲେଣି। ଆଗାମୀ ଯୁବପିଢ଼ି ଯେଉଁ କମ୍ପ୍ୟୁଟର ଭାଗେ ବସିକି ଚାକିରି କରୁଛନ୍ତି, ସେମାନଙ୍କର ଚାକିରି ଆସ୍ତା ସ୍କୁଇଚ୍ AI ଆସିଗଲା ପରେ ଚାକିରି ସ୍କୁଇଚ୍ ହେବାକୁ ଯାଉଛି। ବିଭିନ୍ନ କମ୍ପାନୀ ଛଟେଇ କରିବା ଆରମ୍ଭ କଲେଣି, ବ୍ୟବସାୟ କରିବାକୁ 1,00,000 ଟଙ୍କା ଦରକାର ସେତକ ନାହିଁ। ତେଣୁ ଏଇ ଯେଉଁ ନବୀନତମ ଜ୍ଞାନ ଛତୁ ଚାଷଟି ମାତ୍ର

0: ଟଙ୍କା ଭିତରେ ମ୍ୟାକ୍ସିମମ୍ ହେଇକି ବଢ଼ିଆ ଫାର୍ମଟିଏ ହେବ, ସେଥିରେ ମାସକୁ 3000 ଟଙ୍କାର ଇନକମ୍ ହେବାର ବ୍ୟବସ୍ଥା ମଧ୍ୟ ଅଛି। ମାର୍କେଟିଂର ବ୍ୟବସ୍ଥା ତିଆରି ଥୁଆ ହେଇଛି, ମଞ୍ଜି ପ୍ରତି ବ୍ଲକରେ ପାଖାପାଖି ହେଇଗଲାଣି, ଏବଂ ଜ୍ଞାନକୌଶଳ ମଧ୍ୟ ଆମମାନଙ୍କ ଭଳି ଚାଷୀମାନେ ତାଙ୍କ ସହଯୋଗ କରୁଛୁ। ଏଥିରେ ମଧ୍ୟ ଅନେକ ପ୍ରକାର ଗୋଟିଏ କଥା ଏଠି କହିଦେବାକୁ ଚାହେଁ, ଚାଷୀମାନେ ଯେତେବେଳେ ଆରମ୍ଭ କରୁଛନ୍ତି ସେମାନେ ନୂଆ ନୂଆ ଜ୍ଞାନକୌଶଳ ଭଲ ଭାବେ ଧରିପାରିନାହାନ୍ତି, ଏବଂ ସେଥିପାଇଁ କରି ଆମର କୃଷି ମହାବିଦ୍ୟାଳୟ ନିରନ୍ତର ତା ଟ୍ରେନିଂ କରୁଛି। ଆଉ ଆମ ଭଳି ଉଦ୍ୟୋଗୀମାନେ, କେବଳ ମୁଁ ଏକା ନୁହେଁ, ମୋ ଭଳି ଅନେକ ଉଦ୍ୟୋଗୀ ଅଛନ୍ତି ଯେଉଁମାନେ ପୁରୁଣା ହେଇଗଲେଣି, ସେମାନେ ମଧ୍ୟ ଏଇ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିକରି ସେମାନେ ମଧ୍ୟ ଲୋକଙ୍କୁ ଯେଉଁ ଫେଲର ହେବାର ଯେଉଁ ତାକୁ ନିରାକରଣ କରିବା ପାଇଁ ବିଭିନ୍ନ ପ୍ରକାର କଥା ଆମ ଲୋକଙ୍କୁ ବୁଝାଉଛୁ। ଆମେ ବିଶେଷ କରି ଆମର ଯେଉଁ କଳିଙ୍ଗ ମଶୃମ ସଂସ୍ଥାଟି ଅଛି, ସେଥିରେ 5 ୟୁନିଭର୍ସିଟିର ପିଲାମାନେ ଇଣ୍ଟର୍ଣ୍ଣସିପ୍ କରୁଛନ୍ତି, ସୋଆ, ସିଏସ୍ଟି, ଓୟୁଟି, ସେଞ୍ଚୁରିଆନ୍, ଏଇସବୁ 5 ସେମାନେ ଯେଉଁ ଆସୁଛନ୍ତି, ସେମାନେ ବିଭିନ୍ନ ଜାଗାରେ ମଧ୍ୟ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ସେମାନେ ଯେଉଁ ମାସେ କାଳ ସେଠି ଜ୍ଞାନକୌଶଳ ପାଆନ୍ତି ଫ୍ରି ଅଫ୍ କଷ୍ଟରେ, ସେମାନେ ମଧ୍ୟ ତାକୁ କାମରେ ଲଗାନ୍ତି। ଯେଉଁଠି ସେମାନେ ହାରିଯାଆନ୍ତି ବା ତାର ବାଟ ପାଆନ୍ତିନି, ସେମାନେ ମୋତେ ପଚାରନ୍ତି ବା ସେମାନେ ସହଯୋଗ ନିଅନ୍ତି। ତେଣୁ ମୋର ପ୍ରଚେଷ୍ଟା ଜାରି ରହିଛି, ମୋର ଓଡ଼ିଆ ଲୋକମାନେ କୁଆଡ଼େ ଦାଦନ ନ ଖୁଡ଼ନ୍ତୁ, ମୋ ଓଡ଼ିଆ ଲୋକମାନେ କେଉଁଠି ଯାଇକି କାହା ପାଖରେ ଅପମାନିତ ନ ହେଉଥୁ, ଏ ଓଡ଼ିଆର ସଶକ୍ତ ଓଡ଼ିଆ ହେଉ। କାହିଁକି ଏଇ ଓଡ଼ିଆ ଲୋକମାନେ ତିଆରି କରିଥିବେ କୋଣାର୍କ ମନ୍ଦିର, ଏଇ ଓଡ଼ିଆ ଲୋକମାନେ ତିଆରି କରିଥିବେ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଭଳିଆ ମନ୍ଦିର। ତେଣୁ ଏଇ ଲୋକମାନେ ଦରିଦ୍ର ଲୋକ ନୁହେଁ କି କୌଣସି ପ୍ରକାର ତାଙ୍କ ପାଖରେ କଳାକୌଶ ଅଭାବ ନାହିଁ, ତେଣୁ ଏଇ ଲୋକଙ୍କୁ ସଶକ୍ତ କରିବାକୁ ପଡ଼ିବ। ଏ ରାଜ୍ୟକୁ ସଶକ୍ତ କରିବାକୁ ହେଲେ ଛତୁ ଚାଷ ଭଳି ଅନେକ କଥାକୁ ଆମେ ସଶକ୍ତ କରିବା, ବିଶେଷ କରି ଚାଷ ଆଗାମୀ ଦିନରେ ଯୁବପିଢ଼ିମାନଙ୍କର ଗୋଟେ ନିଶ୍ଚିତ ରୂପେ ରୋଜଗାରର ମୁଖ୍ୟ ପନ୍ଥା। ଦେଶ ସ୍ୱାଧୀନ ହେଇନଥିଲା ବେଳେ ପ୍ରଥମ କାମ ଥିଲା ଦେଶକୁ ସ୍ୱାଧୀନତା କରିବା, ଏବଂ ସ୍ୱାଧୀନତା ଯେଉଁମାନେ କରିବା ପାଇଁ ଲଢ଼ୁଥିଲେ ତାଙ୍କୁ କହିଲା ସ୍ୱାଧୀନତା ସଂଗ୍ରାମୀ। ଆଜିର ଦିନରେ ବେରୋଜଗାର ହେଉଛି ମୁଖ୍ୟ ସମସ୍ୟା, ଯେଉଁମାନେ ରୋଜଗାର ଦେଉଛନ୍ତି ସେମାନେ ମୁଖ୍ୟ ସମାଜସେବୀ, ତାଙ୍କଠୁ ବଡ଼ ସମାଜସେବୀ କେହି ନାହିଁ। ଆଉ ତା ଭିତରେ କୃଷି ଉଦ୍ୟୋଗଟି ସବୁଠୁ ବଡ଼ ଉଦ୍ୟୋଗ, ଯେଉଁ ଉଦ୍ୟୋଗ ପାଇଁ ସରକାର ଖୋଲା ହାତ ବଢ଼େଇଛନ୍ତି, ଦିଆ ତ ନେଇ ସହସ୍ର ହାତ ବଢ଼େଇଛନ୍ତି, କିନ୍ତୁ ଆମେ ସୁଯୋଗ ନ ନେଇକି ଆମେ ଚାଷକୁ ନାକ ଟେକୁଛେ। ତାର କାରଣ ହେଉଛି ଆଜିକାଲିକା ପିଢ଼ି ଗୋଟେ ଯଦି ପୁଅର ବାହାର ଠିକ୍ ହେଉଛି ଉଠି ହେଉଛି, ସେ ପଚାରୁଛି ପୁଅ କ'ଣ କରୁଛି, ନା ଚାଷ କରୁଛି, ସାଙ୍ଗେ ସାଙ୍ଗେ ମୁଁ ଫେରିଲା, ସେ ଚାକିରି କରିଛି ସରକାରୀ ଚାକିରି ସାଙ୍ଗେ ସାଙ୍ଗେ ହେବ, ବେସରକାରୀ ଚାକିରି କରିଛି ଚଳିବ, କିନ୍ତୁ ଚାଷ କଲେ ବାହାହେବାଟା ଭାରି କଷ୍ଟ। ତେଣୁ ସେଇ ଯେଉଁ ମାନସିକତା, କେବଳ ଚାକିରି କଥା ଲୋକମାନେ ବାହାହେଇକି ସଂସାର କରିପାରିବେ କି କରିବେ ନାହିଁ, ତା ଗୋଟେ ଭୁଲ ପ୍ରମାଣିତ ହେଉଛି। ମୁଁ ଯେତେବେଳେ ମୋର ବାହାର ସାମାଜିକ ବ୍ୟବସ୍ଥା ହେଲା, ପ୍ରାୟ ଡଜନ ଉପରେ ଝିଅ ନାକ ଟେକିଥିଲେ ଏବଂ ଫେରି ଦେଇଥିଲେ, କିନ୍ତୁ ଯାହା ହେଉ ଯିଏ ମୋତେ ବୁଝିଥିଲା, ଯିଏ ତାଙ୍କ ବାପା ବୁଝିଥିଲେ, ସେ ଆଜି ମୋର ସହଯୋଗୀ, ମୋର ଆବସେଣ୍ଟରେ ସେ କାମ ଚଳାଉଛି, ଏବଂ ସିଏ ମଧ୍ୟ ତା ନାଁରେ କୃଷି ଉଦ୍ୟୋଗ ହୋଇଛି, ଏବଂ ସିଏ ମଧ୍ୟ ଆଜି ପ୍ରୋସେସିଂ ଅନ୍ୟାନ୍ୟ କଥାରେ କାମ ସହଯୋଗ କରୁଛି, ମୋର ପୁଅ ମଧ୍ୟ ବିଟେକ୍ କରିଛି, ସେ ମଧ୍ୟ ମୋତେ ସହଯୋଗ କରୁଛି। ସେମାନେ ବୁଝିଛନ୍ତି ଯେ ଆଗାମୀ ଦିନର ଲକ୍ଷ୍ୟ ହେଉଛି କୃଷି ଉଦ୍ୟୋଗ ଠିଆ ହେବ, ଏବଂ ଯାହାଦ୍ୱାରା କି ନିଜର ସମ୍ମାନ ସହିତ ନିଜେ ବଞ୍ଚିବାର ରାହା ମିଳିବ, ଏବଂ ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ। ତେଣୁକରି ମୋତେ ଗୋଟିଏ କଥା ଜଣେ ବନ୍ଧୁ କହିଥିଲେ ଯେ ତମେ ତ ବଞ୍ଚିଛ, ତମେ ଅନ୍ୟମାନେ ବି କ'ଣ କରୁଛ? ମୁଁ କହିଲି କ'ଣ ଆଜ୍ଞା ଆପଣଙ୍କ ମତାମତ? ନା, ସେ କହିଲେ ବଞ୍ଚି ବଞ୍ଚାଇବା କର୍ମ ଯାହା, ନିଶ୍ଚୟ ଜାଣିଥାଅ ଧର୍ମ ତାହା, ଧର୍ମ ହିଁ ତାହା ଯାହା ତୁମେ ଅନ୍ୟକୁ ବଞ୍ଚିବାର ବାଟ ଦେଖେଇବ। ଆଜି ସେୟା ହେଇଛି, 37 ହେଲା ନିରନ୍ତର ଭାବେ ମୁଁ ନିଜେ ବଞ୍ଚିଛି, ଲକ୍ଷ ଲୋକଙ୍କୁ ଦେଖି ବଞ୍ଚିବାର ବାଟ ଦେଖେଇଛି, ପ୍ରେରଣା ଦେଇଛି, ଲୋକ ମୋତେ ଦେଖିଛନ୍ତି, ମୋର ଅଭାବ ଦେଖିଛନ୍ତି, ମୋର ଦୁସ୍ତ ଦେଖିଛନ୍ତି। ଯେଉଁଠି ସାଇକେଲ ନଥିଲା ଆଜି ମୁଁ ଫୋର୍ ହ୍ୱିଲର୍ ଆସୁଛି, ଯେଉଁଠି ମୋର ଗୋଟିଏ ଝୁପୁଡ଼ି ଘର ଥିଲା ଆଜି 3 ବିଲ୍ଡିଂ ଠିଆ ହେଇଛି, ମଲ୍ଟିପୁଲ୍ ବିଲ୍ଡିଂ ଠିଆ ହେଇଛି। ତେଣୁ ତାହା କେବଳ ଏଇତ ସମ୍ଭବ ହେଇଛି, ମୋର ଆଉ କିଛି ରୋଜଗାର ନାହିଁ, ମୋର ଏକମାତ୍ର ରୋଜଗାର ହେଉଛି ଛତୁ ଚାଷ, ଛତୁ ମଞ୍ଜି ତିଆରି କରିବା, ପ୍ରୋସେସିଂ କରିବା ଏବଂ ଟ୍ରେନିଂ ଦେବା, ଯାହାଫଳରେ ଓଡ଼ିଶାର ଅଗଣିତ ଲୋକ ଆଜି କାମ ପାଇଛନ୍ତି। ଓଡ଼ିଶା ଆଜି ଭାରତ ବର୍ଷର ମୁଣ୍ଡଟି ଗର୍ବରେ କହୁଛି, ଆମେ ହେଉଛୁ 1 ରାଜ୍ୟ ଯେଉଁଠିକି ଛତୁ ଚାଷରେ ଆମେ ହେଉଛୁ ସବୁଠୁ ଆଗୁଆ ରାଜ୍ୟ, ଏବଂ ଆଗାମୀ ଦିନରେ ଆମର ଅମୁଲ ଭଳି ଏବଂ ଅନ୍ୟାନ୍ୟ ଇଏ ଭଳି ଆମ ମଧ୍ୟ ପ୍ୟାକେଟ୍ ଛତୁ ସାରା ଭାରତରେ ବିକ୍ରି ହେବ। ସେହି ପର୍ଯ୍ୟନ୍ତ ଆମ ଲୋକମାନେ ଆମ ସହିତ ରହିବା ଦରକାର। ଆଗାମୀ ଦିନରେ ଦେଖିବେ ଲୋକମାନେ ଚାଷକୁ ଆସିବାକୁ ବାଧ୍ୟ ହେବେ, ବାଟ ହିଁ କିଛି ନାହିଁ। ଆଉ ନୂଆ ଯେଉଁ ଆମେ କହୁଛେ ଚାଷମାନେ କ'ଣ, ଧାନ ଚାଷକୁ ବୁଝୁଛେ, ଧାନ ଚାଷ କେବଳ ଯେ ରୋଜଗାର ମାଧ୍ୟମ ତାହା ନୁହେଁ, ନୂଆ ନୂଆ ଚାଷ ଆସିଲେଣି, କେବଳ ଛତୁ ଚାଷ ନୁହେଁ, ନୂଆ ନୂଆ ଜ୍ଞାନ, ନୂଆ ନୂଆ କୌଶଳ ପଦ୍ଧତି ଏ ଲୋକଙ୍କୁ ସଶକ୍ତ କରିବ, ଯୁବପିଢ଼ି କାମ ଦେବ, ନହେଲେ ଯୁବପିଢ଼ି ଆଗାମୀ ଦିନରେ ଅଲଗା ଉପାୟ ପାଇବେ ନାହିଁ, ଚାଷ ଏକମାତ୍ର ମାଧ୍ୟମ ହେବ।
1: ଆପଣଙ୍କର କଥା ଆମ ଶ୍ରୋତା ବନ୍ଧୁମାନଙ୍କୁ ନିଶ୍ଚିତ ଭାବେ ଆଜି ବହୁତ ପ୍ରେରଣା ଦେଇଥିବ। ଆମ ଛାତ୍ରମାନଙ୍କୁ, ଯୁବପିଢ଼ିଙ୍କୁ, ଛତୁ ଚାଷୀଙ୍କୁ, ସମ୍ପୂର୍ଣ୍ଣ ଶ୍ରୋତା ବନ୍ଧୁମାନଙ୍କୁ ଆପଣ ବହୁତ ଉପାଦେୟ କଥା ସବୁ କହିଲେ। ଆଉ ଚାଷକୁ କେମିତି ଆଜିର ସମାଜରେ ଆପଣେଇ ହେବ, ତାଦ୍ୱାରା କେମିତି ନିଜକୁ ସକ୍ଷମ କରିହେବ, ନିଜ ପରିବାର ପ୍ରତିପୋଷଣ କରିହେବ, ସମାଜ ପାଇଁ କିଛି କରିହେବ, ଯୁବପିଢ଼ିକୁ ସାମିଲ କରିହେବ, ବେରୋଜଗାର ଦୂର କରିହେବ, ବହୁତ ଗୁଡ଼ିଏ ଉପାଦେୟ କଥା ଆପଣଙ୍କୁ କହିଲେ। ବାସ୍ତବ କଥା ବି କହିଲେ, ଖାଲି ଉପାଦେୟ କଥା ବି ନୁହଁ, ବାସ୍ତବ, ଯେଉଁଟାକୁ ଆମେ ସତରେ କାର୍ଯ୍ୟରେ ନେଇକି ସେଥିରେ ସକ୍ଷମ ହୋଇପାରିବା, ସଫଳ ହୋଇପାରିବା। ଆପଣ ଆମକୁ ଆପଣଙ୍କ ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ, ରହିଲି, ନମସ୍କାର।

0: କେତେ ଦରକାରୀ କଥା କହିଲେ ମହାଶୟ।
1: ହରେ ମାଗୁଣୀ, ତାଙ୍କ ଜୀବନର ସଂଘର୍ଷ ଆଉ ସଫଳତାର କାହାଣୀ କହିଲେ, ଛତୁ ଚାଷ ପାଇଁ ବିଭିନ୍ନ ସରକାରୀ ଯୋଜନା ବିଷୟରେ କହିଲେ, ଯୁବପିଢ଼ି କିଭଳି ଛତୁ ଚାଷ ମାଧ୍ୟମରେ ଆତ୍ମନିର୍ଭର ହେବେ ସେ କଥା କହିଲେ, ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ କିପରି ଛତୁ ଚାଷ କରି ଛତୁରୁ ବଡ଼ି ପାମ୍ପଡ଼ ଆଚାର ତିଆରି କରି ଅଧିକ 2 ପଇସା ରୋଜଗାର କରିପାରିବେ ତା ଉପରେ ମୋତେ ବୁଝେଇକି କହିଲେ।
0: ତେଣୁ କରି ଆମ ବୈଠକୀ ତରଫରୁ ମହାଶୟଙ୍କୁ ଅନେକ ଅନେକ ଧନ୍ୟବାଦ। ଇଏ ଅପା, ଏବେ ଆମେ ଯିବା ତାହେଲେ।
1: ହରେ ମାଗୁଣୀ, ଯିବା କଣ, ଆମେ ଟିକେ ବଜାର ଦରଦାମ ବିଷୟରେ ଶୁଣିବାନି?
0: ହଁ ଠିକ କଥା କହିଛ। ହଉ, ଇଏ ଆମ ବଜାର ପନିପରିବା ଦର ଉପରେ ଟିକେ ଶୁଣିଦେବା ଆଉ କଣ।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
0: ଅପା, ମୁଁ ଚାଲିଲି ଏବେ।
1: ଆମେ ପରା ଚାଷୀ ବନ୍ଦୀ ଲୋକ, ପାଣିପାଗ ବିଷୟରେ ଟିକେ ଜାଣିବାନି?
3: ଭାରତୀୟ ପାଣିପାଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତୋଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ବାଲେଶ୍ୱର, ଭଦ୍ରକ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ ଜିଲ୍ଲାମାନଙ୍କରେ 30-40 କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।
0: ଅପା, ଚାଲ ଏବେ ଯିବା।
1: ହେଲେ ମାଗୁଣୀ, କାଲି ଯେମିତି ଝଟି ଆସିବୁ।
0: ହଁ।

0: ହରିପଦାର ଅତି ପରିଚିତ ଦୋକାନ ପରା
1: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ୍ ସ୍କୋୟାର ତିନିକୁଣିଆ ଛକ ବାରିପଦା
2: ତାହେଲେ ଯିବା ନା କି କହୁଛ
0: ଚାଲ
3: ଏ ଶୁଣୁଛ ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି
4: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା
3: ନାଣ୍ଡୁ ଭାଇ ଗହଣା ଦୋକାନ ସେଠି ସବୁ ଠିକ ଠାକ ମିଳିବ ତ
4: ହଁ ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି
3: ତାହେଲେ ତ ବଢିଆ କଥା
4: ହଁ ଆଜ୍ଞା ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ କୁଚେଇ ବସ୍ଷ୍ଟାଣ୍ଡ ମୋବାଇଲ ନମ୍ବର 9437112459
5: ହିନ୍ଦୀ ଚଳଚ୍ଚିତ୍ର ଗୀତ ଆରମ୍ଭରେ ଗୀତଟି 1942 ଲଭ୍ ଷ୍ଟୋରି ଚଳଚ୍ଚିତ୍ରର କଣ୍ଠଦାନ କରିଛନ୍ତି କୁମାର ସାନୁ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଆଜି ଏଥିରେ ଆପଣମାନଙ୍କ ପାଇଁ ରଖିଛୁ ଗଛର ପତ୍ର, ଫୁଲ ଇତ୍ୟାଦିର ବିଭିନ୍ନ ରଙ୍ଗର କାରଣ ସମ୍ପର୍କରେ ତଥ୍ୟ। ଶ୍ରୋତା ବନ୍ଧୁ, ଈଶ୍ୱରଙ୍କ ସୃଷ୍ଟିରେ ଜୀବଜଗତ ଏକ ନିଆରା ସୃଷ୍ଟି। ସମସ୍ତ ଜୀବଜଗତ ମଧ୍ୟରେ ଉଦ୍ଭିଦମାନେ ହେଉଛନ୍ତି ସ୍ୱଭୋଜୀ, ତେଣୁ ସମଗ୍ର ପୃଥିବୀରେ ସେମାନଙ୍କର ଗୁରୁତ୍ୱ ବହୁତ ଅଧିକ। ଉଦ୍ଭିଦମାନେ ନଥିଲେ ଜୀବଜଗତ ତିଷ୍ଠି ରହିପାରିବ ନାହିଁ। ଉଦ୍ଭିଦମାନଙ୍କର ଅନ୍ୟ ଏକ ବିଶେଷତ୍ୱ ହେଉଛି ସେମାନେ ବାୟୁମଣ୍ଡଳକୁ ଅମ୍ଳଜାନ ଯୋଗାଇଥାନ୍ତି ଓ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଗ୍ରହଣ କରିଥାନ୍ତି, ତେଣୁ ସିଧାସଳଖ ଭାବରେ ପରିବେଶ ପ୍ରଦୂଷଣକୁ ରୋକିବାରେ ସହାୟକ ହୋଇଥାନ୍ତି। ଆଜି ବିଜ୍ଞାନ ବାର୍ତ୍ତାରେ ଉଦ୍ଭିଦମାନଙ୍କର ରଙ୍ଗ ବିଷୟରେ ତଥ୍ୟ ପ୍ରଦାନ କରିବା ପଛରେ ଥିବା ଘଟଣାଟିକୁ ମୁଁ ଏଠାରେ ଅବତାରଣା କରୁଅଛି। ଗୋଟିଏ ରବିବାର ଦିନ ସ୍ଥାନୀୟ ଏକ ପାର୍କକୁ ପୁଅ ସହିତ ବୁଲି ଯାଇଥିବା ସମୟରେ ଦୁଇଟି ସ୍କୁଲ ପଢୁଆ ସାନ ପିଲା ତାଙ୍କ ମାଙ୍କ ସହିତ ସେହି ପାର୍କକୁ ଆସିଥାନ୍ତି। ପାର୍କଟିରେ ରଙ୍ଗ ବେରଙ୍ଗର ଫୁଲ ଭର୍ତ୍ତି ହୋଇଥିଲା। ବିଭିନ୍ନ ରଙ୍ଗର ଗୋଲାପ, ଡାଲିଆ, ସେବତୀ, ଗେଣ୍ଡୁ ତଥା ଅନେକ କିସମର ସିଜନାଲ ଫୁଲର ସମ୍ଭାବ

ଛୋଟୁଆ ସାନ ପିଲା ତାଙ୍କ ମାଆଙ୍କ ସହିତ ସେଇ ପାର୍କକୁ ଆସିଥାନ୍ତି। ପାର୍କଟିରେ ରଙ୍ଗ ବେରଙ୍ଗର ଫୁଲ ଭର୍ତ୍ତି ହୋଇଥିଲା। ବିଭିନ୍ନ ରଙ୍ଗର ଗୋଲାପ, ଡାଲିଆ, ସେବତୀ, ଗେଣ୍ଡୁ ତଥା ଅନେକ କିସମର ସିଜନାଲ ଫୁଲର ସମ୍ଭାର ରହିଥିଲା। ହଠାତ୍ ସେଇ ଦୁଇଟି ପିଲା ସେମାନଙ୍କର ମାଆଙ୍କୁ ପଚାରିଲେ, ଫୁଲଗୁଡ଼ିକରେ ଏତେ ପ୍ରକାରର ରଙ୍ଗ କାହିଁକି ହୋଇଛି। ପୁଣି ତାଙ୍କର ପ୍ରଶ୍ନ ଥିଲା, ଗଛର ଫୁଲରେ ଏତେ ରଙ୍ଗ ଦେଖାଯାଏ କିନ୍ତୁ ଆମ ମଣିଷମାନଙ୍କର ସେମିତି ରଙ୍ଗ କାହିଁକି ନାହିଁ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ସେଇ ପିଲାମାନଙ୍କର ମାଆଙ୍କର ଉତ୍ତର। ସେ କହିଲେ, ଇଏ ସବୁ ବିଜ୍ଞାନର କାରନାମା। ତୁମେମାନେ ଯେତେବେଳେ କଲେଜରେ ବିଜ୍ଞାନ ନେଇ ପଢ଼ିବ ସେତେବେଳେ ଜାଣିବ। ସେଇ ପ୍ରଶ୍ନକର୍ତ୍ତା ଦୁଇଟି ପିଲା କିନ୍ତୁ ଉତ୍ତର ଜାଣି ନ ପାରି ମୁହଁ ଶୁଖାଇ ଦେଇ ଗଛର ଫୁଲ ପାଖକୁ ଯାଇ ତାକୁ ପଚାରିଲେ, ଫୁଲ ତୁ କହ, ତୋର ରଙ୍ଗ କୋଉଠୁ ଆସିଲା। ସାନ ପିଲାଙ୍କର ଏହି ପ୍ରଶ୍ନ ମୋତେ ଆମୋଦିତ କଲା। ମୁଁ ତାଙ୍କ ପାଖକୁ ଯାଇ ତାଙ୍କର ପ୍ରଶ୍ନର ସମାଧାନ କରିବାକୁ ଚେଷ୍ଟା କରିଥିଲି। ସେଥିପାଇଁ ଆଜିର ଆଲୋଚନାଟି ସେହି ପ୍ରସଙ୍ଗ ସହିତ ଜଡ଼ିତ। ରଙ୍ଗୀନ ଫୁଲର ପସରା କାହାକୁ ବା ଆନନ୍ଦ ଦେଇନଥାଏ। ଫୁଲ ଓ ଫଳ ତଥା ପତ୍ରଗୁଡ଼ିକ ବହୁତ ରଙ୍ଗରେ ରଙ୍ଗେଇ ହୋଇଥାନ୍ତି। ଏମିତି କେତୋଟି ରଙ୍ଗ ଅଛି ଯାହାକୁ ଆମେ ଗୋଟିଏ ନିର୍ଦ୍ଦିଷ୍ଟ ନାଁରେ ଜାଣିପାରିବା ନାହିଁ। ତେଣୁ ଉଦ୍ଭିଦମାନଙ୍କର ଏହି ପାର୍ଯ୍ୟପୂର୍ଣ୍ଣ ରଙ୍ଗର କାରଣ ଆମର ଆଜିର ପ୍ରସଙ୍ଗ। ଶ୍ରୋତାବନ୍ଧୁ, ଗଠନ ଅନୁସାରେ ଉଦ୍ଭିଦ କୋଷ ଓ ପ୍ରାଣୀ କୋଷ ମଧ୍ୟରେ ଅନେକଟା ସାମଞ୍ଜସ୍ୟ ରହିଥିଲେ ମଧ୍ୟ ଅନେକଟା ତଫାତ ମଧ୍ୟ ରହିଅଛି। କୋଷର କୋଷ ଜୀବକରେ କେତେଗୁଡ଼ିଏ କୋଷ ଅଙ୍ଗିକା ରହିଥାନ୍ତି, ଯେଉଁଗୁଡ଼ିକ କୋଷର କେତୋଟି ନିର୍ଦ୍ଦିଷ୍ଟ କୋଷତତ୍ତ୍ୱ ସମ୍ପର୍କିତ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାନ୍ତି। ସେହି କୋଷ ଅଙ୍ଗିକାମାନଙ୍କ ମଧ୍ୟରୁ ମାଇଟୋକଣ୍ଡ୍ରିଆ କୋଷର ଶ୍ୱସନ, ରାଇବୋଜମ୍ ପୁଷ୍ଟିସାର ପ୍ରସ୍ତୁତି, ଅନ୍ତଃଜୀବକୀୟ ଜାଲିକା କ୍ଷରଣ ଓ ପ୍ଲାଷ୍ଟିଡ୍ ବା ଲବକ ଆଲୋକ ସଂଶ୍ଳେଷଣ ଓ ଖାଦ୍ୟ ସଞ୍ଚୟ କରିଥାନ୍ତି। ଏହି କୋଷ ଅଙ୍ଗିକାମାନଙ୍କ ମଧ୍ୟରୁ ପ୍ଲାଷ୍ଟିଡ୍ ବା ଲବକ ଆକାରରେ ସବୁଠାରୁ ବଡ଼ ଓ ଏହା କେବଳ ଉଦ୍ଭିଦ କୋଷରେ ହିଁ ରହିଥାଏ। ଏହି ପ୍ଲାଷ୍ଟିଡ୍ ଗୁଡ଼ିକ ହିଁ ହେଉଛନ୍ତି ବର୍ଣ୍ଣକଣିକା ଧରି ରଖିଥିବା କୋଷ ଅଙ୍ଗିକା। ତେଣୁ ଏଗୁଡ଼ିକ ଉଦ୍ଭିଦ ଶରୀରର ବିଭିନ୍ନ ରଙ୍ଗ ପାଇଁ ଦାୟୀ ଅଟନ୍ତି। ପ୍ଲାଷ୍ଟିଡ୍ ଗୁଡ଼ିକୁ ସେମାନେ ଧାରଣ କରିଥିବା ବର୍ଣ୍ଣକଣିକା ଅନୁସାରେ ଦୁଇଟି ପ୍ରକାରର କରାଯାଇଅଛି। ପ୍ରଥମରେ କଲର୍ଲେସ୍ ପ୍ଲାଷ୍ଟିଡ୍ ବା ରଙ୍ଗହୀନ ଲବକ ଓ ଦ୍ୱିତୀୟରେ କଲର୍ ପ୍ଲାଷ୍ଟିଡ୍ ବା ରଙ୍ଗୀନ ଲବକ। ରଙ୍ଗହୀନ ଲବକକୁ ଲ୍ୟୁକୋପ୍ଲାଷ୍ଟ କୁହାଯାଏ। ଏଥିରେ କୌଣସି ବର୍ଣ୍ଣକଣିକା ନଥାନ୍ତି। ଏଗୁଡ଼ିକ ମୁଖ୍ୟତଃ ଉଦ୍ଭିଦର ଭୂମିତଳ ଅଂଶ ଯେମିତିକି ମାଟି ତଳେ ଅବସ୍ଥାନ କରୁଥିବା ଚେର, କାଣ୍ଡ ଇତ୍ୟାଦି ତଥା ଯେଉଁ ଅଂଶ ସୂର୍ଯ୍ୟକିରଣ ଆଦୌ ପାଉନଥାନ୍ତି ସେହି ଅଂଶଗୁଡ଼ିକରେ ରହିଥାନ୍ତି। ଲବକମାନଙ୍କ ମଧ୍ୟରେ ଏହା ସର୍ବବୃହତ୍ ଓ ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଖାଦ୍ୟ ସଞ୍ଚୟ କରିବା। ଉଦାହରଣ ଭାବରେ ଆମେ ଆଳୁ, ସାରୁ, ଖମ୍ବାଳୁ ଇତ୍ୟାଦିକୁ ନେଇପାରିବା। କିନ୍ତୁ କଲର୍ ପ୍ଲାଷ୍ଟିଡ୍ ଗୁଡ଼ିକରେ ବର୍ଣ୍ଣକଣିକା ରହିଥାଏ। ଏମାନେ ପୁଣି ଦୁଇ ପ୍ରକାରର, କ୍ରୋମୋପ୍ଲାଷ୍ଟ ଏବଂ କ୍ଲୋରୋପ୍ଲାଷ୍ଟ। କ୍ରୋମୋପ୍ଲାଷ୍ଟ ପ୍ରକୃତରେ ରଙ୍ଗୀନ। ଏହି କ୍ରୋମୋପ୍ଲାଷ୍ଟରେ ବିଭିନ୍ନ ପ୍ରକାରର ବର୍ଣ୍ଣକଣିକା ରହିଅଛି କେବଳ ସବୁଜ ରଙ୍ଗକୁ ଛାଡ଼ି, କାରଣ କ୍ଲୋରୋପ୍ଲାଷ୍ଟ ବା ହରିତ ଲବକରେ ହରିତ କଣା ବା କ୍ଲୋରୋଫିଲ୍ ରହିଅଛି। ଏହି ହରିତ ଲବକ ଉଦ୍ଭିଦର ଯେଉଁ ଅଂଶରେ କୋଷରେ ରହିଥାଏ ସେହି ଅଂଶଗୁଡ଼ିକୁ ଦେଖିବାକୁ ସବୁଜ ରଙ୍ଗର କରାଇଥାଏ। ସେଥିପାଇଁ ପତ୍ର ଓ ଚାରା ଗଛର କାଣ୍ଡ ପ୍ରାୟତଃ ସବୁଜ ହୋଇଥାଏ। ତାପରେ ହରିତ ଲବକ ପତ୍ରହରିତ ଦ୍ୱାରା ସୂର୍ଯ୍ୟକିରଣକୁ ବ୍ୟବହାର କରି ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଜଳରୁ ଶ୍ୱେତସାର ଜାତୀୟ ପଦାର୍ଥକୁ ଖାଦ୍ୟ ଆକାରରେ ପ୍ରସ୍ତୁତ କରିଥାନ୍ତି। ଲବକମାନଙ୍କ ମଧ୍ୟରେ ଏହି ହରିତ ଲବକକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧରାଯାଏ, କାରଣ ଇଏ ଉଦ୍ଭିଦର ରସଘର ବା କିଚେନ୍, ଯେଉଁଠାରେ ଆଲୋକ ସଂଶ୍ଳେଷଣ ବା ଫଟୋସିନ୍ଥେସିସ୍ ପ୍ରକ୍ରିୟା ସଂଘଟିତ ହୋଇଥାଏ ଏବଂ ଏହି ପ୍ରକ୍ରିୟା ଦ୍ୱାରା ଉଦ୍ଭିଦ ତାର ଖାଦ୍ୟ ପ୍ରସ୍ତୁତ କରିଥାଏ। ଏହି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ସମଗ୍ର ଜୀବଜଗତର ସବୁଠାରୁ ଦରକାରୀ ଅତ୍ୟାବଶ୍ୟକ ପ୍ରକ୍ରିୟା। ତେଣୁ ଶ୍ରୋତାବନ୍ଧୁ, ଉଦ୍ଭିଦର ସବୁଜ ବା ହରିତ ରଙ୍ଗ ପାଇଁ କ୍ଲୋରୋଫିଲ୍ ପିଗମେଣ୍ଟ ହିଁ ଦାୟୀ। ଏହି କ୍ଲୋରୋଫିଲ୍ ବା ପତ୍ରହରିତ ଉଚ୍ଚସ୍ତର ଉଦ୍ଭିଦମାନଙ୍କ ପାଖରେ ପାଞ୍ଚ ବିଭିନ୍ନ ପ୍ରକାରର ମିଳିଥାନ୍ତି। ସେଗୁଡ଼ିକ ହେଉଛନ୍ତି କ୍ଲୋରୋଫିଲ୍ ଏ, ବି, ସି, ଡି ଏବଂ ଇ। ଏହି ପାଞ୍ଚ ପ୍ରକାରର କ୍ଲୋରୋଫିଲ୍ ମାନଙ୍କ ମଧ୍ୟରୁ କ୍ଲୋରୋଫିଲ୍ ଏ ଏବଂ ବି ସବୁଠାରୁ ଅଧିକ ସାଧାରଣ ଏବଂ ଏହି ଦୁଇଟି ଅନ୍ୟମାନଙ୍କଠାରୁ ପ୍ରଧାନ ବା ଡମିନେଣ୍ଟ। ଏହି କ୍ଲୋରୋଫିଲ୍ ଏ କିମ୍ବା ବି ସହିତ ଅନ୍ୟ କ୍ଲୋରୋଫିଲ୍ ଗୁଡ଼ିକ ସି, ଡି ଓ ଇ ବିଭିନ୍ନ ଗଛରେ ଭିନ୍ନ ଭିନ୍ନ କମ୍ବିନେସନ୍ ବା ସଂଯୋଗରେ ରହିଥାନ୍ତି।

ଏହାଦ୍ୱାରା ଆମ୍ଭେମାନେ ସବୁଜ ରଙ୍ଗର ବି ବହୁତ ପ୍ରକାର ଭେଦ ଦେଖିବାକୁ ପାଇଥାଉ। ଗଛର ପ୍ରଥମ ପତ୍ର ଭୃଣ ପତ୍ରର ରଙ୍ଗ ଫିକା ରଙ୍ଗର ହୋଇଥିଲା ବେଳକୁ ମରୁଜ ଉଦ୍ଭିଦ ମାନଙ୍କର ପତ୍ରର ରଙ୍ଗ ଗାଢ଼ ସବୁଜ ହୋଇଥାଏ। ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଲେ ଅଧିକ କ୍ଲୋରୋଫିଲ୍ ଅଣୁ ପ୍ରସ୍ତୁତ ହୋଇଥାନ୍ତି। ତେଣୁ ସଳଖ ସୂର୍ଯ୍ୟକିରଣ ପାଉଥିବା ଗଛଗୁଡ଼ିକରେ ଅଧିକ କ୍ଲୋରୋଫିଲ୍ ପ୍ରସ୍ତୁତ ହେଉଥିବାରୁ ଏହି ଗଛଗୁଡ଼ିକର ପତ୍ରଗୁଡ଼ିକ ଗାଢ଼ ସବୁଜ ରଙ୍ଗର। ଶ୍ରୋତା ବନ୍ଧୁ, ହରିତ ଲବକ ବାଦ ଉଦ୍ଭିଦ କୋଷରେ ଦେଖାଯାଉଥିବା ଦ୍ୱିତୀୟ ପ୍ରକାରର ରଙ୍ଗୀନ ଲବକଟି ହେଉଛି କ୍ରୋମୋପ୍ଲାଷ୍ଟ। ଏହି ଲବକଟିରେ ବିଭିନ୍ନ ପ୍ରକାରର ରଙ୍ଗୀନ କଣିକା ବା ପିଗମେଣ୍ଟ ରହିଥାଏ। ବିଭିନ୍ନ ରଙ୍ଗୀନ ପିଗମେଣ୍ଟ ଗୁଡ଼ିକୁ ଉଚ୍ଚ ସ୍ତରର ଉଦ୍ଭିଦ ମାନଙ୍କ ପାଖରେ ମୁଖ୍ୟତଃ ଦୁଇଟି ବର୍ଗରେ ସ୍ଥାନିତ କରାଯାଇଅଛି। ସେହି ଦୁଇଟି ପିଗମେଣ୍ଟ ଗ୍ରୁପ ହେଉଛନ୍ତି କେରୋଟିନଏଡ୍ସ ଏବଂ ଫାଇକୋବିଲିନ୍ସ। କେରୋଟିନଏଡ୍ସ ଗ୍ରୁପରେ ହଳଦିଆ ରଙ୍ଗର କଣିକା ଜେନ୍ଥୋଫିଲ, କମଳା ରଙ୍ଗର କେରୋଟିନ୍ ଇତ୍ୟାଦି ରହିଅଛି। ଏହି ଜେନ୍ଥୋଫିଲ, ଆଲଫା କେରୋଟିନ, ବିଟା କେରୋଟିନ, ଜିଆଜେନ୍ଥିନ୍ ଏବଂ ଲାଇକୋପିନ୍ ଇତ୍ୟାଦି ବିଭିନ୍ନ ଫୁଲ ଓ ଗଛର ଅନ୍ୟାନ୍ୟ ଅଂଶରେ ରହି ତାକୁ ହଳଦିଆ କମଳା ରଙ୍ଗ କରାଇଥାନ୍ତି। ଗାଜରରେ ଥିବା ବିଟା କେରୋଟିନ୍ ଏବଂ ବିଲାତିରେ ଥିବା ଲାଇକୋପିନ୍ ସେମାନଙ୍କୁ ରଙ୍ଗୀନ କରିବା ସହିତ ସେମାନେ କର୍କଟ ରୋଗ ନିରୋଧୀ ଅଟନ୍ତି। ସେହିପରି ଫାଇକୋବିଲିନ୍ସ ଗ୍ରୁପରେ ଫାଇକୋସିଆନିନ୍ ନୀଳ ହରିତ ରଙ୍ଗ, ଫାଇକୋ ଏରିଥ୍ରିନ୍ ଲାଲ ରଙ୍ଗ ଓ ଫ୍ୟୁକୋଜେନ୍ଥିନ୍ ବାଦାମୀ ରଙ୍ଗ ପ୍ରଦାନ କରିଥାନ୍ତି। ଏହି ଫାଇକୋବିଲିନ୍ସ ଗୁଡ଼ିକ ମୁଖ୍ୟତଃ ପୁଷ୍ଟିସାର ଅଣୁକୁ ନେଇ ଗଠିତ ଓ ଏମାନେ ବିଭିନ୍ନ ବର୍ଗର ଶୈବାଳମାନଙ୍କଠାରେ ପ୍ରାଧାନ୍ୟ ବିସ୍ତାର କରି ରହିଛନ୍ତି। ଏହି ଫାଇକୋବିଲିନ୍ସ ମାନଙ୍କର ଆଧିପତ୍ୟକୁ ନେଇ ଶୈବାଳ ଗୁଡ଼ିକଙ୍କର ନାମ ମଧ୍ୟ ନୀଳହରିତ ଶୈବାଳ ବା ବ୍ଲୁଗ୍ରୀନ୍ ଆଲ୍ଜି, ଗୋଲ୍ଡେନ୍ ୟେଲୋ ଆଲ୍ଜି, ଗ୍ରୀନ୍ ଆଲ୍ଜି, ବ୍ରାଉନ୍ ଆଲ୍ଜି ଏବଂ ରେଡ୍ ଆଲ୍ଜି ରଖାଯାଇଅଛି। ଶ୍ରୋତା ବନ୍ଧୁ, ମୁଖ୍ୟତଃ ଫୁଲମାନଙ୍କଠାରେ ଦେଖାଯାଉଥିବା ଲାଲ, ହଳଦିଆ, ଗୋଲାପୀ, ନୀଳ, ବାଇଗଣୀ ଇତ୍ୟାଦି ରଙ୍ଗ ପାଇଁ ଏକ ବିଶେଷ ପ୍ରକାରର ବର୍ଣ୍ଣକଣିକା ବା ପିଗମେଣ୍ଟ ଦାୟୀ ଅଟେ, ଯାହାର ନାମ ଏନ୍ଥୋସିଆନିନ୍ ପିଗମେଣ୍ଟ। ଏବଂ ଏହି ଏନ୍ଥୋସିଆନିନ୍ ପିଗମେଣ୍ଟ ଫ୍ଲାଭୋନଏଡ୍ ବର୍ଗର ଅଟନ୍ତି। ଜାମୁକୋଳି, ପୋଇ ମଞ୍ଜି ଓ ବିଟ୍ର ରଙ୍ଗ ପାଇଁ ଏହି ଏନ୍ଥୋସିଆନିନ୍ ପିଗମେଣ୍ଟ ହିଁ ଦାୟୀ ଓ ଏହା ଜଳରେ ଦ୍ରବୀଭୂତ ହୋଇଥିବାରୁ ଏହା କପଡ଼ା ଇତ୍ୟାଦିରେ ଲାଗିଲେ ତାକୁ ରଙ୍ଗ କରିଦେଇଥାଏ। ଶ୍ରୋତାବନ୍ଧୁ, ଏବେ ଜାଣିବା ଉଦ୍ଭିଦର ଫୁଲଗୁଡ଼ିକ ରଙ୍ଗୀନ ହେବା ଦ୍ୱାରା ଗଛର କଣ ଉପକାର ହୋଇଥାଏ। ଫୁଲ ଫୁଟୁଥିବା ସପୁଷ୍ପକ ଉଦ୍ଭିଦଗୁଡ଼ିକ ମୁଖ୍ୟତଃ ସେକ୍ସୁଆଲ ରିପ୍ରଡକ୍ସନ୍ ବା ଲିଙ୍ଗୀୟ ଜନନ କରିଥାନ୍ତି। ଏହି ସେକ୍ସୁଆଲ ରିପ୍ରଡକ୍ସନର ଏକ ମୁଖ୍ୟ ପଦକ୍ଷେପ ହେଉଛି ପଲିନେସନ୍ ବା ପରାଗ ସଙ୍ଗମ। ପୁଙ୍ଗ କେଶରରୁ ପଲେନ୍ ଗ୍ରେନ୍ ବା ପରାଗ ରେଣୁ ତିଆରି ହୋଇ ସ୍ତ୍ରୀ କେଶର ପାଖକୁ ପହଞ୍ଚିବାକୁ ପରାଗ ସଙ୍ଗମ କୁହାଯାଏ। ପରାଗ ରେଣୁଗୁଡ଼ିକ ଫଳିକା ଶୀର୍ଷରେ ପହଞ୍ଚିଥାନ୍ତି। ଯେହେତୁ ଉଦ୍ଭିଦର ପୁରୁଷ ଜନନ କୋଷ ସ୍ୱତଃ ଗତିଶୀଳ ନୁହେଁ, ତେଣୁ ଏହା ସମୟାନ କ୍ରିୟା ପାଇଁ ସ୍ତ୍ରୀ ଯୁଗ୍ମଙ୍କ ପାଖରେ ପହଞ୍ଚିବା ପାଇଁ କୌଣସି ବାହ୍ୟ ଅଭିକର୍ତ୍ତାର ସାହାଯ୍ୟ ନେଇଥାଏ। ପରାଗ ସଙ୍ଗମ ବା ପଲିନେସନ୍ ପାଇଁ ଇନ୍ସେକ୍ଟ ବା ବିଭିନ୍ନ ପୋକଜୋକ ତଥା ପ୍ରାଣୀ ହେଉଛନ୍ତି ଏକ ମୁଖ୍ୟ ବାହ୍ୟ ଅଭିକର୍ତ୍ତା ବା ଏକ୍ସଟର୍ନାଲ ଏଜେଣ୍ଟ। ଏହି ପୋକମାନଙ୍କ ମଧ୍ୟରୁ ମହୁମାଛି, ଭଅଁର ଓ ପ୍ରାଣୀମାନଙ୍କ ମଧ୍ୟରୁ ପକ୍ଷୀମାନେ, ଗୁଣ୍ଡୁଚି ମୂଷା ଇତ୍ୟାଦି ଏହି ପଲିନେସନ୍ କରାଇଥାନ୍ତି। ଏହି ଏକ୍ସଟର୍ନାଲ ଏଜେଣ୍ଟ ମାନଙ୍କୁ ଫୁଲମାନଙ୍କ ଆଡ଼କୁ ଆକର୍ଷିତ କରାଇବା ପାଇଁ ଫୁଲଗୁଡ଼ିକ ବିଭିନ୍ନ ରଙ୍ଗର ହୋଇଥାନ୍ତି। ମହୁମାଛି, ହମିଙ୍ଗ ବାର୍ଡ ଇତ୍ୟାଦି ଫୁଲ ଉପରେ ବସିଲେ ତାଙ୍କ ଶରୀରରେ ପରାଗରେଣୁଗୁଡ଼ିକ ଲାଗିଯାଆନ୍ତି ଓ ତାଙ୍କ ଦ୍ୱାରା ଅନ୍ୟ ଗଛର ଫୁଲ ପାଖରେ ପହଞ୍ଚି ସେଠି ପଡ଼ିବା ଦ୍ୱାରା ପରାଗ ସଙ୍ଗମ ହୋଇପାରିଥାଏ, ଯାହାଫଳରେ ଏହା ପରେ ସମୟାନ କ୍ରିୟା ମଧ୍ୟ ସଂଘଟିତ ହୋଇଥାଏ। ସେଥିପାଇଁ ଉଦ୍ଭିଦମାନଙ୍କୁ ଅଧିକ ଶକ୍ତି ଖର୍ଚ୍ଚ କରି ତାଙ୍କର ଫୁଲଗୁଡ଼ିକୁ ଉଜ୍ଜଳ ରଙ୍ଗରେ ପରିପୂର୍ଣ୍ଣ କରିବାକୁ ହୋଇଥାଏ। ଶ୍ରୋତାବନ୍ଧୁ, ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବଂଶଗତ ଓ ଆଣବିକ ଜୀବ ବିଜ୍ଞାନର ବିକାଶ ହେବା ଦ୍ୱାରା ଆମେ ଜାଣିଛୁ ଯେ ଜୀବମାନଙ୍କର ପ୍ରତ୍ୟେକଟି ଗୁଣ ଏକ ନିର୍ଦ୍ଦିଷ୍ଟ ଜିନ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଜିନ୍ ହେଉଛି ବଂଶାନୁକ୍ରମିକ ଏକକ। ବିଭିନ୍ନ ରଙ୍ଗୀନ ଫୁଲର ରଙ୍ଗ ଏହି ଜିନ୍ ମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ, ଆଉ ଆଜିକାଲି ଜେନେଟିକ୍ ଇଞ୍ଜିନିୟରିଂ ପ୍ରକ୍ରିୟା ଦ୍ୱାରା ଜିନ୍ ମାନିପୁଲେସନ୍ କରାଯାଇପାରୁଛି। ଅର୍ଥାତ୍ ଗୋଟିଏ ଜୀବର ଜିନ୍କୁ ଅନ୍ୟ ଜୀବ ଦେହରେ ପ୍ରତିରୋପଣ କରାଯାଇ

ନର ପରିବର୍ତ୍ତନ କରାଯାଇ ପାରୁଛି। ଶ୍ରୋତା ବନ୍ଧୁ, ଏହାର ଗୋଟିଏ ଉଦାହରଣ ହେଉଛି ନୀଳ ରଙ୍ଗ କରାଉଥିବା ଜିନ୍କୁ ଲାଲ ଗୋଲାପ ଗଛରେ ଟ୍ରାନ୍ସପ୍ଲାଣ୍ଟ କରିବା ଦ୍ୱାରା ସେଇ ଗୋଟିଏ ଗଛରେ ଲାଲ ଓ ନୀଳ ଗୋଲାପ ଫୁଟି ପାରୁଛି। ସେମିତି ବିଭିନ୍ନ ରଙ୍ଗର ସମିଶ୍ରିତ ପାଖୁଡା ସବୁ ଡାଲିଆ ଓ ଅନ୍ୟ କେତେକ ସିଜନାଲ ଫୁଲରେ ଦେଖାଯାଇଥାଏ। ଏହି ପ୍ରକ୍ରିୟା ଦ୍ୱାରା ମଧ୍ୟ ଅନେକ ନୂତନ ରଙ୍ଗର ଫୁଲ ସୃଷ୍ଟି କରାଯାଇଅଛି। ବିଶେଷ କରି ଗୋଲାପ, ଡାଲିଆ, ଗ୍ଲାଡିଓଲସ୍, ସ୍ନୋବଲ୍, କ୍ରାଇସେନ୍ଥେମମ୍ ଓ ଟ୍ୟୁଲିପ୍ ଇତ୍ୟାଦିରେ, ଯାହାଫଳରେ ଫୁଲମାନଙ୍କର ବାଣିଜ୍ୟିକ ମୂଲ୍ୟରେ ବୃଦ୍ଧି ଘଟିଛି ଓ ଫୁଲ ଚାଷ ଏବେ ଏକ ଲାଭଜନକ ଚାଷର ମାନ୍ୟତା ପାଇପାରିଛି। ଏହା ଅର୍ଥକାରୀ ଫସଲ ବର୍ଗରେ ଅନ୍ତର୍ଭୁକ୍ତ ହୋଇଛି। ଶ୍ରୋତା ବନ୍ଧୁ, ଫୁଲର ରଙ୍ଗ ପାଇଁ ଅନ୍ୟ ଏକ କ୍ଷୁଦ୍ର କାରଣ ମଧ୍ୟ ରହିଅଛି। ଗଛରେ ଫୁଲ ଫୁଟିବା ପାଇଁ ଏକ ହରମୋନ ଅନେକାଂଶରେ ଦାୟୀ, ତାହା ହେଉଛି ଫ୍ଲୋରିଜେନ୍ ହରମୋନ। ଏହି ଫ୍ଲୋରିଜେନ୍ ହରମୋନର କାର୍ଯ୍ୟ ଫଟୋପିରିୟଡ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଦିନର ସମୟ ବ୍ୟବଧାନକୁ ନେଇ ଫୁଲ ଗଛ ଗୁଡିକ ମୁଖ୍ୟତଃ ତିନି ପ୍ରକାରର, ସର୍ଟ ଡେ ପ୍ଲାଣ୍ଟ ବା ଛୋଟ ଦିନ ଉଦ୍ଭିଦ, ମାନେ ଯେଉଁ ଗଛ ଗୁଡିକରେ ଶୀତଦିନେ ଫୁଲ ଫୁଟେ ସେମାନଙ୍କ ପାଇଁ ଦିନର ଲମ୍ବ 10 ଘଣ୍ଟା ମଧ୍ୟରେ ସୀମିତ, ଡାଲିଆ, ସେବତୀ, ଫୁଲକୋବି, ବ୍ରୋକୋଲି, ଟ୍ୟୁଲିପ୍, ଗ୍ଲାଡିଓଲସ୍ ଇତ୍ୟାଦି ଏହି ବର୍ଗର ଅଟନ୍ତି। ସେମିତି ଲଙ୍ଗ ଡେ ପ୍ଲାଣ୍ଟ ବା ବଡ଼ଦିନ ଉଦ୍ଭିଦ, ଅର୍ଥାତ୍ ଏହି ଗଛ ଗୁଡିକରେ ଫୁଲ ଫୁଟିବା ପାଇଁ ଦିନର ଲମ୍ବ 14 ଘଣ୍ଟା ପର୍ଯ୍ୟନ୍ତ ବଢିପାରେ, ଅର୍ଥାତ୍ ଖରାଦିନେ ଏହି ଗଛ ଗୁଡିକରେ ଫୁଲ ଫୁଟେ, ଯେମିତି ଧଣିଆ ପତ୍ର, ବନ୍ଧାକୋବି, ଗାଜର, ବିଟ୍ ଆଦି। କିନ୍ତୁ ଡେ ନ୍ୟୁଟ୍ରାଲ ପ୍ଲାଣ୍ଟ ଅର୍ଥାତ୍ ଏହି ଗଛ ମାନଙ୍କରେ ଫୁଲ ଫୁଟିବା ଦିନର ସମୟ ଦ୍ୱାରା ନିୟନ୍ତ୍ରିତ ହୋଇନଥାଏ। ଏମାନେ ସବୁ ଋତୁରେ ଫୁଲ ଫୁଟାଇ ପାରନ୍ତି, ଗେଣ୍ଡୁ, କଖାରୁ, ମନ୍ଦାର, ଗୋଲାପ ଇତ୍ୟାଦି ଏହି ଜାତିର। ଶ୍ରୋତା ବନ୍ଧୁ, ସୌନ୍ଦର୍ଯ୍ୟ ପିପାସୁ ମଣିଷକୁ ସୁନ୍ଦର ଉଜ୍ଜଳ ରଙ୍ଗର ଫୁଲ ସବୁ ସମୟରେ ଆକର୍ଷିତ କରିଆସିଛି। ଏହି ରଙ୍ଗୀନ ଫୁଲ ହିଁ ପୃଥିବୀକୁ ରଙ୍ଗମୟ କରି ତୋଳିଛି। ଆଜିର ଆମର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି ଏଥିରେ ଗଛର ପତ୍ର, ଫୁଲ ଇତ୍ୟାଦିରେ ଦେଖାଯାଉଥିବା ବିଭିନ୍ନ ରଙ୍ଗର କାରଣ ସମ୍ପର୍କରେ କିଛି ତଥ୍ୟ ଜଣାଇଲୁ। ପ୍ରସ୍ତୁତି ଓ ଉପସ୍ଥାପନାରେ ମୁଁ ସ୍ମିତା ଦାସ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମର ଠିକଣା ହେଉଛି ବିଜ୍ଞାନ ବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ବାରିପଦା, ପିନ୍କୋଡ଼ 757002। ଆମ କାର୍ଯ୍ୟକ୍ରମରେ ଅନ୍ୟ ଯେଉଁ ବିଷୟରେ ତଥ୍ୟ ଜାଣିବାକୁ ଥିଲେ ମତାମତ ନିଶ୍ଚୟ ଦେବେ ତଥା ଆମ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଶନିବାର ରାତି 8ଟାରେ ଶୁଣିବାକୁ ଅନୁରୋଧ ଜଣାଇ ରହୁଛୁ। ନମସ୍କାର।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ପ୍ରଚାର କରୁଛୁ ନାଟକ ସୁରଭି, ରଚନା ନିରୁପମା ନାୟକ, ପ୍ରଯୋଜନା ତରୁଣକାନ୍ତି ରାଉତ।

0: ସେଥିରୁ ସେ ଗୋଟାଏ ଅଫିସରେ ରଖିଲେ।
1: ନେଇ ଯା ଏ ସାବୁନ ଉଠା ଏଠୁ, ଉଠା କହୁଛି।
0: ଆଜ୍ଞା।
1: ସେ ଗୋଟାକ ଯାହା ପାଇଁ ରଖିଛନ୍ତି ଏଇଟାକୁ ବି ତାକୁ ହିଁ ଦେଇଦେବେ।
0: ସାହେବ ପରା ଏଇଟା ଆପଣଙ୍କ ପାଇଁ।
1: ଆପଣଙ୍କ ପାଇଁ ଏଇନେ ଏଇନେ ଏ ସାବୁନକୁ ଫୋପାଡ଼ି ଦେବେ। ଆରେ ସୌତୁଣୀ ଭାଗ ବଣ୍ଟର ହଉଛି, ଦରକାର ନାହିଁ ମୋର, ନେଇ ଯା।
0: ଆଜ୍ଞା ଆଜ୍ଞା ସାହେବ, ମୋ ଚାକିରି ଖାଇଯିବେ, ଆପଣ ଫୋପାଡ଼ି ଦେଲେ ସେ ସାବୁନକୁ।
1: ମୁଁ ଯାହା କହୁଛି ସେଇଆ ହବ। ଆରେ କିଛି ନ କହିଲାରୁ।
0: ହଉ ଆଜ୍ଞା, ଯାହା ଆପଣ କହିବେ ସେଇଆ ହବ। ଏବେ କୁହନ୍ତୁ ବଜାରରୁ କଣ କଣ ଆସିବ?
1: କିଛି ଆସିବନି।
0: ପରିବା ପତ୍ର
1: ଆସିବନି କହୁଛି।
0: ଆଉ କିଛି?
1: କିଛି ଆସିବନି।
0: ଜଣା ଯାଉଛି ୟା ଭିତରେ କିଛି ଗୋଟେ କାଣ୍ଡ ହେଇଯାଇଛି, ନହେଲେ ସାହେବ ତେଣେ ଅଫିସରେ କାହିଁକି।
1: କଣ ହେଲା କଣ ହେଲା, କଣ ହେଇଛି କି ଅଫିସରେ?
0: ଆଜ୍ଞା ସାହେବ ଆଜି ପରା ଅଫିସରେ ଖାଲି ଫାଇଲ ଫୋପାଡ଼ୁଥିଲେ ଆଉ କର୍ମଚାରୀଙ୍କୁ ନଚଉଥିଲେ।
1: କାହିଁକି?
0: କେହି କାମ କରୁନଥିଲେ ଆଉ ସାହେବଙ୍କ ଟେବିଲ ବି ହେଇନଥିଲା। ଆଜ୍ଞା
1: କଣ କହୁଛ?
0: ସେ ସାବୁନଟା କଣ ସେଇଠି ପଡ଼ିଥିବ?
1: ହଁ ପଡ଼ିଥାଉ।
0: ଆଉ ବଜାରରୁ ସଉଦା ପତ୍ର?
1: ଘରେ ପରା ମନା କଲି, ତମେ ଯାଅ ଏଠୁ।
0: କୁଆଡ଼େ ଯିବି?
1: ତମ ଘରକୁ।
0: ହଉ ସାହେବ ଆସି ଯାଆନ୍ତୁ, କାଳେ କଣ ବରାଦ କରିବେ।
1: ଓହୋ ମନା କଲି ନା, କିଛି ଦରକାର ନାହିଁ।
0: ହେଲେ ସାହେବଙ୍କର ପରା କଡା ହୁକୁମ, ରାତିରେ ସେ ଫେରିବା ଯାଏ ମୁଁ ଏଇଠି ରହିବି। ଆପଣ ରାଗିଲେ କଣ ହବ ଆଜ୍ଞା, କୋଉଟା ଭଲ କୋଉଟା ଖରାପ ମୁଁ କଣ ବୁଝିନି। ସଞ୍ଜବେଳଟାରେ ଆପଣ ଏଠି ଏକୁଟିଆ ରହିବେ ନା, ନା କିଏ ଯଦି ପଶି ଆସିବ?
1: ଆସୁ ସେ କଥା ମୁଁ ବୁଝିବି, ଭଲ ଖରାପ ମୁଁ ଠିକ ଜାଣିଛି।
0: ହେଲେ ଆପଣଙ୍କ ଠୁ ମୁଁ ବେଶୀ ଜାଣିଛି ଆଜ୍ଞା, ଆପଣ ପରା ବୟସରେ ମୋ ଝିଅ ଠୁ
1: ବିଶ୍ୱାସ କହୁଛି। ପରା ତମେ ଯାଅ ବୋଲି ସେ ତ ଚଞ୍ଚଳ ଆସିବାକୁ କହିଯାଇଛନ୍ତି, ତମର ଆଉ ରହିବା ଦରକାର ନାହିଁ, ଯାଅ ଯାଅ କହୁଛି।
0: ହଉ ଯାଉଛି ତେବେ ଆଜ୍ଞା, ନିଜ ପ୍ରତି ଟିକେ ନିଘା ରଖିଥିବେ ଆଜ୍ଞା।
2: କଣ ରୋଷେଇ କରିଛଲେ? ସୁରଭି, ଆରେ କୋବି ମଟର ଛୁଇଁ ଭଜା କରୁଛ? ଇଏ ତ ତାଙ୍କର ଅତି ପ୍ରିୟ ଖାଦ୍ୟ, ସରପକା ଚା ପିଇବାକୁ ବି ସେ ବହୁତ ଭଲ ପାଆନ୍ତି। ମୁଁ ରୋଷେଇ କଲାବେଳେ ମୋ ପାଖରେ ବସି ପଡ଼ି କଞ୍ଚା ମଟର ଛୁଇଁ ଚୋବଉଥିବେ ଆଉ ଫର୍ମାସ୍ କରୁଥିବେ।
1: ତମେ ତମେ ପୁଣି ଆସିଲ?
2: ନ ଆସିବି କେମିତି କହିଲ, ମୁଁ ଆଉ ମୋର ସେ ଝିଅ।
1: ବାହାର ଯା, ଭଲ ଦଶା ଅଛି ତ ବାହାର ଯା ଏଠୁ, ନହେଲେ ନହେଲେ ପୁଲିସକୁ ଡାକିବି।
2: ପୁଲିସ କାହିଁକି? ମୁଁ କଣ ଚୋର?
1: ହଁ ହଁ ଚୋରଣୀ, ତମେ ମୋର ସବୁ କିଛି ଚୋରି କରି ନେଇଯ। ମୁଁ ଆସି ଦେଖୁଛେ ମୋ ବାକ୍ସ ପୁରା ଖାଲି।
2: ତାହେଲେ ମୋ ଭିକ ଗଣ୍ଡାକ
1: ବାହାର ବାହାର କହୁଛି, ବାହାର ଏଠୁ।
2: ରାଗନି ରାଗନି, ମୁଁ ଚାଲି ଯାଉଛି ମୁଁ ଚାଲି ଯାଉଛି।

0: ଜାଣିଲ?
1: ବାହାଘର ଆଗରୁ ତ ସମସ୍ତଙ୍କର ଅଳ୍ପ ବହୁତ ଥାଏ, ଦେହରେ ନଥିଲେ ମନରେ ଥାଏ। ତେବେ ତମେ ସେ ପୁରୁଣା ଡାଏରୀକୁ ଫୋପାଡ଼ି ଦେଇ ଆସିଥିବ ନା? ଏ ବୁଝିଲ ଭାଉଜ, କାରଣ ତୁଳନା କଲେ ପ୍ରିୟକାନ୍ତର ପଲାଟା ଅଧିକ ଓଜନିଆ ନ ହୋଇଥିଲେ ତମେ ତା ଆଡ଼କୁ ଝୁଙ୍କିଥାନ୍ତ କାହିଁକି?
0: ସେଇଟା କ'ଣ କେବଳ ଏମିତି ସ୍ୱାର୍ଥ ଦୃଷ୍ଟିରୁ ବିଚାର କରାଯାଇପାରେ? ତା ପଛରେ କିଛିଟା ତ୍ୟାଗ ବା ପ୍ରତିଶ୍ରୁତି କ'ଣ ରହିବା ଅସମ୍ଭବ?
1: ବୁଝିଲ ନା ଭାଉଜ, ସ୍ତ୍ରୀ ଜାତିଟା ଏତେ ପରିମାଣରେ ସ୍ୱାର୍ଥ ସର୍ବସ୍ୱ ଯେ ପ୍ରେମ ବ୍ୟାପାରରେ ସେମାନଙ୍କର କୌଣସି ପ୍ରକାର ପ୍ରତିଶ୍ରୁତିର ମାନେ କିଛି ନାହିଁ। ସେଇଟା ବିଲକୁଲ ଗୋଟିଏ ଐକିକ ଧାରା। ଏଇ ଯେମିତି ପ୍ରତି ମାସରେ 5,000 ଟଙ୍କା ଦରମା ପାଉଥିବା ଗୋଟିଏ ଲୋକ ଯଦି ଗୋଟିଏ ଶାଢ଼ୀ ଓ ଗୋଟିଏ କ୍ରିମ୍ ଡବା କିଣିପାରିବ, ତେବେ ସେହି କ୍ଷେତ୍ରରେ ମାସକୁ 10,000 ଟଙ୍କା ଦରମା ପାଉଥିବା ଅନ୍ୟ ଜଣେ ଲୋକ କେଇଟା ଶାଢ଼ୀ ଆଉ କେଇଟା କ୍ରିମ୍?
2: କିରେ, ଶାଢ଼ୀ ଆଉ କ୍ରିମ୍ ବିଷୟରେ କି ଭାଷଣ ଦଉଛୁ?
1: ଆରେ ନା ଭାଇ ନା, ଭାଷଣ ନୁହେଁ, ତମ ସ୍ତ୍ରୀଙ୍କୁ ଆଗାମୀ ଜନ୍ମତିଥିରେ କ'ଣ ଉପହାର ଦେବି ବୋଲି କଥା ପଡ଼ିବାରୁ ଶାଢ଼ୀ ଆଉ କ୍ରିମ୍ର ଚର୍ଚ୍ଚା ଆରମ୍ଭ ହେଇଗଲା।
0: ଦେବବାବୁ କହୁଥିଲେ ଗୋଟେ ଗୋଟେ ଦେବେ ବୋଲି, ମୁଁ କିନ୍ତୁ ତାଙ୍କୁ କହିଛି ଭାଗ ଛିଣ୍ଡିବା ପାଇଁ ସବୁଥିରୁ 2-2 କରି ଦେବାକୁ।
2: ଓ ଆଚ୍ଛା, ଦେବ ମୁଁ ଟିକେ ଫ୍ରେଶ ହେଇ ଆସୁଛି।
1: ଦେଖିଲ ଭାଉଜ, ପ୍ରିୟକାନ୍ତ କଥାଟାକୁ ସତ ଭାବି କେମିତି ଚାଲିଗଲା। ଦେଖୁଛି ଲୋକଟାକୁ ଭାରି ସହଜରେ କିଛି ଗୋଟାଏ ବୁଝେଇ ଦେଇ ହବ, ଟିକି ହେଲେ ବି ଚିଡ଼ାନି।
0: ତମେ ତାହେଲେ ମୋଟେ ଜାଣିନ ଦେବ ବାବୁ, ଟିକିଏ କଥାରେ ତାଙ୍କୁ ଚିଡ଼େଇ ଦେଇ ହବ, କିନ୍ତୁ ସେ କଥାଟି ଠିକ ତାଙ୍କ ମର୍ମରେ ବାଜିବା ଉଚିତ।
1: ସେ କଥା ମୁଁ କ'ଣ ଜାଣିନି କି? ତମେ ତ ଏଠି ମାତ୍ର ଏଇ 7 ମାସର ଶିଶୁ, ମାନେ ପ୍ରିୟକାନ୍ତ ସାଥିରେ ତମ ବାହାଘର ମୋଟେ 7 ମାସ ହେଇଛି, ତେଣୁ ତମେ ତାଙ୍କୁ ବେଶି କୋଉଠୁ ଜାଣିଲଣି? ହଉ ଯାଅ ଯାଅ, ତମ ପ୍ରିୟକାନ୍ତ ଭିତରକୁ ଗଲେଣି, ଚା କରିବ ଯାଅ।
0: ଠିକ ଅଛି, ମୁଁ ଚା କରିବାକୁ ଯାଉଛି, ହେଲେ ତମକୁ ଗୋଟେ କାମ କରିବାକୁ ପଡ଼ିବ, ଟିକେ ମଜା କରିବା। ହଁ, ଚାରେ ଯଦି କିଛି ସର ମିଶେଇ ଦିଆଯାଏ ତମେ ପିଇବ ତ?
1: ହଁ, ନ ପିଇବି କାହିଁକି, ଚାଟା ହେଲା ପାନୀୟ ଦ୍ରବ୍ୟ ଆଉ ଦୁଧ ସରା ହେଲା ଖାଇବା ଦ୍ରବ୍ୟ।
0: ବାସ ଠିକ ଅଛି, ମୁଁ ସାଙ୍ଗେ ସାଙ୍ଗେ ଚା କରିକି ନେଇ ଆସୁଛି।
2: ଆଉ କେମିତି ଅଛୁ ଦେବ?
1: ଠିକ ଅଛି ଭାଇ, ଆଉ ତମ ଅଫିସର ହାଲଚାଲ ସବୁ କ'ଣ?
2: ଚାଲିଛି ଏକ ରକମ, ତୁ ଯାହା ଶିଖିଛୁ ସେଗୁଡ଼ା କାମ ଦଉଛି କି ନା ଜାଣିନି, ହେଲେ ଷ୍ଟ୍ରାଇକ୍, ଅନଶନ ଆନ୍ଦୋଳନ ଇତ୍ୟାଦି ପ୍ରକୃତରେ ଚମତ୍କାର କାମ ଦଉଛି। ବେଳେବେଳେ ଏଗୁଡ଼ା ଶୁଣି ଶୁଣି ଇଚ୍ଛା ହେଲାଣି
1: ଷ୍ଟ୍ରାଇକ୍ କରିବାକୁ, ନୁହେଁ? ମୁଁ ବି ବେଳେବେଳେ ଅଫିସର ଏଇ ବାତାବରଣ ଭିତରୁ ଆସି ଘରେ ସନ୍ଧ୍ୟା ବିରୁଦ୍ଧରେ ଷ୍ଟ୍ରାଇକ୍ କରି ପକାଏ। ହଁ, ସିନେମା ଯିବ କି? ନା। ବୁଲି ଯିବ? ନା। ଆଚ୍ଛା ବାବା, ସପିଂ କରିବାକୁ ଯିବ? ନା।
2: ଆଉ ତାପରେ ସେପଟରୁ ପ୍ରତିବାଦଟା ଯେତେବେଳେ ହୁଏ?
1: ହଁ, ତାପରେ ସେଇ ରଙ୍ଗ ସହିଛି, ଆଉ ଚାବି କାହିଁ ଜାଣିନି, ମୋ ରୁମାଲ କାହିଁ ଜାଣିନି, ମନି ପର୍ସ ଦେଖିନି, ତାହେଲେ କଣ ଉଭାଣ ହେଇଗଲା? ବାସ ବୁଝିଲୁ ଭାଇ, ତେଣୁ ମୋର ସିଦ୍ଧାନ୍ତ ହେଲା ବିନା ପ୍ରତିବାଦରେ ସବୁ କରିଯିବ, ମାପି ଚୁପି ଚଳୁଥିବ, ନାରୀ ଜାତି ପାଖରେ ମତାନତ କରି ରହିବ, ତା ନହେଲେ।
0: ନାରୀ ଜାତି ବିଷୟରେ କି ଆଲୋଚନା ଚାଲିଥିଲା କି?
1: ମାନେ ଏଇ ତମ ପ୍ରିୟକାନ୍ତ, ଶାସ୍ତ୍ର ପୁରାଣ କିଛି ପଢ଼ିନି, ତାକୁ ବୁଝାଉଥିଲି ଯେ ନାରୀ ଜାତି ପାଖରେ ଏକାନ୍ତ ଅନୁଗତ ହେଇ ଅର୍ଥାତ୍ ଦାସାନୁଦାସ ହୋଇ ରହିବାକୁ, କାରଣ ସେହିପରି ରହିବା ଲାଗି ହିଁ ଈଶ୍ୱର ଏଇ ପୁରୁଷ ଜାତିକୁ ସୃଷ୍ଟି କରିଛନ୍ତି। ଆଉ ବୁଝିଲ ଭାଉଜ, ସ୍ୱୟଂ ଭଗବାନ ପରା ଶ୍ରୀକୃଷ୍ଣ କେମିତି ରାଧାଙ୍କ ପାଦ ଧରି ଅଳତା ପିନ୍ଧଉଥିଲେ, ସେ କଥା ବି ତାଙ୍କୁ ବୁଝାଉଥିଲି।
0: ଆଚ୍ଛା ଆଚ୍ଛା, ଚା ନିଅ।
2: କଣ ମୋ ପାଇଁ ଚା କରିଛ? ତମେ ଭଲ ଭାବେ ଜାଣିଛ ସର ପକା ଚା ମୁଁ ମୋଟେ ପିଏନି।
0: ଓ ସରି ସରି, ଭୁଲରେ ବୋଧେ ହେଇଗଲା, ଭୁଲରେ କପ୍ଟା ବଦଳ ହେଇଯାଇଛି, ଦିଅ ସେ କପ୍ଟା ଆମ ଦେବବାବୁଙ୍କର।
2: ଓ ତାମାନେ ସେ କ'ଣ ଏଇ ସର ପକା ଚା ପିଏ?
1: ହଁ, ମୋର ଭାରି ପସନ୍ଦ, ତୁ ଜାଣିନୁ କି ପ୍ରିୟ, ସେଇଟା ଏକ୍ସକ୍ଲୁସିଭଲି ମୋ ପାଇଁ।
0: ନିଅ, ବୁଝିଲେ ଦେବ ବାବୁ, ସର ପକା ଚା'ର କିନ୍ତୁ ଗୋଟେ ସ୍ୱତନ୍ତ୍ର ସ୍ୱାଦ ଅଛି, ହେଲେ ଇଏ କାହିଁକି ପିଅନ୍ତିନି ମୁଁ ଜାଣିନି।
1: ବୁଝିଲି ପ୍ରିୟ, ତୋର ଏଇଭଳି ଚା ନିହାତି ପିଇବା ଉଚିତ। ଆରେ ଭାଇ, ମୁଁ ତ ଖାସ ଏଇମିତି ଚା ପିଇବାକୁ ଏଠିକି ଆସେ।
2: ଓ
0: ସର ପକା ଚା ପିଇଲେ କୁଆଡ଼େ ୟାଙ୍କ ତଣ୍ଟିରେ ଲାଗିଯିବ।
2: ହଉ ମୁଁ ଏବେ ଉଠେ।
1: ଆରେ ପୁଣି କୁଆଡ଼େ?
2: ଟିକେ କାମ ଅଛି,
1: ରହ ମୁଁ ତୋ ସାଙ୍ଗରେ ଯିବି।
2: ନା ନା।

0: ମୁଁ ଅନ୍ୟ ଆଡ଼େ ଯିବି।
1: ଅନ୍ୟ ଆଡ଼େ ମାନେ?
2: ଯୋଉଠିକି ତମର ନ ଯିବା କଥା।
0: ତେଣୁ ତୁ ବରଂ ଏଠି ବସି ଗପସପ କର।
1: ଆରେ ଭାଇ ଜଲ୍ଦି ଫେରିବୁ ତ?
2: ସେ ଗ୍ୟାରେଣ୍ଟି ସେ ଦେଇପାରିବେନି।
0: ତଥାପି ମୁଁ ଯେ ଶୀଘ୍ର ଫେରୁନି ସେ ବିଷୟରେ ନିଶ୍ଚିନ୍ତ ଥା।
1: ତାହେଲେ ମୁଁ ଏଠି କେତେବେଳେ ଯାଏ ଏମିତି ବସିବି କହିଲୁ?
0: ଆଉ କପେ ସରପକା ଚା ଦରକାର ହେଲା ପର୍ଯ୍ୟନ୍ତ।
2: ଆଚ୍ଛା ସେଇଟା ଯଦି ତମେ ଯାଉ ଯାଉ ଦରକାର ପଡ଼େ
0: ତାହେଲେ ପିଇବ।
2: ଫର୍ ଦ ବେଷ୍ଟ ଅଫ୍ ହେଲ୍ଥ।

0: ଭାଷା ତମକୁ କୁଆଡ଼େ ଅନେକ କାମ କରିବାକୁ ପ୍ରେରଣା ଯୋଗାଉଥିଲା। କୁହ କୁହ ମତେ, ନୀରବ କାହିଁକି? କୁହ।
1: ସେଇ କଥା ହିଁ ମୁଁ ତ କହୁଥିଲି ନା, ମତେ କହିବାକୁ ଦିଅ।
0: ନା ନା ନା, ମୁଁ କିଛି ଶୁଣିବିନି। ତମେ ଯାହା କହିବ ମୁଁ ଜାଣିଛି। ସେଇଥିପାଇଁ ମୁଁ ଭାବୁଛି ମୋ ସଂସାର, ମୋ ସ୍ୱପ୍ନ, ମତେ ତମେ ମତେ ତମର ସେଇ ପ୍ରଥମ ଦିନର ଲୀନା ଭଳି ସ୍ନେହ ଆଦର କର ପ୍ରିୟ କାନ୍ତ। ତାପରେ ଯେତେ ନିଷ୍ଠୁର ସତ୍ୟ ହେଲେ ବି ମୁଁ ସବୁ ଶୁଣିବାକୁ ପ୍ରସ୍ତୁତ।

0: ଆଶା ଠଳେ ମଜା ରୁମାଲ ବ୍ରସ୍ତ ରହିଛି।
1: ସେ ଆଜି ଟୁର୍ରେ ଯାଉଛନ୍ତି, ନାହେଲେ ନା ନିଶ୍ଚୟ କେନ୍ଦୁଝର ଯିବେ।
0: ତମେ ତମେ ପୁଣି?
1: ହଁ, ସେ ଟୁର୍ରେ ଯିବେ, ମୁଁ ରହିପାରୁଛି କେତେକି।
0: ହେଲେ ସେ କେନ୍ଦୁଝର ଯିବେ କାହିଁକି?
1: ସେଇ ବିଗତ ଦିନର ସ୍ମୃତି ପାଇଁ।
0: ତମେ କାହିଁକି ଆସିଛ?
1: ମୁଁ ଭାବୁଛି ତାଙ୍କ ସାଥିରେ ଚାଲିଯିବି।
0: ସତେ ଏତେ ସାହସ? ବାହାର ଯା, ମୁଁ କହୁଛି ବାହାର ଯା ଏଠୁ, ନହେଲେ।
1: ଓହୋ, ହଉ ଚାଲି ଯାଉଛି ଚାଲି ଯାଉଛି।
2: କ'ଣ ହେଲା? ଆରେ ବିଛଣା ଉପରେ ଆଷ୍ଟେଟା ଉଜାଡ଼ି ହେଇପଡ଼ିଲା।
0: ଓ ହଁ ହଁ, ସଫା ତ ହବ। ତମେ କ'ଣ କେନ୍ଦୁଝର ଯିବ?
2: କିଏ କହିଲା? ସତରେ ଲିନା, ସେ ଜାଗାଟାକୁ ଯିବାକୁ ମୁଁ ମୋଟେ ପସନ୍ଦ କରେନି। ଗୋଟେ ଅଦ୍ଭୁତ ଜାଗା ସିଏ। ଶୀତ ଦିନେ ଯେମିତି ଶୀତ, ବର୍ଷା ଦିନେ ସେମିତି ବର୍ଷା, ଆଉ ଖରାଦିନେ ବାପରେ ଅସହ୍ୟ ଗରମ।
0: ତା ତ ଅବଶ୍ୟ ଠିକ। କ'ଣ ଏକା ଯାଉଛ?
2: ହଁ,
0: ମତେ ନିଏ ଚଳନ।
2: କେବେ ଯଦି କେନ୍ଦୁଝର ଯିବି, ନିଶ୍ଚୟ ନେଇଯିବି।
0: ତମର କିଛି ଅସୁବିଧା ହବନି ତ?
2: ଅସୁବିଧା ପୁଣି କ'ଣ?
0: ସେ ପୁରୁଣା ସ୍ମୃତିକୁ ବୁଲି ଦେଖିବା ପାଇଁ।
2: ପୁରୁଣା ସ୍ମୃତି?
0: ଏଇ ଯେମିତି ସେଠିକାର ଗଡ଼ଜାତ ଆନ୍ଦୋଳନ, ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ପ୍ରଜା ମେଳି।
2: ତାହେଲେ ତ ନିଶ୍ଚୟ କେବେ ନେଇଯିବି।
0: ଧନ୍ୟବାଦ। ଟୁର୍ରୁ ଫେରୁଛ କେବେ?
2: ସେଠି ପହଞ୍ଚିବା ପରେ ସେ କଥା ଭାବିବି।
0: ଓ
2: ହେଲେ ନିଶ୍ଚିନ୍ତ ଥା, ତମର ଏଠି କିଛି ଅସୁବିଧା ହବନି।
0: କ'ଣ କହିଲ?
2: ମୁଁ ଯେତେଦିନ ସିଆଡ଼େ ରହିବି, ତମର ସେତିକି ସୁବିଧା।
0: କ'ଣ କହିଲ?
2: ଆରେ ବାବା, ଏଇ ରୋଷେଇବାସ ଝିଞ୍ଝଟରୁ ତ ଟିକେ ରିହାତି ପାଇବ।
0: ଓ
2: ହଉ, ମୁଁ ତାହେଲେ ଏବେ ଆସୁଛି।
1: ଲିନା, ଏ ହାଡ଼ ଭଙ୍ଗା ଶୀତ ସନ୍ଧ୍ୟାରେ ତମେ କୁଆଡ଼େ?
0: ଚିହ୍ନି ପାରିଲେ ତାହେଲେ?
1: ଆସ ଭିତରକୁ ଆସ ଲିନା।
0: ଆଜି କିନ୍ତୁ ମୁଁ ଆପଣଙ୍କ ନିକଟରୁ ଗୋଟେ ବଡ଼ ଭିକ୍ଷା ନେବାକୁ ଆସିଛି।
1: ଭିକ୍ଷା? ଇଏ ତୁମେ କ'ଣ କହୁଛ ଲିନା?
0: ଦେଖନ୍ତୁ, ଆପଣଙ୍କ ଜୀବନ ତ ଜଳିଯାଇଛି, ହେଲେ ମୋ ଜୀବନଟା ଆଉ କିଛି ଦିନ ତିଷ୍ଠି ରହିବାକୁ ଦିଅନ୍ତୁ। କୁହନ୍ତୁ, କେତେ ଟଙ୍କା ନେଲେ ଆପଣ ଏ ସ୍ଥାନ ଛାଡ଼ି ଚାଲିଯିବେ?
1: ଲିନା,
0: ଆପଣଙ୍କୁ ମନେ ରଖିଥିବା ପର୍ଯ୍ୟନ୍ତ ଆମ ଜୀବନରେ ଯେଉଁ ଝଡ଼ ଆରମ୍ଭ ହୋଇଛି, ସେ ଆଉ ଥମିବାର ଆଶା ଦେଖାଯାଉନି। ସେଇଥିପାଇଁ କହୁଛି ଆପଣ ଏଠୁ ଦୂରକୁ ଚାଲିଯାଆନ୍ତୁ। ଏଇ ନିଅନ୍ତୁ, ଏ ବ୍ରିଫ୍ କେସ୍ରେ ରହିଛି ଟଙ୍କା, ସୁନା, ଅଳଙ୍କାର, ମନ ଇଚ୍ଛା ନେଇଯାଆନ୍ତୁ।
1: ଲିନା,
0: ଏ ଟଙ୍କା,
1: ଏସବୁ ଏସବୁ କ'ଣ?
0: ଏ ଟଙ୍କା, ପଇସା, ଗହଣା, ସବୁ ସବୁ ମୋର।
1: କିନ୍ତୁ ପ୍ରିୟକାନ୍ତ ଯଦି ଏ କଥା?
0: ସେ କଥା ମୁଁ ବୁଝିବି। ଧରନ୍ତୁ ଧରନ୍ତୁ ଏସବୁ, ରାତି ପାଇ ସକାଳ ହେବା ମାତ୍ରେ ଏଠୁ ଯେମିତି ଚାଲିଯାଇଥିବେ, ନହେଲେ
1: ନହେଲେ
0: ମୁଁ କହିଦେବି ଯେ ଆପଣ ମୋର ସବୁ ଟଙ୍କା ସୁନାଗଣା ଚୋରେଇ ନେଇଛନ୍ତି। ତାପରେ ଆପଣ ଆପଣଙ୍କ ପ୍ରିୟଙ୍କା ତ ଆଉ ଆଉ ସେ ଅସାମାଜିକ କନ୍ୟା କେହି ବି ରକ୍ଷା ପାଇବେନି। ମନେ ରହିଲା, କାଲି ଭିତରେ ଏହାକୁ ମୋର ଅନୁରୋଧ ବା ଆଦେଶ ଯାହା କିଛି ଭାବିପାରନ୍ତି। ଆସୁଛି।
1: ଲିନା, ଲିନା, ଲିନା।

0: ତମେ କ'ଣ ଫେରି ଆସିଲଣି?
1: କିଛି ଅସୁବିଧା ହେଲା?
0: ହେ, ଏମିତି କ'ଣ କହୁଛ?
1: ସୂର୍ଯ୍ୟକୁ ତମେ ଘର ଯୋଗାଇ ଦେଇ ଯାଇଥିଲ, ମୁଁ ଫେରି ଆସିଲିଣି ଯେତେବେଳେ, ସେ ଆଉ କାହିଁକି ରହିଥାନ୍ତା, ତାକୁ ବିଦା କରିଦେଲି।
0: ମୁଁ ଏଇ ପଡ଼ିଶା ଘର ଆଡ଼େ ଟିକେ,
1: ସେଥିପାଇଁ ମୁଁ କ'ଣ କୈଫିୟତ ମାଗୁଛି?
0: ନ ମାଗିଲେ ବି ତ ତମ ମନରେ ଅଛି, ସୂର୍ଯ୍ୟ ତମ ଟୁର୍ ପ୍ରୋଗ୍ରାମ ବିଷୟରେ କହୁଥିଲା, ଆଜି ରାତିରେ ନହେଲେ କାଲି ସକାଳେ ତମେ ନିଶ୍ଚୟ ଫେରିବ।
1: କାମ ସରିଗଲା, ଚାଲି ଆସିଲି।
0: ଗାଡ଼ି
1: ଜଣକୁ ଛାଡ଼ିବାକୁ ଯାଇଛି।
0: ଓ, ତା ମାନେ ତମେ ଏକା ଯାଇନଥିଲ?
1: ନା,
0: ମୁଁ ଜାଣେ,
1: ସୂର୍ଯ୍ୟ କହିଥିବ,
0: ସେ ଦେଖିଛି, ହେଲେ ମତେ କହିନି।
1: ଏମିତି ଅନେକ ଚାକର ଚପରାସୀ ଅଛନ୍ତି ଯେଉଁମାନେ ଅନେକ କଥା ଦେଖନ୍ତି ଆଉ ଜାଣନ୍ତି, ହେଲେ କାହା କଥା କାହା ଆଗରେ ପ୍ରକାଶ କରନ୍ତିନି।
0: କାହିଁକି?
1: ଧାନ ପାଣିର ମାୟା,
0: ବେଇମାନ, ନିମକ ହାରାମର ଗୋଷ୍ଠୀ।
1: ହଁ, ତମ କଥାରେ ମୁଁ ଏକମତ।
0: କାହିଁକି?
1: ଏଇ ଦେଖୁନ, ତମେ କୁଆଡ଼େ ଯାଇଥିଲ ସେ କଥା ସୂର୍ଯ୍ୟ କ'ଣ ଜାଣେନି? ଜାଣେ, ହେଲେ ଜାଣିନି ବୋଲି କହି ମତେ ପାଙ୍କି ଦେଲା।
0: ଓ, ଏଇଥିପାଇଁ ସେ ହେଲା ବେଇମାନ, ନିମକ ହାରାମ।
1: ଏ କଥା ମୁଁ କହିନି, ତମେ କହିଲ, ମୁଁ ଖାଲି ତମ କଥା ଉପରେ ହଁ ମାରିଲି।
0: ଇସ୍, ଏତେ ମିନ୍ ତମେ ହେଇପାର? ନିଜ ସ୍ତ୍ରୀ ବିଷୟରେ ତମେ ଗୋଟେ ଚପରାସୀକୁ ପଚରା ଉଚରା କରୁଛ, କ'ଣ ଭାବିଥିବ ସେ? ହଁ, କ'ଣ ଭାବିଥିବ? ଭାବିଥିବ ସାହେବଙ୍କର ମେମ୍ ସାହେବଙ୍କ ପ୍ରତି ଏଇ ବିଶ୍ୱାସ, ଏଇ ସ୍ନେହ।
1: ମୋ କଥାଟା ତମ ପରେ ଭାବିଥିବ ନା, କାରଣ ତମେ ତାକୁ ମୋ ଟୁର୍ ପ୍ରୋଗ୍ରାମ ବିଷୟରେ ଗୁଡ଼େଇ ତୁଡ଼େଇ ପଚାରିଥିବାରୁ ସେ ଭାବିଥିବ ସାହେବ କ'ଣ ମେମ୍ ସାହେବଙ୍କୁ କିଛି ଜଣାନ୍ତିନି।
0: ସତ କଥାଟା ସେ ଜାଣିଲେ କ୍ଷତି କ'ଣ?
1: ଠିକ ତ, ସତ କଥାଟା ସେ ଜାଣିଲେ କ୍ଷତି କ'ଣ?
0: ତମେ ମୋତେ ସନ୍ଦେହ କରୁଛ?
1: ମୁଁ ଯଦି ଠିକ ସେଇ କଥା ପଚାରେ,
0: ଆମ ଜୀବନରେ ତମେ ତମେ କାହିଁକି ଏ ଝଡ଼ ଉଠି ଚାଲିଛ?
1: ହା, ଝଡ଼ ଉଠିବାକୁ ଦିଅ, ତାର ପରବର୍ତ୍ତୀ ଦୃଶ୍ୟଟା ଭାରି ଉପଭୋଗ୍ୟ।
0: ମତେ ଲାଗୁଛି ତମେ ଆମ ଭିତରେ ଭୁଲ ବୁଝାମଣା ସୃଷ୍ଟି କରିବାକୁ ବାଧ୍ୟ କରୁଛ।
1: ମୋ ମନ କଥାଟା ତମେ କହିଦେଲ, ସେଇଥିପାଇଁ ମୁଁ ବାଟଯାକ ଭାବି ଆସୁଥିଲି, ଆଉ ହୁଏତ ଆମ ଭିତରେ ଗୋଟେ ସାଲିସ ହେଇପାରିବନି।
0: ଭାବି ଭାବି ଆସୁଥିଲ ନା ବାଟଯାକ କହି କହି ଆସୁଥିଲ?
1: ଲୀନା,
0: ଆସ୍ତି, ଦୋଷୀ ମଣିଷର ସବୁବେଳେ ମୁହଁ ଟାଣ। ତମେ ଭଲ ଭାବରେ ଜାଣୁଛି ମୋ ବାପା ଆଉ ଭାଇମାନେ କ'ଣ। ତମେ ଯଦି ଭାବୁଥାଅ ଯେ ମତେ ବିବାହ କରି ମୋର ଖାନଦାନୀ ପରିବାର ପ୍ରତି ଦୟା ଦେଖିଛ, ତେବେ ସେଇଟା ତମର ବିରାଟ ଭୁଲ। ଦେଖ, ଏଇଟା ଏଇଟା ଭଦ୍ରଲୋକର ଘର, ସେପଟେ ଲୋକ ରହିଛନ୍ତି, ଅଯଥା ଚିତ୍କାର କରି ସ୍ୱାମୀତ୍ୱ ଜାହିର କରନି।
1: ନା, ଆଉ ନୁହେଁ, ଆଣ୍ଡ ଦ୍ୟାଟ୍ ଇଜ୍ ଫାଇନାଲ। ଏ ଘରେ ଆଉ ରହି ହବ।
0: ଆରେ ଆରେ, କୁଆଡ଼େ କୁଆଡ଼େ ଚାଲିଛ? କୁଆଡ଼େ ଚାଲିଗଲ ତମେ? କୁଆଡ଼େ ଚାଲିଗଲ? ଶୁଣ ଶୁଣ, ମୁଁ କ'ଣ କରିବି?
1: ଡିଭୋର୍ସର ଲେଖାପଢ଼ା କାମ ସବୁ ସରିଯାଇଛି, ଆଜିକାଲି କୋର୍ଟକୁ ଯାଇ ଦସ୍ତଖତ କରି ଆସିବା କଥା।
0: କେତେବେଳେ ସେଠି ପହଞ୍ଚିବା ଦରକାର?
1: ଦିନ 2ଟା ସୁଦ୍ଧା।
0: ଠିକ ଅଛି, ସେଠିକା କାମ ସରିଲେ ମୁଁ ଗୋଟେ ଟ୍ୟାକ୍ସି ଧରିନେବି।
1: ତମେ କ'ଣ କିଛି ଜିନିଷପତ୍ର ନେବାକୁ ଏଠିକି ଆସିବନି?
0: ନା,
1: ଗଲା ଆଗରୁ ଦେବବ୍ରତ ଆଉ ସନ୍ଧ୍ୟା କ'ଣ ଦେଖା କରିଯିବନି?
0: ସନ୍ଧ୍ୟାକୁ କାଲି କହିଦେଇଛି ଟେଲିଫୋନ୍ରେ, ଆଜି ହୁଏତ ସେ ଆସିପାରନ୍ତି। ଏଇ ଆସିଲେ ବୋଧେ।
2: ଚିଠି ଚିଠି
1: ନିଅଲି ନା, ତମର ଚିଠି।
0: ଶୁଣ, ଏଣିକି ମୋର ଯେତେ ଚିଠି ପତ୍ର ଆସିବ ଆମ ଘର ଠିକଣାରେ ରିଡାଇରେକ୍ଟ କରିଦେବ।
1: ଆଇଲ୍ ଡୁ ଦ୍ୟାଟ୍। ହଉ, ତମେ ରେଡି ହୁଅ, ମୁଁ ଅଫିସ ଯାଉଛି, ଗାଡ଼ି ପଠେଇଦେବି।
0: କିଏ ଦେଇଛି ଏ ଚିଠି? ଟୁ ଲିନା, କ୍ୟାର ପ୍ରିୟକାନ୍ତ।
1: ତମେ ମୋତେ ଡାକିଲ?
0: ନା,
1: ମୋତେ ଦେଖିଲ ସେ ଚିଠିଟା?
0: ନା, ସେ କଥା ହେଇପାରିବନି, ତମ ଗୋଡ଼ ଧରୁଛେ, ସେ କଥା କୁହନି ପ୍ଲିଜ।
1: ନା, ମୁଁ ଏ ଚିଠି ଅଳ୍ପ ଦେଖିବି, ଦିଅ।
0: ନାହିଁ।
1: ଆଦରର ଲିନା,
3: ତୁମରି କଥା ଅନୁସାରେ ମୁଁ ଆଜି ଏ ସହର ଛାଡ଼ି ଚାଲି ଯାଉଛି। ତୁମେ ତ ମୋ ଶୂନ୍ୟପଣ ତ ପୁରା ମାତ୍ରାରେ ଭରି ଦେଇଛ ଲିନା, ସେଇଥିରୁ ମୁଁ ଜାଣୁଛି ତୁମ ସଂସାରରେ କେତେ ନିଆଁ ଜଳୁଛି। ଶୁଣି ଆଶ୍ଚର୍ଯ୍ୟ ହେବ ଲିନା,

0: ତମେ ମୋ ପାଖରେ ଯେତିକି ଅପରିଚିତ, ତମ ସ୍ୱାମୀ ପ୍ରିୟକାନ୍ତ ବି ସେତିକି। ତମକୁ ତ ଦେଖିଲି, କିନ୍ତୁ ତାଙ୍କୁ ଚେଷ୍ଟା କରିବି ଦେଖିପାରିଲି ନାହିଁ। ଏଥର ତମେ ନିଶ୍ଚୟ ବୁଝିଯିବ ଯେ କଣ ପ୍ରକୃତରେ ଭଉଣୀ ମୋ ସମାଜରେ ମୋ ନିଜର ଭୂମିକା କଣ ମୁଁ ନିଜେ ବି ଜାଣିନି। ବୟସର ରଙ୍ଗ ଲାଗିଲା ବେଳେ ମୋତେ ଯେହେତୁ କେହି ଆକୁଟ କରିବାକୁ ନଥିଲେ, ସେଇ ସୁଯୋଗର ସଦ୍ବ୍ୟବହାର କରିବାକୁ ବହୁତ ଭ୍ରମର ଆସି ଝୁଟି କଲେ। ତାଳ ମନ ଲୟ କିଛି ନ ଜାଣି ସୁଦ୍ଧା ମୋ ଅଜାଣତରେ ବୟସର ଛନ୍ଦରେ ମୁଁ ନାଚିଲି। ଏମିତି ନାଚୁ ନାଚୁ କୋଉ ଛନ୍ଦରେ ମୋ ଗୋଡ଼ ଖସିଗଲା ଜାଣିନି। ଆଜି ମୁଁ କହିପାରିବିନି, ଯୋଉ କନ୍ୟାଟିକୁ ମୁଁ ଏତେ କଷ୍ଟ କରି ପଢ଼େଇ ଚାଲିଛି, ପ୍ରକୃତରେ ତାର ବାପ କିଏ? ଆଉ ଠିକ ଏତିକି କେବଳ ମୋ ମନକୁ ଚାପିଲା ଯେ ମୋ ମା ମତେ ଯେମିତି କୋଉଠି ଛାଡ଼ି ଦେଇପାରିଲା, ମୁଁ ଏତେ ତଳକୁ ଖସି ଆସିପାରିଲି, ତାହେଲେ ମୁଁ ମୋ ଝିଅକୁ ସେମିତି ଛାଡ଼ି ଦେଇଗଲେ କ୍ଷତି କଣ? କିନ୍ତୁ ପର ମୁହୂର୍ତ୍ତରେ ମୋ ବିବେକ ମତେ ବାଧା ଦେଲା। ସମାଜର ସବୁ କଳଙ୍କ ଆଉ ଅପବାଦକୁ ମୁଣ୍ଡରେ ଧରି ତାକୁ ବଞ୍ଚେଇ ରଖିବାର ଶପଥ ନେଲି।
1: ଲୀନା, ସେଇଥିପାଇଁ ମୁଁ ଏଭଳି ଏକ ନୂଆ ରାସ୍ତାକୁ ବାଛି ନେଲି ଯାହାକୁ ତମ ଭାଷାରେ ବ୍ଲାକମେଲିଂ କହୁଛ। ଜାଗାକୁ ଜାଗା ଯାଇ ଏମିତି ଗୁଡ଼ିଏ ଡାହା ମିଛ ମନଗଢ଼ା କାହାଣୀ କହି କିଛି କିଛି ପଇସା ଆଣୁଛି, ସେଥିରେ ମୁଁ ଗୁଜୁରାଣ ମେଣ୍ଟଉଛି। ମୁଁ ଜାଣେ, ଏକଥା ଜାଣିଲା ପରେ ତମେ ମୋତେ ନିଶ୍ଚୟ ପୁଲିସରେ ଧରିବାକୁ ଚେଷ୍ଟା କରିବ, କାହିଁକି ନା ତମର ଅନେକ ଟଙ୍କା ପଇସା ଗହଣା ମୁଁ ନେଇଗଲି। ତମେ ଜାଣିବାରେ ମୋ ନାଁ ସୁରଭି ସେନାପତି। କିନ୍ତୁ ଲୀନା, ଏ ସହରରେ ପ୍ରାୟ 50ଟି ନାଁରେ ମୁଁ ପରିଚିତ। ତେବେ ତମକୁ ମୁଁ ଗୋଟେ ପ୍ରତିଶ୍ରୁତି ଦେବି, ଯୋଉଟା କେବେ ବି କାହାକୁ ଦେଇନି। ମୋ ଝିଅର ବାହାଘର ପରେ ମୁଁ ଆସି ତମ ଆଗରେ ନିଶ୍ଚୟ ଉପସ୍ଥିତ ହେବି, କାହିଁକି ନା ସେତେବେଳକୁ ମୋ କର୍ତ୍ତବ୍ୟ ସରିଯାଇଥିବ। ତାପରେ ତମେ ମୋତେ ଧର, ପିଟ, ମାର ବା ପୁଲିସରେ ଦିଅ, ମୁଁ ଦୁଃଖ କରିବି ନାହିଁ। ମୁଁ ଦୁଃଖ କରିବିନି ଲୀନା। ମୋ ପାଇଁ ତମ ଜୀବନରେ ଯଦି ଝଡ଼ ଉଠିଥାଏ, ତେବେ ମୋର ଅନୁରୋଧ ତାକୁ ସୁଧାରି ନେବ, କାରଣ ଏମିତି ଏକ ଅନିଷ୍ଟ ପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ ମୁଁ, କାହିଁକି ନା ମୁଁ ନିଜେ ଜଣେ ଅନିର୍ଦ୍ଦିଷ୍ଟ। ଇତି ତୁମର ସୁରଭି ସେନାପତି।
2: ସୁରଭି ସେନାପତି? କିଏ କିଏ ସୁରଭି ସେନାପତି? ଲୀନା, କିଏ ସିଏ?
3: ନାଇଁ ନାଇଁ, ତମେ ପଚାରନି ମୋତେ, ମୁଁ ଜାଣିନି, ମୁଁ କିଛି କହିପାରିବିନି। ତମ ଗୋଡ ତଳେ ପଡ଼ୁଛି ପ୍ରିୟକାନ୍ତ, ତମକୁ ଜଣୁଛି, ମୋତେ କିଛି ପଚାରନି।
2: ନା ନା, ପ୍ଲିଜ ପ୍ଲିଜ ଲୀନା, ନୋ, ଏ ମୁଁ ସୁନାଟ କର। ଆରେ ପ୍ଲିଜ ପ୍ଲିଜ ଲୀନା, ଏ ନା ନା ଲୀନା, ନା ପ୍ଲିଜ।

ଶୁଣୁଥିଲେ ନାଟକ ସୁରଭି, ରଚନା ନିରୁପମା ନାୟକ, ପ୍ରଯୋଜନା ତରୁଣକାନ୍ତି ରାଉତ। ଆକାଶବାଣୀ ବାରିପଦା।